આકાશવાણી જયપુર. આજે શુક્રવાર 1948 શકાબ્દ જ્યેષ્ઠ માસર 22 દિન 2026 મસીહા જૂન માસર 12 તારીખ. શ્રોતાબંધુમાનંકુ શુભ અભિવાદન જણાઇ સ્વાગત કરુછુ આમર આજીર પ્રાતઃ અધિવેશનકુ. କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ର 103.6 ମେଗାହର୍ଟ ଯୋଗେ. ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଜରିଆରେ ମଧ୍ୟ ଆମର ସମସ୍ତ କାର୍ଯ୍ୟକ୍ରମ ଉପଲବ୍ଧ. ସମୟ ବର୍ତ୍ତମାନ ପ୍ରାତଃ 5:57 ମାଙ୍ଗଳିକ

ଏଥର ଶିଳ୍ପୀ ଇନ୍ଦ୍ରାଣୀ ମିଶ୍ର। ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଶ୍ରୀଚନ୍ଦନଙ୍କ ରଚନା।

ପରବର୍ତ୍ତୀ ଭକ୍ତିଗୀତଟିକୁ ଶୁଣନ୍ତୁ। ଭ୍ରମରବର ଛାଟୋଇଙ୍କ ରଚନାରୁ, ଶିଳ୍ପୀ ସୁଧାଂଶୁ ଦୀପ୍ତି ପଟ୍ଟନାୟକ।

ଏହି ଭକ୍ତିଗୀତଟି ସହିତ ଶେଷ ହେଲା ଆଜିର ବନ୍ଦନା କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ତୁଳସୀଦାସ ବିରଚିତ ରାମଚରିତ ମାନସ।

ପରିବାରକୁ ମଣିଷର ସାଂସାରିକ ଜୀବନର କେନ୍ଦ୍ରବିନ୍ଦୁ ବୋଲି ବିବେଚନା କରାଯାଏ। ସମାଜ ବିଜ୍ଞାନୀମାନେ କହନ୍ତି ପ୍ରାଚୀନ ଯୁଗରେ ଆଦିମ ମଣିଷ ଥିଲା ବାରବୁଲା ଏକୁଟିଆ। ଜୀବନ ସଂଗ୍ରାମରେ ଏକାକୀ ଲଢ଼ିବା ଥିଲା କଷ୍ଟକର। ସମୟକ୍ରମେ ନାରୀ ଓ ପୁରୁଷ ମିଶି ସୃଷ୍ଟି କଲେ ପରିବାର। ଅନେକ ପରିବାରକୁ ନେଇ ନିର୍ମିତ ହେଲା ସମାଜ। ଅନେକ ସମାଜର ସମାହାରରେ ନିର୍ମାଣ ହେଲା ରାଷ୍ଟ୍ର ବା ଦେଶ। ତେବେ ପରିବାର ଯେ ପ୍ରାଚୀନତମ ସାମାଜିକ ଅନୁଷ୍ଠାନ ଏଥିରେ ସନ୍ଦେହ ନାହିଁ। ସ୍ନେହ ମମତା ସାହାଯ୍ୟ ସହଯୋଗର ଭିତ୍ତିଭୂମି ଉପରେ ନିର୍ଭରଶୀଳ ପରିବାର ଏକ ସୁରକ୍ଷିତ ଜୀବନର ସ୍ୱପ୍ନକୁ ନେଇ ବ୍ୟକ୍ତି ଗଢ଼ିଥାଏ ନିଜର ପରିବାର। ରୋଗ ଶୋକ ବିପଦ ବାର୍ଦ୍ଧକ୍ୟର ଅସହାୟତା ସବୁକିଛି ପାଇଁ ପରିବାରକୁ ସୁରକ୍ଷା କବଚ ବୋଲି ଧରିନିଏ ସାଧାରଣ ସଂସାରୀ। ମାତ୍ର ପାରିବାରିକ ବନ୍ଧନ ସୁଖର ସ୍ରୋତ ହେବା ପରିବର୍ତ୍ତେ ସମୟକ୍ରମେ ହେଇଉଠେ ଦୁଃଖର ଉତ୍ସ। କ୍ୱଚିତ୍ ସଂସାରୀଙ୍କୁ ମିଳିଥାଏ ଆଶାନୁରୂପକ ଫଳ। ଦେଖାଯାଏ ଶ୍ରମ ସ୍ପେଦ ସମୟ ରକ୍ତ ଦେଇ ନିର୍ମାଣ କରିଥିବା ଗୃହରେ ନିଜେ ହିଁ ମାଲିକ ବନିଯାଏ ଗୃହବନ୍ଦୀ। ସେଥିପାଇଁ ଶାସ୍ତ୍ରମାନଙ୍କରେ ରହିଛି ଉପାଦେୟ ସତର୍କ ବାଣୀ। ଖଲିଲ୍ ଜିବ୍ରାନ୍ଙ୍କ ଦି ପ୍ରଫେଟ୍ ପୁସ୍ତକରେ ସନ୍ତାନ ସନ୍ତତିଙ୍କ ସମ୍ବନ୍ଧରେ ରହିଛି ଏକ ଅଦ୍ଭୁତ କଥା। ତହିଁରେ କୁହାଯାଇଛି, ତମର ପୁତ୍ରକନ୍ୟା ତମର ନୁହନ୍ତି, ସେମାନେ ହେଲେ ଜୀବନର ନିଜ ପ୍ରତି ଥିବା ଆକାଂକ୍ଷାର ପୁତ୍ରକନ୍ୟା। ସେମାନେ ତମ ସହିତ ଅଛନ୍ତି, ମାତ୍ର ତମର ନୁହନ୍ତି। ତୁମେ ସେମାନଙ୍କୁ ତମର ପ୍ରେମ ଦେଇପାର, ମାତ୍ର ତମର ଚିନ୍ତାଧାରା ଦେଇପାରିବ ନାହିଁ, କାରଣ ସେମାନଙ୍କ ନିଜସ୍ୱ ମୌଳିକ ଚିନ୍ତା ଚେତନା ରହିଛି। ତମେ ତମର ସନ୍ତାନଗଣଙ୍କ ଦେହକୁ ଆଶ୍ରୟ ଦେଇପାର, ମାତ୍ର ତାଙ୍କର ଆତ୍ମାକୁ ନୁହେଁ, କାରଣ ତାଙ୍କ ଆତ୍ମା ଅବସ୍ଥାନ କରେ ଜନ୍ମ ନେଇନଥିବା ଆସନ୍ତାକାଲିର ଗୃହରେ। ସେହି ସ୍ଥାନକୁ ତମେ ସ୍ୱପ୍ନରେ ସୁଦ୍ଧା ଯାଇପାରିବ ନାହିଁ। ତମେ ତାଙ୍କ ପରି ହେବା ପାଇଁ ଚେଷ୍ଟା କରିପାର, ମାତ୍ର ସେମାନଙ୍କୁ ତମ ପରି ଗଢ଼ିବା ପାଇଁ ଚେଷ୍ଟା କର ନାହିଁ, କାରଣ ଜୀବନର ଗତି ପଶ୍ଚାତଗାମୀ ନୁହେଁ। ତମେ ହେଉଛ ଠିକ୍ ଧନୁ ପରି ଏବଂ ତମର ସନ୍ତାନଗଣ

ତୀର ପରି। ତମଠାରୁ ତମର ଏଇ ଜୀବନ୍ତ ତୀରମାନେ ଅର୍ଥାତ୍ ତମର ପୁତ୍ର କନ୍ୟା ପ୍ରେରିତ ହୁଅନ୍ତି ଭବିଷ୍ୟତ ଗର୍ଭକୁ। ଜିବ୍ରାନଙ୍କ ଭାଷାରେ ୟୋର୍ ଚିଲ୍ଡ୍ରେନ୍ ଆର୍ ନଟ୍ ୟୋର୍ ଚିଲ୍ଡ୍ରେନ୍, ଦେ କମ୍ ଥ୍ରୁ ୟୁ ବଟ୍ ନଟ୍ ଫ୍ରମ୍ ୟୁ। ସନ୍ତାନ ସୁଖ ଆଶାୟୀ ମଣିଷଙ୍କ ପାଇଁ ଜିବ୍ରାନଙ୍କ ବାଣୀ ସତରେ ଏକ ଚେତାବନୀ। ପାରିବାରିକ ବନ୍ଧନର ଅଳିକତା ସମ୍ବନ୍ଧରେ ଅତିବଡ଼ି ଜଗନ୍ନାଥ ଦାସ ଶ୍ରୀମଦ୍ ଭାଗବତରେ ଲେଖିଲେ, ପଶୁ ତନୟ ଦାରା ଦାସ ଏ ସର୍ବ

ଚିତ୍ତେ। ଗୃହସ୍ଥ ଜୀବନର ମାୟାମୋହରେ ସମ୍ମୋହିତ ସଂସାରୀମାନଙ୍କ ପ୍ରତି ଭାଗବତର ଏହି ବାଣୀ ଅତି ପ୍ରାସଙ୍ଗିକ ଏବଂ ଉପାଦେୟ। ନିର୍ମମ ସାଂସାରିକ ବାସ୍ତବତାର ସାବଲୀଳ ବ୍ୟାଖ୍ୟାନ କରେ ଏହି କେତୋଟି ଧାଡ଼ି। ସେହି ଗୋଟିଏ ଶାଶ୍ୱତ ସତ୍ୟର ଉଦ୍ଘୋଷଣା କରନ୍ତି ଖଲିଲ ଜିବ୍ରାନ ଓ ଜଗନ୍ନାଥ ଦାସ। ଭାଷା ଭିନ୍ନ ମାତ୍ର ଅର୍ଥ ସମାନ, ମଣିଷ ବୁଝିପାରିଲେ ହେଲା।

0: ଏଥିଲା ଆଜିର ଅନୁଚିନ୍ତା ଆକାଶବାଣୀ ଜୟପୁର କେନ୍ଦ୍ରରୁ। ରଚନା ଏବଂ ଉପସ୍ଥାପନା କରିଥିଲେ ମନୋଜ କୁମାର ପୂଜାରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଚାଷବାସ କଥା।
1: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା କଫି ଚାଷ ସମ୍ପର୍କରେ। ଓଡ଼ିଶାରେ ଚାଷୀମାନଙ୍କ ମଧ୍ୟରେ କଫି ଚାଷ ପ୍ରତି ଆଗ୍ରହ ଧୀରେ ଧୀରେ ବଢ଼ିବାରେ ଲାଗିଛି। ବିଶେଷ କରି କୋରାପୁଟ, କନ୍ଧମାଳ ଏବଂ କେନ୍ଦୁଝର ଭଳି ପାର୍ବତ୍ୟ ଓ ଶୀତଳ ଅଞ୍ଚଳରେ ଏହି ଚାଷ ପାଇଁ ଉତ୍ତମ ପରିବେଶ ଦେଖିବାକୁ ମିଳୁଛି। କୋରାପୁଟ କଫି ବର୍ତ୍ତମାନ ବିଶ୍ୱସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଓଡ଼ିଶାରେ ମୁଖ୍ୟତଃ ଦୁଇ ପ୍ରକାରର କଫି ଚାଷ କରାଯାଏ। ପ୍ରଥମଟି ହେଉଛି ଆରାବିକା କଫି। ଏହାର ସ୍ୱାଦ ଏବଂ ବାସ୍ନା ଉତ୍କୃଷ୍ଟ ହୋଇଥାଏ। ଏହା ସମୁଦ୍ର ପତନଠାରୁ 1000-1500 meters ଉଚ୍ଚତାରେ ଏବଂ ଶୀତଳ ପରିବେଶରେ ଭଲ ଚାଷ ହୋଇଥାଏ। କୋରାପୁଟରେ ମୁଖ୍ୟତଃ ଏହି ଚାଷ କରାଯାଇଥାଏ। ଅନ୍ୟ ଏକ କଫି ହେଉଛି ରୋବୋଷ୍ଟା। ଏହା ଟିକେ କଡ଼ା ହୋଇଥାଏ। ଏହା କମ୍ ଉଚ୍ଚତା ଏବଂ ଗରମ ଜଳବାୟୁରେ ମଧ୍ୟ ବଢ଼ିପାରେ। ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଥାଏ। କଫି ଚାଷ ପାଇଁ 15°C-28°C ତାପମାତ୍ରା ସବୁଠାରୁ ଅନୁକୂଳ ହୋଇଥାଏ। ଅତ୍ୟଧିକ ଗରମ କିମ୍ବା ବରଫପାତ ଏହି ଚାଷ ପାଇଁ କ୍ଷତିକାରକ ହୋଇଥାଏ। ଜୈବିକ ଅଂଶଯୁକ୍ତ ଦୋରସା ଏବଂ ନିଗିଡ଼ା ମାଟି କଫି ଚାଷ ପାଇଁ ଉପଯୁକ୍ତ ହୋଇଥାଏ। କଫି ଚାଷ ପାଇଁ ମାଟିର ଅମ୍ଳତା 6.0-6.5 pH ମଧ୍ୟରେ ରହିବା ଉଚିତ। କଫି ଗଛ ସିଧାସଳଖ ସୂର୍ଯ୍ୟକିରଣ ସହ୍ୟ କରିପାରେ ନାହିଁ, ତେଣୁ କଫି ବଗିଚାରେ ଛାଇ ସୃଷ୍ଟି କରୁଥିବା ଗଛ ଯେପରିକି ଜାକରଣ୍ଡା, ରୂପା ଓକ୍, କଦଳୀ କିମ୍ବା ପଣସ ଗଛ ଲଗାଯାଏ। ଏହାଦ୍ୱାରା ଚାଷୀମାନେ ଅନ୍ୟ ଫସଲରୁ ମଧ୍ୟ ଲାଭ ପାଇପାରିଥାନ୍ତି। କଫି ନର୍ସରୀ ପ୍ରସ୍ତୁତି ପାଇଁ ପ୍ରଥମେ ଉନ୍ନତ ବିହନରୁ ପଲିଥିନ୍ ବ୍ୟାଗ୍ରେ ଚାରା ପ୍ରସ୍ତୁତ କରାଯାଏ। ଚାରାକୁ ପ୍ରାୟ 6-9 months ନର୍ସରୀରେ ରଖାଯାଏ। ବର୍ଷା ଋତୁର ଆରମ୍ଭ ବା ଜୁନ୍ ଜୁଲାଇ ମାସ ଚାରା ରୋପଣ ପାଇଁ ସବୁଠାରୁ ଭଲ ସମୟ ହୋଇଥାଏ। ଚାରା ରୋପଣ କରିବା ସମୟରେ ଗଛରୁ ଗଛ ଏବଂ ଧାଡ଼ିରୁ ଧାଡ଼ି ମଧ୍ୟରେ ପ୍ରାୟ 2 meters ଦୂରତା ରଖିବା ଉଚିତ। କଫି ଚାଷରେ ଦେଖାଯାଉଥିବା ମୁଖ୍ୟ ରୋଗ ଓ ପୋକ ଗୁଡ଼ିକ ହେଉଛି ଧଳା କାଣ୍ଡବିନ୍ଧା ପୋକ। ଏହି ପୋକ କଫି ଚାଷ ପାଇଁ ସବୁଠାରୁ ବିପଦଜନକ ହୋଇଥାଏ। ଏହି ପୋକର ସାମ୍ବାଳୁଆ ଗଛର କାଣ୍ଡ ଭିତରକୁ ପଶି ମାଟି ଖାଇଯାଏ, ଯାହାଦ୍ୱାରା ଗଛ ଶୁଖି ମରିଯାଇଥାଏ। ଏହା ହେବା ଦ୍ୱାରା ଗଛର କାଣ୍ଡରେ ଛୋଟ ଛୋଟ କଣା ଦେଖାଯାଏ ଏବଂ କାଣ୍ଡ ଚାରିପାଖରେ କାଣ୍ଡ ଗୁଣ୍ଠ ପଡ଼ିଯାଇଥାଏ। ଏହାର ପ୍ରତିକାର ପାଇଁ ବଗିଚାରେ ଅଧିକ ଛାଇ ସୃଷ୍ଟି କରୁଥିବା ଗଛ ଲଗାଇବା ଉଚିତ। ଅନ୍ୟ ଏକ ପୋକ ହେଉଛି କଫି ବେରି ବିନ୍ଧା ପୋକ। ଏହି ପୋକ କଫି ଫଳର ଅଗ୍ରଭାଗରେ ଛୋଟ ଛୋଟ କଣା କରିଦେଇଥାଏ। ଏହାର ପ୍ରତିକାର ପାଇଁ ଗଛରେ ଫଳ ପାକଳ ହେବା ମାତ୍ରେ ତୁରନ୍ତ କଫିକୁ ଅମଳ କରିଦେବା ଉଚିତ। କଫି ଗଛରେ ଦେଖାଯାଉଥିବା ଏକ ରୋଗ ହେଉଛି ବ୍ଲାକ୍ ରଟ୍ ବା ପତ୍ରପଚା ରୋଗ। ଏହି ରୋଗ ହେଲେ ପତ୍ର ଏବଂ କଫିଗୁଡ଼ିକ କଳାପଡ଼ି ପଚିଯାଏ ଏବଂ ଗଛରେ ମାଙ୍କଡ଼ସା ଜାଲ ଭଳି ସୂତା ଦେଖାଯାଏ। ଏହାର ନିରାକରଣ ପାଇଁ ବଗିଚାରେ ସୂର୍ଯ୍ୟକିରଣ ସଠିକ୍ ଭାବରେ ପଡ଼ିବା ପାଇଁ ଅଦରକାରୀ ଡାଳଗୁଡ଼ିକୁ କାଟି ସଫା କରିଦେବା ଉଚିତ ଏବଂ ଆକ୍ରାନ୍ତ ଅଂଶକୁ କାଟି ବୋର୍ଡୋ ମିଶ୍ରଣ ସ୍ପ୍ରେ କରିବା ଉଚିତ। କଫି ଗଛ ଲଗାଇବାର 3-4 years ପରେ ଏଥିରେ ଫଳ ଆସିବା ଆରମ୍ଭ ହୁଏ। ଯେତେବେଳେ କଫିଗୁଡ଼ିକ ପାକଳ ହୋଇ ଗାଢ଼ ନାଲି ରଙ୍ଗ ହୋଇଯାଏ, ସେତେବେଳେ ହାତରେ ଗୋଟି ଗୋଟି କରି କଫିକୁ ତୋଳାଯାଏ। ଅମଳ ପରେ ଏହାକୁ ଶୁଖାଇ କିମ୍ବା ପାଣିରେ ଧୋଇ ଏହାର

0: ପର ଚୋପା ଛଡ଼ାଇ ଦିଆଯାଏ ଏବଂ କଫି ବିନ୍ସ ବାହାର କରାଯାଏ। ଓଡ଼ିଶା ସରକାର ଏବଂ କଫି ବୋର୍ଡ ପକ୍ଷରୁ କଫି ଚାଷ ପାଇଁ ବିଭିନ୍ନ ପ୍ରକାର ସହାୟତା ଓ ସବସିଡି ମଧ୍ୟ ବର୍ତ୍ତମାନ ଯୋଗାଇ ଦିଆଯାଉଅଛି। ତେଣୁକରି ଅଧିକ ସଂଖ୍ୟକ ଚାଷୀମାନେ ବର୍ତ୍ତମାନ କଫି ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।
1: କଫି ଚାଷ ସମ୍ପର୍କରେ ଜାଣିଲେ ଆଜିର ଚାଷବାସ କଥାରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ FM-ରେ 103.6 MHz ଯୋଗେ। ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ ଜରିଆରେ ମଧ୍ୟ ଆମର ସମସ୍ତ କାର୍ଯ୍ୟକ୍ରମ ଉପଲବ୍ଧ। ଶ୍ରୋତାଙ୍କୁ ଏଠାରେ ସୂଚାଇ ଦେଉଛୁ, ଆଜି ସକାଳ 7:25 ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ସଂଯୋଗ। ଆଜିର ବିଷୟ ରହିଛି ଶିଶୁ ଶ୍ରମିକ ଉଚ୍ଛେଦ ଦିଗରେ ଆମେ କେତେ ସଚେତନ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଂଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି।
2: ବାହାଘର ସମୟର ଗୀତ। ଏହି ବାହାଘର ସମୟରେ ଉଭୟ ଧାଙ୍ଗଡ଼ା ଏବଂ ଧାଙ୍ଗଡ଼ି ଖୁସିରେ ଗୀତ ଗାଇ ନାଚନ୍ତି। ପରିବେଷଣ କରୁଛନ୍ତି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର କୁସୁମପୁର ଗ୍ରାମର ଜଗନ୍ନାଥ ଗଣ୍ଡ ଏବଂ ସାଥୀ।

ବର୍ଷା ନହେଲେ ଭଲ ଫସଲ ହେବ ନାହିଁ। ତେଣୁ ବର୍ଷା ଆରମ୍ଭ ହେବା ପୂର୍ବରୁ ଗଣ୍ଡ ଭାଇ ଭଉଣୀମାନେ ଭଲ ବର୍ଷା ଏବଂ ଭଲ ଫସଲ ହେବା ପାଇଁ ଭୀମା ଦେବତାଙ୍କୁ ପୂଜା କରନ୍ତି। ଆଉ ସେ ସମୟରେ ସେମାନେ ଏହି ଗୀତଟିକୁ ଗାଇଥାନ୍ତି। ପରିବେଷଣ କରୁଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ।

0: सम्मिल्यात्। श्री गोयलः तत्रत्य भैषजोद्योगस्य प्रमुख प्रतिनिधिभिः साकमपि विचार विनिमयं करिष्यति। वाणिज्योद्योग मन्त्रालयेन उक्तं यत् एषः प्रवासः भारत स्विट्जरलैंड आर्थिक सहयोगं सुदृढं करिष्यति, सहैव भारत EFTA व्यापार आर्थिक सन्धेः कार्यान्वयनस्य चर्चां सुगमां करिष्यति। एतदतिरिच्य मन्त्री ज्यूरिख नगरे स्विस विपणिभिः निवेशकैः च सह मिलित्वा द्विपक्षीय व्यापारस्य निवेशस्य संस्थागत सहयोगस्य विस्ताराय अवसराणां गवेषणं च विधास्यति। सिडनी नगरे प्रचल्यमानायाः ऑस्ट्रेलियन ओपन बैडमिंटन स्पर्धायाः महिला एकल वर्गे पीवी सिंधु तन्वी शर्मा च सफलताम् अवाप्य प्रागुपान्त्य चक्रं प्रविष्टवत्यौ। आगामी क्रीडायां सिंधुः चेन युयु इत्यनया सह स्पर्धिशिष्ट। एतत्पश्चात् पुरुष एकल वर्गे किरण जॉर्ज, सनी दयानन्दः, तरुण मेन्नेपल्ली च स्वस्व क्रीडासु पराभूताः। इति वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କିଛି ସୂଚନା। ଆଜି ସକାଳ 7:25ରେ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ସଂଯୋଗ। ଆଜିର ବିଷୟ ରହିଛି ଶିଶୁ ଶ୍ରମିକ ଉଚ୍ଛେଦ ଦିଗରେ ଆମେ କେତେ ସଚେତନ। ସକାଳ 8:30ରେ ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ମହାପାତ୍ର। କେତୋଟି ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45ରେ। ଶିଳ୍ପୀମାନେ ହେଲେ ଉଦିତ ନାରାୟଣ, ସସ୍ମିତା ବିଶ୍ୱାଳ, ସୋହମ ଏବଂ ବାବୁଲ ସୁପ୍ରିୟ। ଗୀତିଧାରା କ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସକାଳ 9:00 ଏବଂ ସପ୍ତଧାରା କ୍ରମରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ସକାଳ 9:30ରେ। ପୁଣିଥରେ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05ରେ, ମଧ୍ୟାହ୍ନ 12:00 ଏବଂ ଦିନ 2:15ରେ। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30ରେ। କେତୋଟି ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 11:00। ଶିଳ୍ପୀମାନେ ହେଲେ ତୃପ୍ତି ଦାସ, ଗୀତା ପଟ୍ଟନାୟକ, ପ୍ରଫୁଲ୍ଲ କୁମାର କର, ଶ୍ରୀକାନ୍ତ ଦାସ, ଅକ୍ଷୟ ମହାନ୍ତି ଏବଂ ଚିତ୍ତରଞ୍ଜନ ଜେନା। ଲୋକଗୀତ କ୍ରମରେ ପାଲା ପ୍ରଚାର କରିବୁ ଦିନ 11:30ରେ। ବିଷୟ ରହିଛି ରାମ ହନୁଙ୍କ ଭେଟ, ପରିବେଷଣ କରିଛନ୍ତି ସୁରେନ୍ଦ୍ରନାଥ ସ୍ୱାଇଁ ଏବଂ ସାଥୀମାନେ। ଦିନ 12:30ରେ ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ବିରାଜ ରଥ, ସତ୍ୟଜିତ ପ୍ରଧାନ, ହ୍ୟୁମାନ ସାଗର, ଶୈଳଭମା, ଅଭିଜିତ ତ୍ରିପାଠୀ, ଶୁଭଶ୍ରୀ ତ୍ରିପାଠୀ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ବନସ୍ତିଡା କିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସେଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗର ଠୁ ନେଇ ଏସପ୍ଲାନେଟ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସରକାରଙ୍କ କାର୍ଯ୍ୟକାଳକୁ 2 ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲୋକସେବା ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି। ପୂର୍ବାହ୍ନରେ ହେବାକୁ ଥିବା ସମ୍ମିଳନୀରେ ଶ୍ରୀ ମାଝୀ ସରକାରଙ୍କ 2 ବର୍ଷର ସଫଳତା ଏବଂ ଭବିଷ୍ୟତ ରୂପରେଖ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରୁ ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ର କାନନ ରାସ୍ତାର ଉଦ୍ଘାଟନ, 574 କୋଟି ଟଙ୍କାର ଜନାଶ୍ରୟ ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନବାଡ଼ି କର୍ମୀ, ମହିଳା, ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍କାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ଭାଦର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। ଓଡ଼ିଶା ସରକାର 2025-26 ଆର୍ଥିକ ବର୍ଷରେ 7.9% ବିକାଶ ହାର ହାସଲ କରି ନୀତି ଆୟୋଗର ବିତ୍ତୀୟ ସ୍ୱାସ୍ଥ୍ୟ ସୂଚକାଙ୍କ 2026ରେ ଦେଶରେ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗର 1ଦଶ ପରିଚାଳନା ପରିଷଦ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସଶକ୍ତ ନାଗରିକ, ଦକ୍ଷ ଯୁବପିଢ଼ି, ସୁସ୍ଥ ପରିବାର ଏବଂ ଶିକ୍ଷିତ ଶିଶୁମାନଙ୍କ ମାଧ୍ୟମରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ହୋଇପାରିବ। ରାଜ୍ୟରେ ଆଗାମୀ ଦିନରେ ଜାତୀୟ ଏଆଇ ମିଶନ ଅଧୀନରେ ପ୍ରତି ଶିଶୁଙ୍କ ଶିକ୍ଷା ଓ ବିକାଶ ପାଇଁ କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ରଜପର୍ବ ଅବସରରେ ରାଜ୍ୟର ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାର ପ୍ରସାର ସହ ମହିଳା ଉଦ୍ୟୋଗଗୁଡ଼ିକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ପିଠା ଅନ୍ ହ୍ୱିଲ୍ସ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି। ଏଥିରେ 6ଟି ଗାଡ଼ି ଭୁବନେଶ୍ୱର ପ୍ରମୁଖ ସ୍ଥାନରେ ଜନସାଧାରଣଙ୍କୁ ପାରମ୍ପରିକ ପିଠା ସହ ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇବ। ଭବିଷ୍ୟତ ପିଢ଼ି ପାଇଁ ପରିବେଶକୁ ସୁରକ୍ଷିତ ରଖିବାର ଉତ୍ତରଦାୟିତ୍ୱ ସମସ୍ତଙ୍କୁ ନେବାକୁ ପଡ଼ିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ପେଣ୍ଡାଣୀ ସ୍ନାତକ ମହାବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଗଛ ଓ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଓ ପ୍ରଶାସନକୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସଡ଼କ ସୁରକ୍ଷା ସମ୍ପର୍କିତ ପଦକ୍ଷେପ ଉପରେ ସଡ଼କ ସୁରକ୍ଷା କମିଟି ବୈଠକରେ ଆଲୋଚନା ହୋଇଛି। ଜିଲ୍ଲାପାଳ ଭି କାର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ବୈଠକରେ ସଡ଼କ ଦୁର୍ଘଟଣା ଘଟିବାର 48 ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। 32ଟି ବିଦ୍ୟାଳୟର ସାମାଜିକ ସମୀକ୍ଷା କରାଯାଇ ପାନୀୟ ଜଳ, ଶ୍ରେଣୀଗୃହ ଅଭାବ ଓ ମଧ୍ୟାହ୍ନ ଭୋଜନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ସ୍ୱଚ୍ଛ ଓ ଖାଦ୍ୟର ଗୁଣବତ୍ତା ପାଇଁ ଶ୍ରେଷ୍ଠ ବିଦ୍ୟାଳୟଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କେନ୍ଦ୍ରାପଡ଼ାର ମିଳିତ ଆନୁକୂଲ୍ୟରେ ଅମ୍ଳାନ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ପ୍ରଶିକ୍ଷଣ ଆୟୋଜିତ ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ 6132ରୁ ଅଧିକ କ୍ଷେତ୍ର କର୍ମଚାରୀ ଅଂଶଗ୍ରହଣ କରିଥିଲେ। ରଜ ପର୍ବ ଉପଲକ୍ଷେ ଆସନ୍ତା 15 ତାରିଖ ସୋମବାର ଦିନ ଭୁବନେଶ୍ୱରସ୍ଥିତ ନନ୍ଦନ

0: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରହିବ। ସୋମବାର ପରିବର୍ତ୍ତେ ମଙ୍ଗଳବାର ନନ୍ଦନକାନନ ବନ୍ଦ ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶିଶୁ ନିର୍ଯାତନା ରୋକିବା ଏବଂ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ ହେଉଛି। ଶିଶୁଙ୍କୁ ତାଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ତାଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁନ୍ ମାସ 12 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି, ଶିଶୁ ଶ୍ରମକୁ ରେଡ୍ କାର୍ଡ, ପିଲାମାନଙ୍କ ପାଇଁ ସୁରକ୍ଷିତ ଖେଳ, ବୟସ୍କଙ୍କ ପାଇଁ ସମ୍ମାନଜନକ କାର୍ଯ୍ୟ। କଟକ ଭଦ୍ରକ କଟକ ମେମୁ ଟ୍ରେନ୍ ସେବା ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚଳାଚଳ କରିବ। ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ ଥିବା ଧାନମଣ୍ଡଳ କପିଳାସ ରୋଡ୍ ସେକ୍ସନ୍ରେ ପୋଲ ନିର୍ମାଣ କାର୍ଯ୍ୟ ପାଇଁ ମେମୁ ଟ୍ରେନ୍ ସେବାଗୁଡ଼ିକୁ ସାମୟିକ ଭାବେ ବାତିଲ କରାଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟକୁ ସ୍ୱର୍ଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ତାପମାତ୍ରା ଆହୁରି ହ୍ରାସ ପାଇବ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 10 ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 42.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି, ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଶ୍ରବଣ ଦୋଷ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ଦାସ।
2: ମାନବ ଶରୀରରେ ଈଶ୍ୱର ପ୍ରଦତ୍ତ ପଞ୍ଚେନ୍ଦ୍ରିୟ ମଧ୍ୟରୁ କର୍ଣ୍ଣ ବା ଶ୍ରବଣ ଇନ୍ଦ୍ରିୟ ଅନ୍ୟତମ। କର୍ଣ୍ଣ ମଣିଷକୁ ଶୁଣିବାରେ ସାହାଯ୍ୟ କରେ। କର୍ଣ୍ଣ ମୁଖ୍ୟତଃ ତିନି ଭାଗରେ ବିଭକ୍ତ, ଯଥା ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣ। ବାହ୍ୟକର୍ଣ୍ଣ ଓ ମଧ୍ୟକର୍ଣ୍ଣ ମଧ୍ୟରେ କର୍ଣ୍ଣ ପଟହ ରହିଥାଏ। ଏହି ତିନୋଟି ଭାଗ ମଧ୍ୟରୁ ଯେକୌଣସି ଗୋଟିଏ ବା ଅଧିକ ଭାଗରେ ଅସୁବିଧା ହେଲେ ଶ୍ରବଣ ଦୋଷ ଦେଖାଯାଏ। ଠିକ୍ ଭାବରେ ନ ଶୁଣିବା କିମ୍ବା ବିଲକୁଲ ନ ଶୁଣିବାକୁ ବଧିର ଦୋଷ କୁହାଯାଏ। ବଧିର ଦୋଷ ନବଜନ୍ମିତ ଶିଶୁଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଏ। ଦି ମେଡିକାଲ ରିସର୍ଚ୍ଚ କାଉନସିଲ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହିୟରିଂ ରିସର୍ଚ୍ଚ ଅନୁସାରେ ପ୍ରାୟତଃ ପ୍ରତି 5 ଜଣରେ ଜଣଙ୍କର ବଧିର ଦୋଷ ଦେଖାଯାଇଥାଏ। ଶ୍ରବଣ ଦୋଷ ଜନ୍ମଗତ କିମ୍ବା ଜନ୍ମ ପରେ ହୋଇଥାଏ। ଜନ୍ମଗତ ଶ୍ରବଣ ଦୋଷ ନବଜନ୍ମିତ ଶିଶୁକୁ ମାଆର ଗର୍ଭାବସ୍ଥାରେ ହୋଇଥାଏ ଏବଂ ଏହା ସାଧାରଣତଃ ସ୍ନାୟୁଜନିତ ହୋଇଥାଏ। ଏହା କାରଣଗୁଡ଼ିକ ହେଲା, ଜନ୍ମ ପୂର୍ବରୁ ମାଆକୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା, ଯେପରି ମାଆକୁ ଜଣ୍ଡିସ୍, ମମ୍ସ, ମିଜିଲ୍ସ, ରୁବେଲା, ଏଡ୍ସ ଇତ୍ୟାଦି ହେଲେ। ଜନ୍ମ ସମୟରେ ବ୍ରିଜ୍ ଡେଲିଭରି, ସିଜେରିଆନ୍ ସେକ୍ସନ୍, ଫୋର୍ସେପ୍ସ ଡେଲିଭରି ହୋଇଥିଲେ ଓ ପିଲାର ଲୋ ବାର୍ଥୱେଟ୍ ଥିଲେ। ଜନ୍ମ ପରେ ଦେଖାଯାଉଥିବା ଶ୍ରବଣ ଦୋଷକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା କଣ୍ଡକ୍ଟିଭ୍ ଡେଫନେସ୍, ଯାହା ଶବ୍ଦର ଗତି ବାଧା ସୃଷ୍ଟି ଦ୍ୱାରା ହୋଇଥାଏ। ସେନ୍ସରି ନ୍ୟୁରାଲ୍ ଡେଫନେସ୍, ଯାହା ଅନ୍ତଃକର୍ଣ୍ଣ ସ୍ନାୟୁ ପ୍ରଭାବିତ ହେଲେ ହୋଇଥାଏ, ଏବଂ ଅନ୍ୟଟି ହେଲା ମିକ୍ସ ଡେଫନେସ୍। କଣ୍ଡକ୍ଟିଭ୍ ଡେଫନେସ୍ର କାରଣଗୁଡ଼ିକ ହେଲା ବାହ୍ୟକର୍ଣ୍ଣ ଜନ୍ମରୁ ନଥିବା, ବାହ୍ୟକର୍ଣ୍ଣରେ ମଇଳା ଜମା ହେବା ଓ କାନପାଚି ପର୍ଦ୍ଦାରେ ଛିଦ୍ର ହେଲେ, କିମ୍ବା କର୍ଣ୍ଣରେ ଥିବା ସୂକ୍ଷ୍ମ ଅସ୍ଥିଗୁଡ଼ିକର ସମସ୍ୟା ଦେଖାଗଲେ କଣ୍ଡକ୍ଟିଭ୍ ଡେଫନେସ୍ ହୁଏ। ସେନ୍ସର ନ୍ୟୁରାଲ୍ ଡେଫନେସ୍ ସାଧାରଣତଃ ଅନ୍ତଃକର୍ଣ୍ଣର ସମସ୍ୟା ଦ୍ୱାରା ହୋଇଥାଏ। ମୁଖ୍ୟ କାରଣଗୁଡ଼ିକ ହେଲା ଦୁର୍ବଳ ସ୍ନାୟୁତନ୍ତ୍ର, ଯାହାଦ୍ୱାରା ପରିବେଶରେ ହେଉଥିବା ବିଭିନ୍ନ ଶବ୍ଦଗୁଡ଼ିକ ମସ୍ତିଷ୍କ ପର୍ଯ୍ୟନ୍ତ ଠିକ୍ ଭାବରେ ପହଞ୍ଚିପାରେ ନା। ଏହି ସମସ୍ୟା ସାଧାରଣତଃ ନବଜନ୍ମିତ ଶିଶୁ ଏବଂ ବୟସ୍କ ଲୋକ, ଯାହାକୁ 60 ବର୍ଷରୁ ଉର୍ଦ୍ଧ୍ୱ ହୋଇଥାଏ, ସେମାନଙ୍କଠାରେ ପରିଲକ୍ଷିତ ହୁଏ। ବାହ୍ୟ ଓ ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣର ଅସୁବିଧା ହେଲେ ମିକ୍ସଡ୍ ହିୟରିଂ ଲସ୍ ହୋଇଥାଏ, ଯାହାର କାରଣଗୁଡ଼ିକ ହେଲା ଦୀର୍ଘ ସମୟ କାନ ପାଚିବା କିମ୍ବା ପାଣି ବାହାରିବା ଓ କର୍ଣ୍ଣରେ ମଧ୍ୟ ଥିବା ସୂକ୍ଷ୍ମ ଅସ୍ଥି ମଧ୍ୟରେ ପାର୍ଥକ୍ୟ ସୃଷ୍ଟି ହେବା। ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଶ୍ରବଣ ନିମନ୍ତେ ସହାୟକ ହେଉଥିବା ସ୍ନାୟୁ ଦୁର୍ବଳ ହୋଇ ବଧିର ଦୋଷ ସୃଷ୍ଟି ହୁଏ। ଦୈନନ୍ଦିନ ଜୀବନରେ ଶ୍ରବଣ ଶକ୍ତି ହ୍ରାସର ମୁଖ୍ୟ କାରଣ ହେଉଛି ନଏଜ୍ ବା ଅଦରକାରୀ ଭାରି ଶବ୍ଦ, ଯେମିତିକି ଟ୍ରାଫିକ୍ ନଏଜ୍, ଲାଉଡ୍ ମ୍ୟୁଜିକ୍, ଇଣ୍ଡଷ୍ଟ୍ରିଆଲ ନଏଜ୍ ଏକ୍ସପୋଜର ଇତ୍ୟାଦି, ତୋପ ବା ଏକ୍ସପ୍ଲୋଜନ୍ ଦ୍ୱାରା ଓ କାନରେ ଚାପୁଡ଼ା ମାରିବା ଇତ୍ୟାଦି। କାନରେ ହେଡ୍ଫୋନ୍ ବା ଇୟରଫୋନ୍ ଦେଇ ଗୀତ ଶୁଣିବା ଓ ମୋବାଇଲ୍ ଫୋନ୍ରେ ଘଣ୍ଟା ଘଣ୍ଟା ଧରି କଥା ହେବା ଆଜିକାଲି ଯୁବପିଢ଼ିର ଏକ ଫ୍ୟାସନ୍ ହୋଇଗଲାଣି, କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ଏକ ଅଭ୍ୟାସରେ ପରିଣତ ହେଲେ ଶ୍ରବଣ ଶକ୍ତି ପ୍ରଭାବିତ ହୋଇଥାଏ। ଇୟରଫୋନ୍ରୁ ନିର୍ଗତ ଉଚ୍ଚଧ୍ୱନି କର୍ଣ୍ଣର ଶ୍ରବଣ ଶକ୍ତିକୁ ନଷ୍ଟ କରେ। ଶ୍ରବଣ ସମସ୍ୟା ଯୋଗୁଁ ଶିଶୁମାନେ ଆଦୌ କଥା କହିପାରନ୍ତି ନାହିଁ କିମ୍ବା ବିଳମ୍ବରେ କଥା କହିଥାନ୍ତି, ଯଦ୍ୱାରା ସେମାନେ ବୟସ ଅନୁପାତରେ କଥାବାର୍ତ୍ତା ଶିଖିପାରନ୍ତି ନାହିଁ। ଶ୍ରବଣ ଦୋଷ ଥିବା ଲୋକମାନେ ଅନ୍ୟ ଲୋକ ସହିତ କଥାବାର୍ତ୍ତା କରିପାରନ୍ତି ନାହିଁ, ଯଦ୍ୱାରା ସେମାନେ ବିଷାଦଗ୍ରସ୍ତ ହେବା ସହିତ ଏକ ସାଧାରଣ ସାମାଜିକ ଜୀବନ ଅତିବାହିତ କରିପାରନ୍ତି ନାହିଁ। ଶ୍ରବଣ ଦୋଷର ସମାଧାନ ଅଧିକାଂଶ କ୍ଷେତ୍ରରେ ଅସ୍ତ୍ରୋପଚାର ଦ୍ୱାରା ହୋଇପାରେ। ଆଜି

0: ଅତ୍ୟାଧୁନିକ କକ୍ଲିୟର ଇମ୍ପ୍ଲାଣ୍ଟ ପ୍ରଭୃତି ଅସ୍ତ୍ରୋପଚାର ଦ୍ୱାରା ବଧିର ଦୋଷ ଦୂର କରାଯାଇପାରୁଛି। କର୍ଣ୍ଣର ଉପଯୁକ୍ତ ଯତ୍ନ ଦ୍ୱାରା ବଧିର ଦୋଷର ପ୍ରତିକାର କରିହେବ। ଯଥା କାନରେ କାଠି, ପାଣି, ତେଲ ଇତ୍ୟାଦି ନ ପୂରିବା, ସମୟ ଅନୁସାରେ କାନକୁ ପରିଷ୍କାର କରିବା, ଭାରି ଶବ୍ଦ ମଧ୍ୟରେ କାର୍ଯ୍ୟ କରୁଥିଲେ ହିୟରିଂ ପ୍ରୋଟେକ୍ସନ ଡିଭାଇସ୍ ବ୍ୟବହାର କରିବା ଓ ମୋବାଇଲ ଫୋନ୍ର ଦୁରୁପଯୋଗ ନ କରିବା ଇତ୍ୟାଦି।
1: ଶ୍ରବଣ ଦୋଷ ଆଲୋଚନା କଲେ ଡାକ୍ତର ଅଶ୍ୱିନୀ କୁମାର ଦାସ।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ କରିବା ଆବଶ୍ୟକ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ଓଡ଼ିଶା ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ତୈଳବୀଜ ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇବା ପାଇଁ ଆରମ୍ଭ ହେଲା ଅଏଲ୍ ସିଡ୍ କିଷାନ ମିତ୍ର। ମେକ୍ସିକୋରେ ଫିଫା ବିଶ୍ୱକପ୍ 2026ର ଶୁଭାରମ୍ଭ ଏବଂ ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍। ଫିନ୍ଲ୍ୟାଣ୍ଡରେ ଆୟୋଜିତ କୁଲତାରନ୍ତା ଆଲୋଚନାରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱର ବିଭିନ୍ନ ଅଞ୍ଚଳରେ ଚାଲିଥିବା ସଂଘର୍ଷ କେବଳ ସେହି ଅଞ୍ଚଳଗୁଡ଼ିକୁ ନୁହେଁ, ବରଂ ବ୍ୟାପକ ଭାବେ ବିଶ୍ୱ ପରିସ୍ଥିତିକୁ ପ୍ରଭାବିତ କରୁଛି। ଫିନ୍ଲ୍ୟାଣ୍ଡର ବୈଦେଶିକ ମନ୍ତ୍ରୀ ଏଲିନା ଭାଲ୍ଟୋନେନ୍ ଏବଂ ୟୁଏଇର ସହକାରୀ ବୈଦେଶିକ ମନ୍ତ୍ରୀ ଲାନା ନୁସେଇବେଙ୍କ ସହ ଆଲୋଚନାରେ ଭାଗ ନେଇ ଡକ୍ଟର ଜୟଶଙ୍କର କହିଛନ୍ତି, ପ୍ରଭାବ ହ୍ରାସ କରିବା ସହ କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ ଜାରି ରଖିବା ଆବଶ୍ୟକ। ଡକ୍ଟର ଜୟଶଙ୍କର ଅସ୍ଥିର ବିଶ୍ୱ ପରିସ୍ଥିତିରେ ଯୋଗାଣ ଶୃଙ୍ଖଳାର ବିକେନ୍ଦ୍ରୀକରଣ, ସ୍ଥିରତା ଓ ବିକଳ୍ପ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତର ଶକ୍ତିନୀତି ଜାତୀୟ ସ୍ୱାର୍ଥ ଆଧାରିତ ଏବଂ ଏଥିରେ ମୂଲ୍ୟ ଓ ଉପଲବ୍ଧତାକୁ ପ୍ରାଥମିକତା ଦିଆଯାଉଛି ବୋଲି ବୈଦେଶିକ ମନ୍ତ୍ରୀ କହିଥିଲେ। ଉପସାଗରୀୟ ଦେଶଗୁଡ଼ିକ ସହ ଭାରତର ଘନିଷ୍ଠ ସମ୍ପର୍କ, ଶକ୍ତି ସହଯୋଗ ଓ ବଢ଼ୁଥିବା ରଣନୀତିକ ଏବଂ ପ୍ରତିରକ୍ଷା ଭାଗିଦାରୀ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି, ଯୁଦ୍ଧର ବଦଳୁଥିବା ସ୍ୱରୂପ ଭାରତ ୟୁରୋପୀୟ ସଂଘ ମଧ୍ୟରେ ପ୍ରତିରକ୍ଷା ଓ ରଣନୀତିକ ସହଯୋଗର ନୂତନ ସୁଯୋଗ ସୃଷ୍ଟି କରିଛି। ଚଳିତ ବର୍ଷ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ସମେତ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ନେଇ ଆଲୋଚନା କରିଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ଫିନ୍ଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଷ୍ଟର୍ମଙ୍କୁ ସାକ୍ଷାତ କରି ବିଶ୍ୱ ଭୂ ରାଜନୈତିକ ପରିସ୍ଥିତି ଉପରେ ମତ ବିନିମୟ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ରଖିବା ବିଷୟ ଘୋଷଣା କରିଛନ୍ତି। ପୂର୍ବରୁ ଇରାନର ତୈଳ ଶିଳ୍ପ ଉପରେ ନିୟନ୍ତ୍ରଣ ସହ ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି କରିବା ନେଇ ଆମେରିକା ରାଷ୍ଟ୍ରପତି ଚେତାବନୀ ଦେଇଥିଲେ। ତେବେ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ କହିଛନ୍ତି, ଇରାନ ସହ ହେଉଥିବା ଆଲୋଚନାର ଫଳାଫଳକୁ ସେଠାକାର ସର୍ବୋଚ୍ଚ ନେତୃତ୍ୱ ଅନୁମୋଦନ ଦେଇଛନ୍ତି। ଗତ 2 ଦିନ ଧରି ଆମେରିକା ଓ ଇରାନ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁଁ ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଆଶଙ୍କା ବୃଦ୍ଧି ପାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 2 ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯିବେ। ଗସ୍ତ ଅବସରରେ ରାଷ୍ଟ୍ରପତି ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀର 158ତମ ରେଗୁଲାର କୋର୍ସ ଏବଂ 141ତମ ଟେକ୍ନିକାଲ୍ ଗ୍ରାଜୁଏଟ୍ କୋର୍ସର ପାସିଂ ଆଉଟ୍ ପରେଡ୍ର ସମୀକ୍ଷା କରିବେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସରକାରଙ୍କ କାର୍ଯ୍ୟକାଳକୁ 2 ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲୋକସେବା ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି।

ସମ୍ମିଳନୀରେ ଶ୍ରୀ ମାଝୀ ସରକାରଙ୍କ ଦୁଇ ବର୍ଷର ସଫଳତା ଏବଂ ଭବିଷ୍ୟତ ରୂପରେଖ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରୁ ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜିଠାରୁ ଦୁଇଦିନିଆ ସ୍ୱିଜରଲ୍ୟାଣ୍ଡ ଗସ୍ତରେ ଯିବେ। ଏହି ଅବସରରେ ସେ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଏବଂ ଆର୍ଥିକ ବ୍ୟାପାର ବିଭାଗର ରାଜ୍ୟ ସଚିବଙ୍କ ସହ ଆଲୋଚନା କରିବେ। ଶ୍ରୀ ଗୋଏଲ ସ୍ୱିଜରଲ୍ୟାଣ୍ଡର ଔଷଧ ଶିଳ୍ପର ପ୍ରମୁଖ ପ୍ରତିନିଧିମାନଙ୍କ ସହ ମତବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଗସ୍ତ ଭାରତ ସ୍ୱିଜରଲ୍ୟାଣ୍ଡ ଆର୍ଥିକ ସହଭାଗିତାକୁ ସୁଦୃଢ଼ କରିବା ସହ ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ଓ ଆର୍ଥିକ ଭାଗିଦାରୀ ଚୁକ୍ତିର କାର୍ଯ୍ୟକାରିତା ନେଇ ଆଲୋଚନାକୁ ଆଗକୁ ବଢ଼ାଇବ। ଏଥିସହ ଚୁକ୍ତିର କାର୍ଯ୍ୟାନ୍ୱୟନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ, ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ ଓ ପ୍ରତିଷ୍ଠାନଗତ ସହଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେବ। ଦେଶରେ ଖରିଫ୍ ଚାଷ ଋତୁ ଆରମ୍ଭ ହେଉଥିବା ବେଳେ ତୈଳବୀଜ ଚାଷୀମାନଙ୍କୁ ଗବେଷଣା ଭିତ୍ତିକ କୃଷି ପରାମର୍ଶ ଯୋଗାଇବା ପାଇଁ ଅଏଲ୍ ସିଡ୍ସ କିଷାନ ମିତ୍ର ନାମକ ହ୍ୱାଟ୍ସଆପ୍ ଆଧାରିତ କୃତ୍ରିମ ବୁଦ୍ଧିମତା ସେବା ଆରମ୍ଭ କରାଯାଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ପଦକ୍ଷେପ ମାଧ୍ୟମରେ ଦେଶର ଯେକୌଣସି ତୈଳବୀଜ ଚାଷୀ ହ୍ୱାଟ୍ସଆପ୍ ଜରିଆରେ ନିଃଶୁଳ୍କ, ନିର୍ଭରଯୋଗ୍ୟ ଏବଂ ତ୍ୱରିତ ଫସଲ ପରାମର୍ଶ ପାଇପାରିବେ। ଚାଷୀମାନେ 9140245981800 ନମ୍ଘରକୁ ଅଏଲ୍ ସିଡ୍ସ କିଷାନ ମିତ୍ର ନାମରେ ସେଭ୍ କରି ହ୍ୱାଟ୍ସଆପ୍ରେ ବାଦାମ, ସୋରିଷ, ରାଶି, ସୂର୍ଯ୍ୟମୁଖୀ, ସୋୟାବିନ୍ ଓ ଅନ୍ୟାନ୍ୟ ତୈଳବୀଜ ଫସଲ ସମ୍ପର୍କିତ ପ୍ରଶ୍ନ ଯେକୌଣସି ଭାରତୀୟ ଭାଷାରେ ପଚାରିପାରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁବ ସଙ୍ଗମର ଷଷ୍ଠ ପର୍ଯ୍ୟାୟରେ ଛତିଶଗଡ଼ର ଛାତ୍ର ପ୍ରତିନିଧିମାନଙ୍କ ସହ ମତ ବିନିମୟ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ପାଠ୍ୟପୁସ୍ତକ ଓ ଶ୍ରେଣୀ ଗୃହ ବାହାରେ ଦେଶର ସାଂସ୍କୃତିକ ବିବିଧତା ଓ ବିକାଶମୂଳକ ପଦକ୍ଷେପ ଭାରତକୁ ଅନୁଭବ କରିବାର ସୁଯୋଗ ଦେଇଥାଏ। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିବା ଦ୍ୱାରା ଏକ ଭାରତ ଶ୍ରେଷ୍ଠ ଭାରତ ଭାବନା ସୁଦୃଢ଼ ହେଉଛି। ଏହି ଅବସରରେ ଦେଶର ବିକାଶରେ ଯୁବଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ଜାତୀୟ ଶିକ୍ଷାନୀତି 2020 ଅଧୀନରେ ସୃଷ୍ଟି ହୋଇଥିବା ସୁଯୋଗର ସଦୁପଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଜାତୀୟ ଇ ଶାସନ ପୁରସ୍କାର 2026 ପାଇଁ ପଞ୍ଚାୟତିରାଜ ସମ୍ବନ୍ଧୀୟ 4 ପଦକ୍ଷେପକୁ ଚୟନ କରିଛି। ଏଥିରେ ଡିଜିଟାଲ୍ ଶାସନ, ଜନମୁଖୀ ସେବା ପ୍ରଦାନରେ ଗ୍ରାମ ପଞ୍ଚାୟତଗୁଡ଼ିକର ବର୍ଦ୍ଧିତ ଭୂମିକାକୁ ବିଚାରକୁ ନିଆଯାଇଛି। ସୂଚନା ଅନୁଯାୟୀ ଡିଜିଟାଲ୍ ପ୍ଲାଟଫର୍ମରେ ତଥ୍ୟ ବିଶ୍ଳେଷଣର ବ୍ୟବହାର ମାଧ୍ୟମରେ ଡିଜିଟାଲ୍ ରୂପାନ୍ତର ବର୍ଗରେ ପଞ୍ଚାୟତ ଆଡ଼ଭାନ୍ସମେଣ୍ଟ ଇଣ୍ଡେକ୍ସକୁ ସ୍ୱର୍ଣ୍ଣ ପୁରସ୍କାର ମିଳିଛି। ସେହିପରି ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର କାଦେପୁର ଗ୍ରାମ ପଞ୍ଚାୟତ ସ୍ୱର୍ଣ୍ଣ ଏବଂ ତ୍ରିପୁରାର ପଶ୍ଚିମ ତ୍ରିପୁରା ଜିଲ୍ଲାର ବିଜୟନଗର ଗ୍ରାମ ପଞ୍ଚାୟତ ରୌପ୍ୟ ପୁରସ୍କାର ହାସଲ କରିଛି। ଗ୍ରାମ ପଞ୍ଚାୟତଗୁଡ଼ିକ ଦ୍ୱାରା ସେବା ପ୍ରଦାନକୁ ଅଧିକ ସୁଦୃଢ଼ ଏବଂ ବ୍ୟାପକ କରିବା ଦିଗରେ ଏହି ପୁରସ୍କାର ପ୍ରଦାନ କରାଯାଉଛି। ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲା ପରିଷଦର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଇ ଆରୋଗ୍ୟ ଧମନୀ ପଦକ୍ଷେପ ପାଇଁ ଜିଲ୍ଲାସ୍ତରୀୟ ଇ ଶାସନ ବର୍ଗରେ ସ୍ୱର୍ଣ୍ଣ ପୁରସ୍କାର ପାଇଛି। ଆସନ୍ତା ମାସ 1-2 ରାଜସ୍ଥାନର ଜୟପୁରରେ ଆୟୋଜିତ ହେବାକୁ ଥିବା 29ତମ ଜାତୀୟ ଇ ଶାସନ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯିବ। ସମ୍ମିଳନୀର ବିଷୟବସ୍ତୁ ରହିଛି ବିକଶିତ ଭାରତ 2047, ଏଆଇ ସକ୍ଷମ, ତଥ୍ୟ ନିର୍ଭର ଏବଂ ସୁରକ୍ଷିତ ଡିଜିଟାଲ୍ ଶାସନ। ଗତ 12 ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ଦେଶର ବୈଦେଶିକ ନୀତିର ସଫଳତା ସମ୍ପର୍କରେ। ଗତ 12 ଭାରତ ନିଜର ପୁରୁଣା ସମ୍ପର୍କକୁ ସୁଦୃଢ଼ କରିବା ସହ ନୂତନ ବନ୍ଧୁ ରାଷ୍ଟ୍ରଙ୍କ ସହ ସମ୍ପର୍କ ସ୍ଥାପନ କରିଛି। ଇଣ୍ଡିଆ ଫାଷ୍ଟ ନୀତିକୁ ଆଧାର କରି ଭାରତର ବୈଦେଶିକ ନୀତିକୁ ନୂଆ ଦିଗ ମିଳିଛି। କୋଭିଡ୍ ମହାମାରୀ ସମୟରେ ଭ୍ୟାକ୍ସିନ୍ ମୈତ୍ରୀ କାର୍ଯ୍ୟକ୍ରମ ଭାରତର ମାନବିକ କୂଟନୀତିର ଏକ ଉଲ୍ଲେଖନୀୟ ଉଦାହରଣ ପାଲଟିଥିଲା। 2021 ଜାନୁଆରୀରୁ ଭାରତ 99 ଦେଶ ଓ 2 ଜାତିସଂଘ ସଂସ୍ଥାକୁ 30 ଅଧିକ ଟିକା ଯୋଗାଇ ଦେଇଥିଲା। ମାନବିକ ସହାୟତା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। 2025 ନଭେମ୍ବରରେ ଶ୍ରୀଲଙ୍କାର ପୂର୍ବ ଉପକୂଳରେ ସଂଗଠିତ ବାତ୍ୟା ଡିଟୁଆହ ବ୍ୟାପକ କ୍ଷୟକ୍ଷତି ଘଟାଇବା ପରେ ଭାରତ ଅପରେସନ୍ ସାଗରବନ୍ଧୁ ଅଧୀନରେ ରିଲିଫ୍ ଓ ଉଦ୍ଧାର ସହାୟତା ପ୍ରଦାନ କରିଥିଲା। ଭ୍ୟାକ୍ସିନ୍ ମୈତ୍ରୀ ଓ ଅପରେସନ୍ ସାଗରବନ୍ଧୁ ଭଳି ପଦକ୍ଷେପ ମାଧ୍ୟମରେ ଗତ 12 ଭାରତ ବିଶ୍ୱସ୍ତରରେ ଏକ ଦାୟିତ୍ୱବାନ ମାନବିକ ନେତୃତ୍ୱର ପରିଚୟ ଦେଇଛି। ବସୁଧୈବ କୁଟୁମ୍ବକମ୍ର ଆଦର୍ଶକୁ ଆଧାର

0: କରି ଭାରତ ଆଞ୍ଚଳିକ ସହଯୋଗ ଏବଂ ମାନବିକ ସହାୟତା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି। ମେକ୍ସିକୋ ସିଟିରେ ଗତକାଲି ଭବ୍ୟ ଉଦ୍ଘାଟନୀ ସମାରୋହ ସହ ଫିଫା ବିଶ୍ୱକପ୍ 2026ର ଶୁଭାରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ ସହ ଆୟୋଜକ ମେକ୍ସିକୋ ଆଜିଟେକା ଷ୍ଟାଡିୟମ୍ରେ ଦକ୍ଷିଣ ଆଫ୍ରିକାକୁ 2-0 ଗୋଲ୍ରେ ପରାସ୍ତ କରିଛି। ଏହି ଫିଫା ବିଶ୍ୱକପ୍ରେ କାନାଡ଼ା, ମେକ୍ସିକୋ ଏବଂ ଯୁକ୍ତରାଷ୍ଟ୍ରରେ 48 ଦଳ 104 ମ୍ୟାଚ୍ ଖେଳିବେ। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆୟୋଜକ ଇଂଲଣ୍ଡ ଦଳ ବର୍ମିଂହାମ୍ର ଏଜ୍ବାଷ୍ଟନ୍ଠାରେ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବ। ପ୍ରାୟ ଏକ ମାସ ବ୍ୟାପି ଏହି ପ୍ରତିଯୋଗିତାରେ ଇଂଲଣ୍ଡ ଓ ୱେଲ୍ସର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଜୁଲାଇ 5 ତାରିଖରେ ଐତିହାସିକ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମ ଥର ପାଇଁ ଏହି ବିଶ୍ୱକପ୍ରେ 12 ଦଳ ଅଂଶଗ୍ରହଣ କରୁଥିବା ବେଳେ 7 ସ୍ଥାନରେ 33 ମ୍ୟାଚ୍ ଖେଳାଯିବ। ତୁର୍କୀର ଆଣ୍ଟାଲ୍ୟାଠାରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ତୀରନ୍ଦାଜି ବିଶ୍ୱକପ୍ରେ ଭାରତର ରିକର୍ଭ ମିଶ୍ରିତ ଯୋଡ଼ି ବି ଧୀରଜ ଓ କୁମକୁମ ମୋହଦ ଫାଇନାଲ୍ରେ ପ୍ରବେଶ କରିବା ସହ ପଦକ ନିଶ୍ଚିତ କରିଛନ୍ତି। ଆସନ୍ତା 14 ତାରିଖରେ ଏହି ଯୋଡ଼ି କୋରିଆର ଅଲିମ୍ପିକ୍ ପଦକ ବିଜେତା କିମ୍ ଜେ ଡିଓକ୍ ଓ ପୂର୍ବତନ ବିଶ୍ୱ ଚମ୍ପିୟନ୍ ଓ ୟେଜିନ୍ଙ୍କ ସହ ମୁକାବିଲା କରିବେ। ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ କରିବା ଆବଶ୍ୟକ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ଓଡ଼ିଶା ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ତୈଳବୀଜ ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇବା ପାଇଁ ଆରମ୍ଭ ହେଲା ଅଏଲ୍ ସିଡ୍ କିଷାନ ମିତ୍ର। ମେକ୍ସିକୋରେ ଫିଫା ବିଶ୍ୱକପ୍ 2026ର ଶୁଭାରମ୍ଭ ଏବଂ ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏ କାର୍ଯ୍ୟକ୍ରମରେ ଲେଗଲି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସଂଯୋଗ। କାର୍ଯ୍ୟକ୍ରମ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ପ୍ରସ୍ତୁତି ଏବଂ ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ।

0: ଆଜିର ବିଷୟ ହେଲା ଶିଶୁ ଶ୍ରମିକ ଉଚ୍ଛେଦ ଦିଗରେ ଆମେ କେତେ ସଚେତନ।
1: ଶିଶୁର ଆଶା, ଶିଶୁର ଆକାଂକ୍ଷା ଆଉ ଶିଶୁର ଜିଜ୍ଞାସା, ଏସବୁକୁ ଆମେ ଜାଣିବାକୁ।

0: ହେବ।
1: ଶିଶୁ କହିଲେ ଆମେ କଣ ବୁଝୁ? ଯାହାର ବୟସ 14 ବର୍ଷରୁ କମ୍ ହୋଇଥାଏ ସେମାନେ ହିଁ ତ ଶିଶୁ।
0: କାହାକୁ ବା କଣ ଜଣାଥାଏ ଆଜିର ଶିଶୁଟି ଆସନ୍ତାକାଲି ସେ କେଉଁ ପଦପଦବୀରେ ନିଜକୁ ଅଭିହିତ କରିବ।
1: ତେଣୁ ଶିଶୁକୁ ଆମେ ଶ୍ରମିକ ଭାବେ ନୁହେଁ ବରଂ ପାଠ ପଢ଼ିବାର ସୁଯୋଗ ଦେବା।
0: ଶିଶୁ ଶ୍ରମିକକୁ ପ୍ରୋତ୍ସାହନ ନୁହେଁ ବରଂ ବିରୋଧ କରିବା ଉଚିତ।
1: ଶିଶୁ ହସିଲେ ଦୁନିଆ ହସେ, ଠିକ ନା?
2: ସତ୍ୟନାରାୟଣ ମିଶ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ପିଲାମାନଙ୍କ ପାଇଁ ଆଜକୁ 40 ବର୍ଷ କାଳ ପର୍ଯ୍ୟନ୍ତ ଲେଖି ଆସୁଛି। ଶିଶୁ ହସିଲେ ଦୁନିଆ ହସେ, ଏ କଥା ସତ, କିନ୍ତୁ ଶିଶୁଙ୍କୁ ହସିବା ପାଇଁ ହେଲେ ଆମମାନଙ୍କୁ ସମସ୍ତଙ୍କୁ ଯତ୍ନବାନ ହେବାକୁ ପଡିବ। କୌଣସି ଅଭିଭାବକ କେବେ ଚାହିଁନାହାନ୍ତି କି ତାଙ୍କ ପିଲା ଗୋଟିଏ ଶ୍ରମିକ ହଉ। ଏ ସମାଜକୁ ଯଦି କେହି ଉନ୍ନତି ପଥରେ ନଉଥାନ୍ତି ସେ ହେଲେ ଶ୍ରମିକ କୃଷକ ପ୍ରଥମରେ ମୋ ଦୃଷ୍ଟିରେ। କିନ୍ତୁ ଶିଶୁ ଶ୍ରମିକ ଟିକେ ନାଁଟା ଶୁଣିଦେଲା ବେଳେ ମନରେ ଦେହରେ ଗୋଟେ ମର୍ମନ୍ତୁଦ ଦୁଃଖ ଯେମିତି ସୃଷ୍ଟି ହେଇଯାଉଛି। ଶିଶୁର ଉନ୍ନତି, ଦେଶର ଉନ୍ନତି, ଜାତିର ଉନ୍ନତି, ଜଗତର ଉନ୍ନତି, ସବୁ କ୍ଷେତ୍ରରେ ବିଶ୍ୱର ଶିଶୁ ସମସ୍ତେ ହସିବା ଦରକାର, ସମସ୍ତଙ୍କର ଉନ୍ନତି ହେବା ଦରକାର। ଶିଶୁ ଶ୍ରମିକଟିଏ ହବ କାହିଁକି? ଯୋଉ ଶିଶୁ ଶ୍ରମିକଟିଏ ହବା ପାଇଁ ହେଲେ ସେଥିରେ ସମାଜର କିଛି କାର୍ଯ୍ୟ ରହୁଛି, ଆମର ବାପା ମା ମାନଙ୍କର ମଧ୍ୟ କିଛି କାର୍ଯ୍ୟ ରହୁଛି। କାରଣ ଶିଶୁଟି ଅବହେଳିତ ଭାବରେ ବି ରହୁଛି ଯେତେବେଳେ ଘରେ ମନେକର ତାର ଗୋଟେ ଆବଶ୍ୟକତା ଅଛି। ଶିଶୁର ଆବଶ୍ୟକତା କଣ ହଠାତ୍ ପହଞ୍ଚିବ? ବାପା ମା ସକ୍ଷମ ଥାଇକିରି ମଧ୍ୟ ବିଭିନ୍ନ ସ୍ଥାନରେ ଆମେ ଦେଖୁଛୁ ବାପା ମା ତାକୁ ଶିଶୁ ଶ୍ରମିକ କରିଦଉଛନ୍ତି, ନ ଥାଇକିରି ହଉଛନ୍ତି, ଥାଇକିରି ହଉଛନ୍ତି। ଏସବୁ ସମାଜ ପାଇଁ ଗୋଟେ ଭଲ କଥା ନୁହେଁ ଆଜ୍ଞା। ଶିଶୁଟା ଶ୍ରମିକ ହେଇକିରି ଯଦି ରହିଲା ତାର ଭବିଷ୍ୟତଟା ଏଠି ମାଟି ହେଇଗଲା। ନିଶ୍ଚିତ ଭାବରେ ସରକାର ଏଥିପାଇଁ ବେଶୀ ଦୃଷ୍ଟି ଦେବା ଉଚିତ, କେବଳ ନୁହେଁ ଆମର ସମାଜ ମଧ୍ୟ ଏଥିପାଇଁ ତତ୍ପର ହେବା ଦରକାର। ସମାଜ ଯଦି ନ ଚାହିଁବ ଆମେ ସମାଜ ଦୁଃଖ ନା, ତୁ ପିଲାଟେ କଣ ଯିବୁ କାମ କରିବାକୁ, ରହ ଆମେ ଗାଁ ବାଲା ସମସ୍ତେ ଏକାଠି ହେଇକିରି ତମ ପରିବାରକୁ ଆମେ ପୋଷିବୁ, ପରିବାର ଯତ୍ନ ନବୁ, ଏ କଥାଟା ହବା ଦରକାର। କିନ୍ତୁ ସେ କଥାଟା ହେଇପାରୁନି, ଲୁହା ପଥର ଭାଙ୍ଗୁଛନ୍ତି ଆଜ୍ଞା। ଏଟା କଣ ସମାଜ ଦେଖିପାରୁନି? ଦେଶ କଣ ତା ଦେଖିପାରୁନି? ସମସ୍ତେ ଦେଖୁଛନ୍ତି, କିନ୍ତୁ ଆଖି ବନ୍ଦ କରିକି ଆମେ ଖାଲି କହୁଛି ଶିଶୁ ହସିଲେ ଦୁନିଆ ହସେ। ସମସ୍ତଙ୍କୁ ଅନ୍ତତଃ ସମସ୍ତେ ଶିଶୁମାନଙ୍କ ପାଇଁ ଆମେ ସମସ୍ତେ ଲାଗି ପଡିବା, ତାଙ୍କର ଉନ୍ନତି ପାଇଁ ସମସ୍ତେ ଚେଷ୍ଟା କରିବା। ସରକାର କରିପାରିବେନି କିଛି? ସମାଜରେ ଯେତେବେଳେ ସେମାନେ ଯାଉଛନ୍ତି, ଆଇନ ଅଛି, ଶିଶୁ ଶ୍ରମିକ କେହି ରଖିପାରିବେନି। ଆମେ ଆମ ସ୍ୱାର୍ଥ ପାଇଁ ପିଲାଟିକୁ ଗାଁରୁ ଆଣିକିରି ଆମେ ଆମର କାର୍ଯ୍ୟରେ ଲଗେଇ ଦଉଛେ, ଏଇଟା କଣ ଠିକ? ଏଇଟା ଅନ୍ୟାୟ। ଆମେ ଦେଶର ଗୋଟେ ବିରାଟ ଅବନତି କରୁଛେ, ଆମେ ବୁଝିବା ଦରକାର। ଆମେ ଆମର ଉନ୍ନତି ପାଇଁ ଗୋଟେ ପିଲାଟାର ଜୀବନଟାକୁ ନଷ୍ଟ କରିଦେବା? ଯୋଉମାନେ ଶିଶୁ ଶ୍ରମିକ ମାନଙ୍କୁ ନେଇକି କାର୍ଯ୍ୟରେ ବିନିଯୋଗ କରୁଛନ୍ତି, କଠୋର ଆଇନ ହବା ଦରକାର। ସେ ଆଇନ କି ସେମାନେ

0: ଶ୍ରମିକ ପ୍ରଥା ଏକ ଅଭିଶାପ। ତେବେ ଆମେ ଶିଶୁ ଶ୍ରମିକକୁ ଅଭିଶାପ ବୋଲି କହିବା କାହିଁକି?
1: ଯେଉଁ ବୟସରେ ଶିଶୁଟି ପାଠ ପଢ଼ିବା କଥା, ଯଦି ସେହି ସମୟରେ ଶିଶୁଟିକୁ ଶ୍ରମ କରିବାକୁ କୁହାଯାଏ, ତେବେ ଶିଶୁଟିର ଶାରୀରିକ, ମାନସିକ ତଥା ବୌଦ୍ଧିକ ବିକାଶ ହୋଇପାରିବ ତ?
0: ତେବେ ଆମେ ଶିଶୁମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ କଣ କରିବା ଆବଶ୍ୟକ?
2: ଡକ୍ଟର କୌତୁକ ପନ୍ଦର, ଓଡ଼ିଆ ଅଧ୍ୟାପକ ଅଛି ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀରଠାରେ। ଆଜିର ଶିଶୁ କାଲିର ଭବିଷ୍ୟତ ବୋଲି କୁହାଯାଏ, ଏବଂ ଗୋଟିଏ ଦେଶର ବିକାଶ ପାଇଁ ସୁନ୍ଦର ଶିଶୁଟିଏ ଯଦି ଆମେ ଗଢ଼ିପାରିବା, ତାହେଲେ ଦେଶ ନିଶ୍ଚିତ ରୂପରେ ଉନ୍ନତି କରିବ। ନିଜ ପରିବାର, ନିଜ ଅଞ୍ଚଳ, ନିଜ ରାଜ୍ୟ, ନିଜ ଦେଶ, ତା ସହିତ ସାମଗ୍ରିକ ଭାବରେ ବିଦେଶରେ ମଧ୍ୟ

ପ୍ରଭାବ ନିଶ୍ଚିତ ରୂପେ ପଡ଼ିବ ବୋଲି ମୁଁ ଆଶା କରୁଛି। ଅନେକ ଶିଶୁ ଗରିବୀ ମଧ୍ୟରେ କାଳାତିପାତ କରି ନିଜର ଉଚିତ ଶିକ୍ଷା, ଗୁଣାତ୍ମକ ଶିକ୍ଷା ଏବଂ ପୁଷ୍ଟିକର ସ୍ୱାସ୍ଥ୍ୟ ସେବା, ଗମନାଗମନ ଏବଂ ଅନ୍ୟାନ୍ୟ ଯେଉଁ ଆନୁଷଙ୍ଗିକ ଗୋଟେ ସୁନ୍ଦର ସ୍ୱାସ୍ଥ୍ୟବାନ ମଣିଷ ହେବା ଏବଂ ଗୋଟେ ସୁନ୍ଦର ମଣିଷଟେ ତିଆରି ହେବା ପାଇଁ ଯେଉଁ ଯେଉଁ ଉପାଦାନ ଦରକାର, ଆଜି ମଧ୍ୟ ତାହା ମୁଁ କହିବି ଆମ ପାଖରେ ଅନୁପଲବ୍ଧ ହୋଇକି ରହିଛି। ଅନେକ ପିଲା ବା ଶିଶୁମାନେ ପାଉନାହାନ୍ତି, ସେଥିପାଇଁ ସେମାନେ ଶିଶୁ ଶ୍ରମିକ ପ୍ରଥାକୁ ଆପଣେଇ ନେଉଛନ୍ତି। ଏ ଗରିବୀ ଆପଣ ରାସ୍ତାଘାଟ ଦେଖୁଥିବେ, ବସ୍ ଷ୍ଟାଣ୍ଡରେ ଦେଖୁଥିବେ, ବିଭିନ୍ନ ପ୍ରକାର ଜାଗାରେ ଦେଖୁଥିବେ, ସେମାନେ ଭିକ୍ଷା କରି ବୁଲୁଛନ୍ତି। ତା ସହିତ ଛୋଟ ଛୋଟ ବିଭିନ୍ନ ପ୍ରକାର କଳକାରଖାନା ହେଉ କିମ୍ବା ଅନ୍ୟାନ୍ୟ କାମରେ ସେମାନେ ନିୟୋଜିତ ହୋଇଛନ୍ତି, ଯାହାକି ଦେଶର ପ୍ରଗତି ପାଇଁ ନିଶ୍ଚିତ ରୂପରେ ଗୋଟେ ବାଧକ ବୋଲି ମୁଁ ଭାବେ। କାରଣ ସମାଜର ଗୋଟେ ଅଙ୍ଗ ଯଦି ଏମିତି ରୋଗାକ୍ରାନ୍ତ ହୋଇଯିବ ତାହେଲେ ଆହୁରି ଅଙ୍ଗଟି ମଧ୍ୟ ଅଚଳ ହୋଇଯିବ, ସାମଗ୍ରିକ ଭାବରେ ବିକାଶ କରିପାରିବ ନା ଏବଂ ନିଶ୍ଚିତ ରୂପରେ ଦୃଢ଼ ପରିକର।

0: ଯେତେବେଳେ 14 ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ବିଭିନ୍ନ କାମରେ ନିୟୋଜିତ କରାଯାଏ, ତେବେ ଦେଶ ଗଠନ ପାଇଁ ଆମେ ସ୍ୱପ୍ନ କିପରି ଦେଖିବା?
1: ଶୈଶବ ଯେଉଁଠି ଶ୍ରମରେ ଯାଏ ସେଠାରେ ଦେଶ ବିକାଶ ହୋଇପାରିବ ତ?
0: କିଏ ଜାଣେ, ଆଜିର ଯେଉଁ ଶିଶୁଟି ଶ୍ରମ କରୁଛି ସେ ଯଦି ଉତ୍ତମ ଶିକ୍ଷା ପାଇଲା ସେ ବଡ଼ ହୋଇ ଦେଶର ସର୍ବୋଚ୍ଚ ପଦବୀରେ ନ ରହିବ ବୋଲି?
1: ଅନେକ ସମ୍ଭାବନା ଯାହାଠାରେ ଥାଏ ତାକୁ ଆମେ ଶ୍ରମରେ ବିନିଯୋଗ କରି ତାର ଶୈଶବକୁ ମାରିଦେଉନାହୁଁ ତ?
0: ଶିଶୁ କ'ଣ ଚାହେଁ, ଶିଶୁର ମନରେ କ'ଣ ଥାଏ, ଶିଶୁଟି ତା ଦୋରଟି ଓଠରେ କ'ଣ କହେ?
2: ମୁଁ ହଂସିନୀ ମହାନ୍ତି, ପଞ୍ଚମ ଶ୍ରେଣୀର ଛାତ୍ରୀ। ମୁଁ ଶ୍ରମିକ କ'ଣ ଜାଣିନି, ମୁଁ ଶ୍ରମ କହିଲେ ବୁଝେ କେବଳ ପାଠ ପଢିବା ପାଇଁ ଶ୍ରମ କରିବା, ସ୍ୱପ୍ନ ଦେଖେ ପାଠ ପଢି ବଡ ମଣିଷ ହେବି। ମୁଁ ଅଭାବ କ'ଣ ଜାଣିନି, ଜାଣିବି ବି କାହିଁକି, ମତେ ମୋ ବାପା ମା ପାଠ ପଢେଇବେ ସେଟା ତାଙ୍କ କର୍ତ୍ତବ୍ୟ, ଆଉ ମୋ କର୍ତ୍ତବ୍ୟ ହେଲା ପାଠ ପଢିବା। ମୁଁ ଯଦି ଏବେଠୁ ପରିଶ୍ରମ କରିବି, ଘର ଚଳେଇବା କଥା ଚିନ୍ତା କରିବି, ତେବେ ମୁଁ ମୋ ଜୀବନକୁ ଠିକରେ ଚଳେଇ ପାରିବି ତ? କେବଳ ମୁଁ ଖେଳି ବୁଲି ପାଠ ପଢିବି, ଜୀବନକୁ ମୁଁ ସୁନ୍ଦର ଭାବରେ ଗଢିବି? ଶ୍ରମ କେବଳ ପାଠ ପଢିବା ପାଇଁ, ମୁଁ ଚାହୁଁଛି ମୋ ଦେଶର ଉନ୍ନତି। ମୋ ଭଳି ଅନେକ ଭାଇ ଭଉଣୀ ମଧ୍ୟ ସେଇଭଳି ସ୍ୱପ୍ନ ଦେଖନ୍ତୁ ଦେଶକୁ ଗଢିବା ପାଇଁ।

0: ଭାଷା
1: ଏ ତ ଶିଶୁର କଥା। ଶିଶୁ ମନରେ କଣ ଆମ ଭଳି ବ୍ୟଥା ଥାଏ କି?
2: ଶିଶୁଟି କଣ ବା ଜାଣିଛି ସଂସାରର ରୀତିନୀତି ବିଷୟରେ?
1: ଖେଳି ବୁଲି ହସି ହସିକା ତା ଜୀବନକୁ ତା ସାଙ୍ଗସାଥି ମେଳରେ କଟେଇବାକୁ ଚାହେଁ।
2: ସାଙ୍ଗସାଥି ତା ପାଇଁ ଅମୂଲ୍ୟ ସମ୍ପଦ, ଖେଳକୁଦ ତା ପାଇଁ ଅମୋଘ ଅସ୍ତ୍ର।
1: ହେଲେ ଆଜି ଅନେକ ସ୍ଥାନରେ କେତେ ଯେ ଚପଳମତି ଶିଶୁ ଶ୍ରମ କରି ନିଜ ଜୀବନକୁ ବାଜିରେ ଲଗାଇ ଦେଉଛନ୍ତି।
2: ଆସନ୍ତୁ ଶୁଣିବା ଶିଶୁ ଶ୍ରମିକ ଉଚ୍ଛେଦ ଦିଗରେ ଆମେ କିପରି ସଚେତନ ହେବା।
3: ମୁଁ ମନୋରମା ମାଝି, ରିଟାୟାର୍ଡ ସିଡିପିଓ। ଶିଶୁ ଶ୍ରମ ମୁକ୍ତ ଓଡ଼ିଶା ଗଠନ କରିବା ଆମର ସଂକଳ୍ପ ହେଉ। ପ୍ରତ୍ୟେକ ଶିଶୁ ଶ୍ରମ ନୁହେଁ ଶିକ୍ଷା ଚାହାନ୍ତି। ଶିଶୁ ଶ୍ରମିକ ପ୍ରଥା ଜଘନ୍ୟ ଅତି, ବିରୋଧ କରିବା ସଭ୍ୟ।

ହୋଇଛି। ଶିଶୁ 18 ବର୍ଷରୁ କମ୍ ଯେତେ ପିଲାମାନଙ୍କୁ ଶିଶୁ ଆଜ୍ଞା ଦେଇଅଛି ଆଇନ ଯେ ତାହାକୁ କୁନି କୁନି ହାତେ ବସି ଶିଶୁ ଛବି ଆଙ୍କିବ, ଟିକିପାଦେ ପିନ୍ଧି ଜୋତା ଖୁସି ମନେ ଖେଳିବ, ଡରିଯିବ ନାହିଁ ସିଏ ମନ ଖୋଲି ହସିବ, ତେବେ ସିନା ଶିଶୁ ତାର ଅଧିକାର ପାଇବ। ବାଲ୍ୟ ବିବାହ ନିଷେଧ ଶିଶୁ ପାଇଁ ହୋଇଛି, କୋମଳ ମତେ କାହିଁକି ଶ୍ରମିକଟି ସାଜିଛି, ଯୌନ ଅପରାଧରେ ବି ସୁରକ୍ଷିତ ରହିବ, ଶିଶୁର ମତାମତକୁ ସମ୍ମାନଟି ମିଳିବ, ଶିଶୁ ଚାଲାଣ ଠାରୁ ବି ସୁରକ୍ଷିତ ରହିବ, ତେବେ ସିନା ଶିଶୁ ତାର ଅଧିକାର ପାଇବ। ଶିଶୁଙ୍କୁ ଶ୍ରମିକ ଭାବେ କାମରେ ନିୟୋଜନ କରାଯାଉଥିବା ବ୍ୟକ୍ତିମାନଙ୍କୁ

ସୁରକ୍ଷିତ ରହିବ, ଶିଶୁର ମତାମତକୁ ସମ୍ମାନଟି ମିଳିବ, ଶିଶୁ ଚାଲାଣ ଠାରୁ ବି ସୁରକ୍ଷିତ ରହିବ, ତେବେ ସିନା ଶିଶୁ ତାର ଅଧିକାର ପାଇବ। ଶିଶୁଙ୍କୁ ଶ୍ରମିକ ଭାବେ କାମରେ ନିୟୋଜନ କରାଉଥିବା ବ୍ୟକ୍ତିମାନଙ୍କୁ ସାବଧାନ କରିବା ଆମର ହେଉଛି ପ୍ରଥମ କର୍ତ୍ତବ୍ୟ। 14 ବର୍ଷରୁ କମ୍ କୌଣସି ଶିଶୁ ବି କାମରେ ନିୟୋଜିତ ହୋଇପାରିବେ ନାହିଁ, ଏହା ଆଇନ ବିରୋଧ ଅଟେ। ଏବଂ 15ରୁ 18 ବର୍ଷ ମଧ୍ୟରେ ଯୋଉ କିଶୋର ଆମର ଅଛନ୍ତି, ସେମାନଙ୍କୁ ବିପଦ ସଂକୁଳ ବୃତ୍ତି ବା ପ୍ରକ୍ରିୟାରେ ନିୟୋଜନ କରିବା ପାଇଁ ମଧ୍ୟ ଆମର ଅଧିକାର ନାହିଁ। ତେଣୁ ଆମେ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କୁ ଆମେ ଅବଗତ କରିପାରିବା। ଏହା ବ୍ୟତୀତ ନିଶୁଳ ଶ୍ରମିକ ସହାୟତା ହେଲ୍ପଲାଇନ ନମ୍ବର 1553368 ଏବଂ ଚାଇଲ୍ଡ ହେଲ୍ପଲାଇନ ନମ୍ବର 1098କୁ ଆମେ ଯୋଗାଯୋଗ କରିପାରିବା। 15ରୁ 18 ବର୍ଷ ମଧ୍ୟରେ କିଶୋରମାନଙ୍କୁ କୌଣସି ପ୍ରକାର ବିପଦପୂର୍ଣ୍ଣ କାମରେ ନିୟୋଜନ କରିବା ପାଇଁ ଆଇନ ବାରଣ କରିଛି। ଏହି କାମ କରାଯାଉଥିବା ବ୍ୟକ୍ତିଙ୍କୁ 50,000 ଟଙ୍କା ଯାଏ ଜରିମାନା ମଧ୍ୟ ଦେବାକୁ ପଡିବ ଏବଂ 14 ବର୍ଷରୁ କମ୍ ଶିଶୁକୁ କୌଣସି ବି କାର୍ଯ୍ୟରେ ଆମେ ନିୟୋଜନ କରିପାରିବା ନାହିଁ। ତଥାପି ଆପଣମାନେ ଦେଖୁଥିବେ ବହୁତ ଜାଗାରେ ଶିଶୁମାନେ କାମ କରୁଛନ୍ତି। ଶିଶୁ ହେଉଛି ଆମ ରାଷ୍ଟ୍ରର ଭବିଷ୍ୟତ। ବର୍ତ୍ତମାନର ଶିଶୁ ତାର ଅଧିକାରକୁ ସାବ୍ୟସ୍ତ କରିପାରିଲେ ହିଁ ସଫଳ ହେବ ଏବଂ ଭବିଷ୍ୟତରେ ଏକ ସୁନାଗିର ଭାବରେ ଦେଶ ଓ ସମାଜର ସଠିକ୍ ସେବା କରିବାକୁ ସକ୍ଷମ ହୋଇପାରିବ। ଭାରତ ଭଳି ଏକ ଦୃଢ଼ ବିକାଶଶୀଳ ରାଷ୍ଟ୍ରରେ ଶିଶୁ ଶ୍ରମିକ ପ୍ରଥା ଭଳି ଏକ ସର୍ବବ୍ୟାପୀ ସମସ୍ୟା ଆମ ପ୍ରଗତିକୁ ନିଶ୍ଚିତ ବାଧା ଦେଉଛି। ଆମ ଭାରତରେ ଅଧିକ ଶିଶୁ ଶ୍ରମିକ କାମ କରନ୍ତି, ଏହି ପ୍ରଥାର ବିଲୋପ ପାଇଁ ସାମୂହିକ ଉଦ୍ୟମ ଦରକାର। ଶିଶୁ ଶ୍ରମିକ କୌଣସି ନିର୍ଦ୍ଦିଷ୍ଟ ଆଇନ ନଥିଲେ ମଧ୍ୟ ଶିଶୁମାନଙ୍କୁ ଆମେ କୌଣସି ପ୍ରକାର ବିପଦପୂର୍ଣ୍ଣ କାମରେ ଆମେ ନିୟୋଜନ କରିପାରିବା ନାହିଁ। ଶିଶୁ ଶ୍ରମ ନିଷେଧ ନିୟନ୍ତ୍ରଣ ଅଧିନିୟମ 1986 ଦ ଚାଇଲ୍ଡ ଲେବର ପ୍ରୋହିବିସନ ଆଣ୍ଡ ରେଗୁଲେସନ ଆକ୍ଟ 1986 କହୁଛି, ତାର କ କହୁଛି ଯେ କୌଣସି ଶିଶୁକୁ ଆମେ ପରିଶିଷ୍ଟ କ କଥା କହୁଛି, ରେଳବାଇ ଦ୍ୱାରା ଯାତ୍ରୀ ମାଲ କିମ୍ବା ଡାକ ପରିବହନ, ଖାଦ୍ୟ ପରିବହନ, ଅର୍ଦ୍ଧଦଗ୍ଧ କୋଇଲା ବା ପାଉଁଶକୁ ଗୋଟେଇବା କିମ୍ବା ତାକୁ ଏକାଠି କରିବା, ବନ୍ଦର, କଂସେଇଖାନା, ପାଣ ଦୋକାନ, ଗ୍ୟାରେଜ, ହସ୍ତତନ୍ତ, କଳତନ୍ତ୍ର, ଭୂତଳ ବା ଜଳରେ ଥିବା କୌଣସି ଖଡ଼ି ଇତ୍ୟାଦିରେ କୌଣସି ଶିଶୁକୁ ବି ଆମେ କାମ କରିପାରିବା ନାହିଁ। ବାସସ୍ଥାନରେ, ହୋଟେଲରେ, ଚାହା ଦୋକାନରେ, ଢାବା ପ୍ରଭୃତି ଜାଗାରେ ମଧ୍ୟ ଆମେ ଶିଶୁମାନଙ୍କୁ କାମ କରିପାରିବା ନାହିଁ। ଆମର ଯୋଉ ଅଛି ଶିଶୁ ଶ୍ରମ ନିଷେଧ ଓ ନିୟନ୍ତ୍ରଣ ଅଧିନିୟମ 1986, ସେଥିରେ ତାର ପରିଶିଷ୍ଟ ଖରେ କହୁଛି ବିଡ଼ି ତିଆରି, ଗାଲିଚା ବୁଣିବା, ସିମେଣ୍ଟ ଉତ୍ପାଦନ ବା ପ୍ୟାକିଂ କରିବା, କଳ କିମ୍ବା ଲୁଗା ଛପେଇବା, ସାବୁନ ତିଆରି କରିବା, ଜଙ୍ଗଲ ସଫା କରିବା, ଅଟ୍ଟାଳିକା ନିର୍ମାଣ କରିବା ଇତ୍ୟାଦି କାର୍ଯ୍ୟରେ ଆମେ ଶିଶୁମାନଙ୍କୁ ନିୟୋଜିତ କରିପାରିବା ନାହିଁ। ତେଣୁ ଯେପର୍ଯ୍ୟନ୍ତ ମା ବାପା ସଚେତନ ହେଇନାହାନ୍ତି, ତାଙ୍କ ଛୁଆକୁ ପାଠ ପଢେଇବେ, ସ୍କୁଲକୁ ସେ ଯିବ, ପାଠ ପଢିବ, ଶିଶୁମାନଙ୍କର ଯୋଉ ଶିକ୍ଷା ଅଧିକାର ଆଇନ ଅଛି 2009, ସେଇ ଆଇନ ପ୍ରକାରେ ପୁଅ ହଉ କି ଝିଅ ହଉ, ସେମାନେ କାମ ନ କରିକି ଯାଇକି ପାଠ ପଢିବେ, ପାଠ ପଢିଲେ ମଣିଷଟି ହେବେ, ସେ ପର୍ଯ୍ୟନ୍ତ ଆମେ ଶିଶୁ ଶ୍ରମିକ ପ୍ରଥାକୁ ବନ୍ଦ କରିପାରିବା ନାହିଁ। ତେଣୁ ଆସନ୍ତୁ ସମସ୍ତେ ଏକାଠି ହେବା ଏବଂ ଶିଶୁ ଶ୍ରମିକ ପ୍ରଥା ଭଳି ଗୋଟିଏ ଅତ୍ୟନ୍ତ ଜଘନ୍ୟ ପ୍ରଥାର ବିରୋଧ କରିକି ଆମେ ଶିଶୁକୁ ସୁରକ୍ଷିତ ରଖିବା। ଶିଶୁ ତାର ଅଧିକାର ପାଇବ, ବିକାଶର ଅଧିକାର, ସହଭାଗିତାର ଅଧିକାର ଏବଂ ସୁରକ୍ଷାର ଅଧିକାର ପାଇବ।

0: ଶିଶୁ ଶ୍ରମକୁ ସାଧାରଣ ଘଟଣା ବୋଲି ଭାବନ୍ତି,
1: ଯାହାକି ଶିଶୁ ଶ୍ରମ ପ୍ରତି ପ୍ରୋତ୍ସାହନ ମିଳିଯାଉଛି।
0: ଯଦି ଏପରି ସ୍ଥଳେ ଆମେ ଶିଶୁଟିର ମନ କଥା ପରଖି ପାରିବା, ତେବେ ଶିଶୁ ଶ୍ରମିକ ହେବା ତ ଦୂରର କଥା, ଶିଶୁଟିର ଭବିଷ୍ୟତ ପାଇଁ ଚିନ୍ତା କରିବାର ଅବକାଶ ମିଳନ୍ତା।
1: ଶିଶୁ ଶ୍ରମ ନୁହେଁ, ଶିଶୁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ତେଣୁ ଶିଶୁକୁ ଆମେ ପାଠ ପଢ଼ିବା ପାଇଁ ପ୍ରେରଣା ଦେଇପାରିଲେ ହିଁ ଦେଶରୁ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ହୋଇପାରିବ।
0: ପଢ଼ିଲେ ଶିଶୁ ବଢ଼ିବ, ସିଏ ଦେଶ ଆଗେଇବ ନିଶ୍ଚେ। ଏକଥା ଯଦି ଆମେ ଭାବିବା, ତେବେ ଶିଶୁ ଶ୍ରମ ହଟିବ ଆପେ।
1: ହେଲେ ପାଠ ପଢ଼ା ପାଇଁ କିଏ ବା ତାକୁ ପ୍ରେରଣା ଦେବ?
0: ଆଉ କିଏ? ଆମେ ସମସ୍ତେ, ଆମେ, ଆମ ସମାଜ, ଆମ ପିତାମାତା।
1: ଶିଶୁ ମାଟି ପିଣ୍ଡୁଳାଟିଏ, ତାକୁ ଯେମିତି ଗଢ଼ିବା ସେମିତି ପାଇବା। ତେଣୁ ଶିଶୁ ଶ୍ରମକୁ ଉଚ୍ଛେଦ କରିବା ଆମର କର୍ତ୍ତବ୍ୟ ହେଉ, ଏକଥା ବିଚାର କରିବା କି?
2: ମୁଁ ଅବନୀ କୁମାର ସାହୁ, ଆଡଭୋକେଟ୍, ସୁପ୍ରିମକୋର୍ଟ ଅଫ୍ ଇଣ୍ଡିଆ, ଦିଲ୍ଲୀ। ଆମ ଦେଶରେ ଶିଶୁ ଶ୍ରମିକ ଗୋଟେ ବାଧ୍ୟତାମୂଳକ କରିପାରିବେ ନାହିଁ। ଆମ ଦେଶର ସୁପ୍ରିମକୋର୍ଟ ଯେତେବେଳେ ନେଲା, ଚାଇଲ୍ଡ ଲେବର ଇଜ୍ ଏ ଅଫେନ୍ସ ନାଓ। 14 ବର୍ଷ ତଳେ କୌଣସି ଶିଶୁକୁ ଆପଣ ଘରେ କି ମାନେ ବଡ଼ କଠିନ ପରିଶ୍ରମରେ କୌଣସି କାମ କରେଇ ପାରିବେ ନାହିଁ। ସେମାନଙ୍କୁ ଫ୍ରି ଏଜୁକେସନ ଦେବାକୁ ବାଧ୍ୟତାମୂଳକ ସବୁ ସରକାର। କିନ୍ତୁ ଲେବର ସବୁ ମାଇଗ୍ରେସନ ହେଉଛନ୍ତି, ଲେବର ସହିତ, ବଡ଼ ଲେବର ସହିତ ଛୁଆମାନେ ବାହାରକୁ ଯାଉଛନ୍ତି, ମାନେ ଆଦିବାସୀ ଆଉ ବହୁତ ଗରିବର ଛୁଆ ଯେତେ ବେଶୀ ହେଲେ ସେମାନେ ଶ୍ରମିକରେ କାମ କରନ୍ତି, ସେ ଶ୍ରମିକ ତାଙ୍କର ଇନକମ୍ ହବ। କିନ୍ତୁ ଦେଶ ପାଇଁ ଏଇଟା ସବୁ ଖରାପ। ଶିଶୁମାନେ ପାଠ ପଢ଼ିବା ଦରକାର। ଶିଶୁମାନଙ୍କୁ ଯଦି ସ୍ନେହ ମମତା, ମା ବାପାଙ୍କ ସ୍ନେହ ମମତା ମିଳିବନି, ସେ ଛୁଆ କେବେ ଭଲ ନାଗରିକ ବି ହେଇପାରିବନି। ତାକୁ ସ୍କୁଲରେ ପାଠ ପଢ଼ାଇବା ଦରକାର, ତାହେଲେ ସେଇ ଶିଶୁ ଭଲ ନାଗରିକ ହେଇକି ଉଠିଲେ ସେଇ ଦେଶ ଉନ୍ନତି କରେ। ଅନ୍ୟ ଦେଶ ଦେଖିବେ ଆପଣ, ୟୁରୋପରେ ଦେଖିବେ, ଶିଶୁ ଶ୍ରମିକ କୋଉଠି ପାଇବେନି। ଚାକର ରଖିବାର ଅଭ୍ୟାସ, ଯେତେ ଆଇଏଏସ୍, ଆଇପିଏସ୍ ଅଫିସର, ଆଇଏଫ୍ଏସ୍ ଅଫିସର ହେଲେ ବି, ଗୋଟେ ଆପଣ ଜାଣିଥିବେ, ଆଇଏଫ୍ଏସ୍ ଅଫିସର ଜଣେ ଯାଇଥିଲା ଆମେରିକାରେ, ଗୋଟେ ଛୁଆକୁ ନେଇକି ଚାଲି ଦେଇଥିଲା, ସେଠି ଗୋଟେ ଶ୍ରମିକ କରି ରଖିଦେଇଥିଲା ଆମେରିକାରେ। ଇଭେନ୍ ଫରେନ୍ ସର୍ଭିସ ଅଫିସରକୁ ବି ପାନିଶମେଣ୍ଟ ହେଲା। ଆମେ ଏଇଟା ଗୋଟେ କଲଚର ଡେଭଲପ କରିବାକୁ ପଡିବ ଏଇଟା ସମାଜରେ। ଶିଶୁମାନଙ୍କୁ କେବେ ହେଲେ ଚାକିରିରେ ରଖିବ ନାହିଁ, ବହୁତ ପରିଶ୍ରମ ଲେବରର କରିବେ ନାହିଁ, କଠିନ ଶ୍ରମିକ ଭାବରେ କୌଣସି ଶିଶୁକୁ ଆପଣ ଘରେ ରଖିପାରିବେ ନାହିଁ କି ବାହାରେ ରଖିପାରିବେ। ଇଏ ହେଉଛି ଆମ ଆଇନ। ସ୍କୁଲ ମାନଙ୍କରେ ଫ୍ରି ଏଜୁକେସନ ରଖାଯାଇଛି, ସେମାନଙ୍କ ପାଇଁ ଖାନା ପିନା ତାଙ୍କୁ କେମିତି ଆଟ୍ରାକ୍ସନ କରିକି, ମାନେ ଖେଳ ମଜା ମସଲିସ କରିକି ସେମାନଙ୍କୁ ପାଠ ପଢ଼େଇକି ସେମାନଙ୍କୁ ଭଲ ନାଗରିକ ବନେଇବା ପାଇଁ ଚେଷ୍ଟା କରୁଛନ୍ତି ପ୍ରତ୍ୟେକ ସରକାର।

0: ଶିଶୁ ଯେଉଁ ବୟସରେ ପାଠ ପଢ଼ିବା କଥା, ଯଦି ସେହି ବୟସରେ ଶିଶୁଟିକୁ ଶ୍ରମରେ ଲଗାଯାଏ, ତେବେ ସେ ତାର ଜୀବନକୁ କିପରି ବା ଗଢ଼ିବ? ଏହି ବିଚାର ଆମ ପାଖରେ ନାହିଁ ବୋଲି ଆଜି ହଜାର ହଜାର ଶିଶୁ ଶ୍ରମ କରି ଜୀବିକା ଅର୍ଜନ କରୁଛନ୍ତି।
1: ଆମ ସରକାର ଶିଶୁମାନେ ପାଠ ପଢ଼ନ୍ତୁ ବୋଲି ସେମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗମାନ ଯୋଗାଇ ଦେଇଛନ୍ତି।
0: ଶିଶୁମାନେ ଅଭାବ ନ ଜାଣନ୍ତୁ ବୋଲି ମାଗଣା ପୁସ୍ତକଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଛି।
1: ସ୍କୁଲ ମୁହାଁ ହୁଅନ୍ତୁ, ଶ୍ରମ ମୁହାଁ ନୁହେଁ, ହେଲେ ଆଜି ବି ଗାଁ ଗହଳିରେ ଅନେକ ଶିଶୁ କମ୍ ବୟସରୁ ଶ୍ରମ କରିବାକୁ ଯାଆନ୍ତି।
0: କିଏ ହୋଟେଲରେ ତ ଆଉ କିଏ କାହା ଘରେ ଘରୋଇ କାମରେ ଲିପ୍ତ। ଏମିତି ହେଲେ ଶିଶୁଟି କି ଭବିଷ୍ୟତ ଗଢ଼ିବ?
1: କଲମ ଧରିବା ହାତ ଯଦି ହାତୁଡ଼ି ଧରିବ, ତେବେ ଶିଶୁଟି ଦେଶର ଭବିଷ୍ୟତ କଥା କେମିତି ଭାବିବ?
0: ଯେକୌଣସି ରାଷ୍ଟ୍ରର ମୂଳ ସମ୍ପତ୍ତି ହେଉଛି ଶିଶୁ। ଶିଶୁ ବଡ଼ ହେଲେ ହୁଏ ନାଗରିକ।
1: ଶିଶୁ ସୁସ୍ଥ ହେଲେ ଦେଶ ସୁସ୍ଥ ହେବ। ଶିଶୁ ଶିକ୍ଷିତ ହେଲେ ରାଷ୍ଟ୍ରର ପ୍ରଗତି ହେବ।
0: ଏଣୁ ଶିଶୁକୁ ତାର ଅଧିକାର ଦେବା ନିହାତି ଆବଶ୍ୟକ। ଆସନ୍ତୁ ଶୁଣିବା ଏ ସମ୍ପର୍କରେ।
2: ସ୍ୱାମୀ ପ୍ରଭୁବରାନନ୍ଦ, ମୁଁ ରାମକୃଷ୍ଣ ମିଶନର ଜଣେ ସନ୍ନ୍ୟାସୀ। ଏବେ

ରାମକୃଷ୍ଣ ମିଶନ ହାଟମୁନିଗୁଡା ରାୟଗଡ଼ାର ସ୍ଥିତ ସେଇ କେନ୍ଦ୍ରରେ ମୁଁ ଅଛି। ଶିଶୁମାନଙ୍କୁ ସାଧାରଣତଃ ଆମେ ଏଇଟା ସମସ୍ତେ ଜାଣନ୍ତି ଯେ ଶିକ୍ଷା ପାଇଁ ସବୁବେଳେ ପ୍ରୋତ୍ସାହନ ଦେବା ଉଚିତ। ଆମ ଶିଶୁମାନଙ୍କୁ ଯେତେ ଭଲ ଶିକ୍ଷା ଦେବା, ଯେତେ ଭଲ ତାଲିମ ଦେବା, ସେମାନଙ୍କର ବ୍ୟକ୍ତିତ୍ୱର ବିକାଶ ସେତେ ଭଲ ହେବ। କାହିଁକିନା ଶିଶୁ ଅବସ୍ଥାଟା ବ୍ୟକ୍ତିତ୍ୱ ବିକାଶର ସମୟ, ସେଇ ସମୟରେ ଶ୍ରମଦାନ ଏଟା ତ କଦାପି ଉଚିତ ନୁହଁ, ତାକୁ କୌଣସି ପ୍ରକାର ପରିଶ୍ରମରେ ଲଗେଇବା ଉଚିତ ନୁହଁ। ଯେତେବେଳେ ଶିଶୁଟିଏ ଧୀରେ ଧୀରେ ବଢୁଥାଏ, ତାର ନିଜସ୍ୱ ଆବଶ୍ୟକ କିଛି କିଛି ଛୋଟ ଛୋଟ ଶିକ୍ଷା ପାଇଁ, ତାଲିମ ପାଇଁ କାମରେ ଲଗାଯାଇପାରେ। ସାଧାରଣତଃ ଯେମିତି ନିଜର ପରିବେଶକୁ ପରିଷ୍କାର ରଖିବା, ନିଜର ବହି ପତ୍ର ସଫା ରଖିବା, ସଜେଇକି ରଖିବା, ନିଜର ବିଛଣା ପତ୍ର ସଜେଇକି ରଖିବା, ଏଇଭଳିଆ ଛୋଟ ଛୋଟ କାମରେ ଲଗାଯାଇପାରେ, କିନ୍ତୁ ଶ୍ରମ ହିସାବରେ ତ କଦାପି ଲଗେଇବା ଉଚିତ ନୁହଁ। ତ ଜଣେ ଶିଶୁ ଯଦି ଛୋଟବେଳୁ ଶ୍ରମରେ ଲାଗିଯାଏ, ତାହେଲେ ଉଚ୍ଚତର ଶିକ୍ଷା ସେ ଗ୍ରହଣ କରିପାରିବ ନାହିଁ। ଦେଶର ବିଭିନ୍ନ ପ୍ରକାର ପରିସ୍ଥିତି, ଦେଶର ସମସ୍ୟା ବିଷୟରେ ସେ ଅବଗତ ହେବା ପାଇଁ ତ ସମୟ ପାଇବନି ନା। ଦେଶ ବିଷୟରେ ଜ୍ଞାନ ଆହରଣ କରିବା ତା ପାଖରେ ଗୋଟେ ଅଭାବ ରହିଯିବ। ଛୋଟବେଳୁ ଜଣେ ଶିଶୁ ଶ୍ରମଦାନ କରେ, ତା ଶରୀରକୁ କାର୍ଯ୍ୟରେ ଲଗାଏ, ତାହେଲେ ଯଥାଯଥ ଶରୀରର ଉନ୍ନତି ବି ହବନି। ଗୋଟେ ଦେଶରେ ଅଧିକାଂଶ ଅଣବିକଶିତ ଶିଶୁମାନେ ରହିକି ଭବିଷ୍ୟତରେ ସେମାନେ ଯୁବକ ହେବେ, ତ ସେଇ ଅନୁସାରେ ଦେଶ ପ୍ରତି ନିଶ୍ଚିତ ଗୋଟେ କୁପ୍ରଭାବ ପଡିବ ନା। ଆମେ ତ ସବୁବେଳେ ଆଶା କରିବା ଯେ ଶିଶୁମାନେ ଯଥା ସମ୍ଭବ ଶାରୀରିକ, ମାନସିକ ଆଉ ତା ଛଡ଼ା ଆଧ୍ୟାତ୍ମିକ ଦୃଷ୍ଟିରୁ ବହୁତ ଉନ୍ନତି କରନ୍ତୁ। ତାଙ୍କ ଶରୀରରୁ ସୁସ୍ଥ ସବଳ ରଖିବା ପାଇଁ ତାଙ୍କୁ ସୁଯୋଗ ଦିଆଯାଉ, ତାଲିମ ଦିଆଯାଉ, ଆଉ ତାଙ୍କ ମନରେ ଭଲ ଭଲ ତଥ୍ୟ, ତା ଛଡ଼ା ମନର ଭଲ ଭଲ ଶକ୍ତିର ପ୍ରତିଭାର ବିକାଶ କରିବା ପାଇଁ ତାଙ୍କୁ ଯୋଉ ଶିକ୍ଷା ତାଲିମ ଦିଆଯାଉ, ସେଇସବୁ ଶିକ୍ଷାରେ ତାଙ୍କୁ ଲଗେଇବା ଉଚିତ।

0: ସମାଜ ଏବଂ ରାଷ୍ଟ୍ର ମଙ୍ଗଳ ପାଇଁ ଶିଶୁ ଶ୍ରମିକ ବ୍ୟବସ୍ଥାର ସମ୍ପୂର୍ଣ୍ଣ ନିରାକରଣ ଏକାନ୍ତ ଆବଶ୍ୟକ।
1: ଶୈଶବରୁ ସମସ୍ତଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା କରାଗଲେ ଶିକ୍ଷା ଦ୍ୱାରା ସଚେତନତା ବୃଦ୍ଧି ପାଆନ୍ତା ଏବଂ ଶିଶୁମାନେ ଶ୍ରମ କରି ଶିକ୍ଷାଳୟରେ ସେମାନଙ୍କର ଶ୍ରୀ ବୃଦ୍ଧି କରାଇପାରନ୍ତେ।
0: ଏଣୁ ପ୍ରତ୍ୟେକ ନାଗରିକ ଶିଶୁ ଶ୍ରମିକ ପ୍ରଥାକୁ ଉଚ୍ଛେଦ କରିବା ପାଇଁ ନିୟମ କରିବା ଉଚିତ।
1: ଯଦି ବା କୌଣସିଠାରେ ଶିଶୁ ଶ୍ରମ କରୁଛି, ଯଦି ଅବଗତ ହୁଏ, ତା ପାଇଁ କଣ କଣ ଦଣ୍ଡବିଧାନ ରହିଛି?
2: ମୋ ନାଁ ହେଲା ଶ୍ରୀକାନ୍ତ କୁମାର ପଣ୍ଡା, ଆଡଭୋକେଟ୍, ଡିଷ୍ଟ୍ରିକ୍ଟ କୋର୍ଟ ନବରଙ୍ଗପୁର। ତା ସହିତ ମୁଁ ଜଣେ ସମାଜସେବୀ, ଗୋଟେ ସୋସିଆଲ ୱାର୍କର ଭଳିଆ ମୁଁ କାମ କରେ। ସମସ୍ତଙ୍କ ସୁଖ ଦୁଃଖରେ ଯାଇକି ଠିଆ ହୁଏ, ସଚେତନତା ବାର୍ତ୍ତା ବାଣ୍ଟେ। ଶିଶୁ ଶ୍ରମିକ ଦିଗରେ ଆମେ ସଚେତନ, ମାନେ କିଛି ମାତ୍ରାରେ ହିଁ ସଚେତନ ହେଇଛୁ, କିନ୍ତୁ ଏହା ସମ୍ପୂର୍ଣ୍ଣ ମାତ୍ରାରେ ସଚେତନ ହୋଇଛନ୍ତି ବୋଲିକିରି ମୁଁ ସ୍ୱୀକାର କରିବି ନାହିଁ। କାହିଁକି ନା ଆଜି ମଧ୍ୟ ଅନେକ ଜାଗାରେ ଶିଶୁ ଶ୍ରମିକ ବ୍ୟବହାର ହେଉଛନ୍ତି। ଯେହେତୁ ଲୋକମାନେ, ଗରିବ ଲୋକମାନେ ଅଛନ୍ତି, ଅଭାବୀ ଲୋକମାନେ ଅଛନ୍ତି, ସେମାନେ ପେଟ ଚାଖଣ୍ଡଙ୍କ ପାଇଁ ବୋଲିକିରି ଛୋଟ ଛୋଟ ପିଲାମାନେ ମଧ୍ୟ ବିଭିନ୍ନ ପ୍ରକାର କାମରେ ଯାଇକି ତାମାନେ ଯୋଗ ଦଉଛନ୍ତି, ଆଉ ଦୁଇ ପଇସା ଆଣିକି କେମିତି ଚଳିବେ ତାଙ୍କେ, ସେ ଦିଗରେ ତାଙ୍କମାନେ କାମ କରୁଛନ୍ତି। କିନ୍ତୁ ସରକାରଙ୍କ ଦ୍ୱାରା ମଧ୍ୟ ଏଥିପାଇଁ ବୋଲିକିରି, ଶିଶୁ ଶ୍ରମିକକୁ ରୋକିବା ପାଇଁ ବୋଲି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯୋଜନା ମାନ ମଧ୍ୟ ନିଆଯାଇଛି, ଆଉ କାର୍ଯ୍ୟକାରୀ ମଧ୍ୟ ଅନେକାଂଶରେ ହେଉଛି। ମ୍ୟାଡମ୍, ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ବୋଲିକିରି ପ୍ରଥମେ ସଚେତନତା ଦରକାର, ଲୋକଙ୍କର ଭିତରେ ଜାଗରୁକତା ଦରକାର, ଏଇ ଜିନିଷର ପ୍ରଚାର ପ୍ରସାର ଦରକାର, ଯଦ୍ୱାରା କି ଲୋକମାନେ ତାଙ୍କର ଛୋଟ ଛୋଟ ପିଲାମାନଙ୍କୁ କୌଣସି ମଧ୍ୟ ବିପଦଜନକ କାମରେ ତାଙ୍କମାନେ ପଠେଇବେ ନାହିଁ, ତାଙ୍କୁ ଶିକ୍ଷା ଦେବାକୁ, ତାଙ୍କମାନେ ତାଙ୍କୁ ଭଲ କାମ ଦେବାକୁ, ତାଙ୍କମାନେ ଶିକ୍ଷା ଦେଇକି ତାଙ୍କମାନଙ୍କୁ କେମିତି ତାଙ୍କୁ ଆଗକୁ ବଢେଇବେ, ତାଙ୍କର ଭବିଷ୍ୟତ ଗଢିବେ, ସେ ଦିଗରେ ତାଙ୍କେ ସଚେତନ କରେଇଲେ ଭଲ। ଆଉ ଏ ଦିଗରେ ମଧ୍ୟ ସରକାର ମଧ୍ୟ ଅନେକ ଷ୍ଟେପ୍ ନେଉଛନ୍ତି। ବିଭିନ୍ନ ଡ୍ରପ୍ ଆଉଟ୍ ପିଲାମାନେ ମଧ୍ୟ, ଯେଉଁମାନେ ଅଧାରୁ ପାଠ ଛାଡି ଦେଉଛନ୍ତି, ଶ୍ରମିକ ହେବା ପାଇଁ ଯେଉଁମାନେ ଅଛନ୍ତି, ମାନେ ମନ ବଳେଇକିରି ପାଠ ଅଧାରୁ ଛାଡି ଦେଉଛନ୍ତି, ସେମିତି ପିଲାମାନଙ୍କୁ ମଧ୍ୟ ସରକାର ଟାଣି ଆଣିକିରି ପୁନର୍ବାର ସ୍କୁଲରେ ଅବସ୍ଥାପିତ କରୁଛନ୍ତି, ଶିକ୍ଷା

0: ଅଛନ୍ତି ଯଦ୍ୱାରା କି ତାଙ୍କର ଏକ ଭବିଷ୍ୟତ ସୁନ୍ଦର ହବ ବୋଲିକି ସରକାର ମଧ୍ୟ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି ମ୍ୟାଡମ୍। ଶ୍ରମିକ ଯୋଉ ଏକ୍ଟଟା ଅଛି ମ୍ୟାଡମ୍ 1986ରେ ହେଇଥିଲା ଏଇଟା, ପରବର୍ତ୍ତୀ ସମୟରେ ଏଇଟା 2016ରେ ଏଇଟା ତାକୁ ପରିମାର୍ଜିତ କରାଗଲା, ଏମେଣ୍ଡମେଣ୍ଟ କରାଗଲା ବୋଲିକିରି, ଯୋଉଟା କି ଷ୍ଟ୍ରିକ୍ଟଲି ମନା କରୁଛି ଛୋଟ ଛୋଟ ପିଲାମାନଙ୍କୁ ବିପଦଜନକ କାମ, 14-18 ବର୍ଷ ଭିତରେ ଯେଉଁମାନେ ଅଛନ୍ତି ମାନେ ବିପଦଜନକ କାମ କିମ୍ବା କୌଣସି କାରଖାନାରେ ତାଙ୍କମାନଙ୍କୁ କାମ କରିବା ପାଇଁ ବୋଲିକିରି ଷ୍ଟ୍ରିକ୍ଟଲି ତାଙ୍କୁ ମନା କରାହେଇଛି ମ୍ୟାଡମ୍। ଯେଉଁମାନେ 14 ବର୍ଷରୁ କମ୍ ଅଛନ୍ତି ସେମାନଙ୍କୁ ସ୍କୁଲ ପଢିବା ସହିତ ଯେତିକି ବିପଦଜନକ କଳ କାରଖାନା ଅଛି ସେ ଜିନିଷ ପାଇଁ ବୋଲି ତାଙ୍କୁ ବାରଣ କରାଯାଇଛି, ଆଉ ସରକାର ମଧ୍ୟ ଏ ଦିଗରେ କାମ କରୁଛନ୍ତି। ଯଦି ଯିଏ ଚାକିରି ଦଉଛି କିମ୍ବା ସେ ପିଲାମାନଙ୍କୁ ଯିଏ କାମରେ ରଖୁଛି ସରକାରୀ ନୀତି ନିୟମକୁ ଖିଲାପ କରିକିରି, ମାନେ ତାଙ୍କୁ ପ୍ରଥମ ଥର ପାଇଁ 6 ମାସ ଦଣ୍ଡ ଦିଆଯିବ ସେ ଲୋକକୁ ଯିଏ ତାଙ୍କୁ କାମରେ ରଖୁଛି, ଆଉ 2 ବର୍ଷ ପର୍ଯ୍ୟନ୍ତ ସଜା, ଆଉ ଫାଇନ୍ଟା ତାର ରହୁଛି ମ୍ୟାଡମ୍ 20,000ରୁ 50,000 ପର୍ଯ୍ୟନ୍ତ କିମ୍ବା ଦୁଇଟା, ଏଇଟା ରିପିଟ୍ କଲେ 1 ବର୍ଷରୁ 3 ବର୍ଷ ପର୍ଯ୍ୟନ୍ତ ମଧ୍ୟ ତାର ଜେଲ୍ ଦଣ୍ଡ ଭୋଗିବାର ପ୍ରାବଧାନ ରହିଛି। ଆଉ ସେମିତି ତାଙ୍କର ଛୋଟ ଛୋଟ ପିଲାମାନଙ୍କୁ ତାର ଗାର୍ଡିଆନ ଯିଏମାନେ ଅଛନ୍ତି ତାଙ୍କମାନଙ୍କୁ ସେ ଯୋଉ ଶିଶୁ ଶ୍ରମିକ କାମରେ ତାଙ୍କୁ ପଠାଉଛନ୍ତି ତାଙ୍କର ପାଇଁ ମଧ୍ୟ ଦଣ୍ଡବିଧାନର ପ୍ରାବଧାନ ଅଛି। ଅର୍ଥନୈତିକ ଭାବେ ଯେମାନେ କଷ୍ଟ ପାଉଛନ୍ତି ତାଙ୍କମାନେ ଯଦି ମଧ୍ୟ 10,000 ଟଙ୍କାର ଫାଇନ୍ ଦେବାର ପ୍ରାବଧାନ ରହିଛି।
1: ଶିକ୍ଷା ବୋଲି ଯେଉଁ ଅମାପ ଶକ୍ତି ରହିଛି ସେହି ଶକ୍ତି ଦ୍ୱାରା ସମସ୍ତ ଶିଶୁ ନିଜକୁ ନିୟୋଜିତ କରିପାରିଲେ ଦେଶ ଉନ୍ନତି ହେବ।
2: ତେବେ ଆଜି ତ ସମୟ ହୋଇଗଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ ଆମେ ଦୁହେଁ।
1: ମୁଁ ରଞ୍ଜନ,
2: ମୁଁ ଭାଗ୍ୟଲତା,
1: ନମସ୍କାର।

ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିଲେ କାର୍ଯ୍ୟକ୍ରମ ସଂଯୋଗ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆମର କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। କେତୋଟି ଦେଶିଆ ଗୀତ ପ୍ରଚାର କରିବୁ ଦିନ ଗୋଟାଏ ବାଜି 20 ମିନିଟ୍ରେ। ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର, ଦେବେନ୍ଦ୍ର କୁମାର ଅଧିକାରୀ, ଅସ୍ମିତା ଷଡ଼ଙ୍ଗୀ, ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା ଏବଂ ମନୋଜ କୁମାର ଦାସ। ଯୁବବାଣୀ ଶୁଣିବେ ଅପରାହ୍ନ 5ଟାରେ, ଏଥିରେ ପ୍ରଚାର କରିବୁ ହ୍ୟାଲୋ କୁଞ୍ଜନ। ଚୈତିଜାନ କାର୍ଯ୍ୟକ୍ରମ ଅପରାହ୍ନ 5:30, ଏଥିରେ ହାଲଚାଲରେ ରହିଛି ଶିଶୁ ଶ୍ରମିକ ପ୍ରଥା ରୋକିବା। ଭେଟଘାଟରେ ଜାଣିବେ ସୁରୁ ସୁରୁ ପିଲା ଟୋକିକେ କାମ କରାଇଲେ କାଇ ଡଣ୍ଡାଛେ, ଏବଂ ଶେଷରେ ଶୁଣିବେ ବର୍ଷା ଦିନେ କାଇ କାଇ ବିମାର ହେଇସି। ରାତି 7:30 କୃଷି ଓ କୃଷକ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଆଲୋଚନା ବର୍ଷାଦିନିଆ ଧାନ ଚାଷ ସମ୍ପର୍କରେ। ରାତି 8:15 ପ୍ରଚାର କରିବୁ ଏ ମାସର ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ।

0: ମହାପାତ୍ର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ଶୁଣନ୍ତୁ କିଛି ସୂଚନା ପରେ।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
4: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

ଏଥିଲା ସୁର ଲହରୀର କେତୋଟି ଗୀତ ଗୌରହରି ତଳେଙ୍କ ରଚନାରୁ। କାର୍ଯ୍ୟକ୍ରମର ଶିଳ୍ପୀମାନେ ଥିଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା।

ଗୀତଟିକୁ ଶୁଣିଛନ୍ତି ବାପୁ ଗୋସ୍ୱାମୀଙ୍କ ରଚନାର ଶିଳ୍ପୀ ସସ୍ମିତା ବିଶ୍ୱାଳ, ସଙ୍ଗୀତ ଦେବୀତୋଷ ଆଚାର୍ଯ୍ୟ।

ଏଥର ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଅଭିଜିତ ଏବଂ ନିବେଦିତା। ଗୀତ ରଚନା ପଞ୍ଚାନନ, ସଙ୍ଗୀତ ଶରତ ନାୟକ।

ফিজা এই কথাচিত্রার গীতটিকে শুনলে শিল্পী উদিত নারায়ণ, অলকা ইয়াগ্নিক এবং সাথীমানঙ্ক কণ্ঠরে। ଗୀତ ରଚନା କରିଥିଲେ ଗୁଲଜାର, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅନୁ ମଲ୍ଲିକ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ ଦଲାଲ କଥାଚିତ୍ରରୁ, ଶିଳ୍ପୀ କବିତା କୃଷ୍ଣମୂର୍ତ୍ତି ଏବଂ କୁମାର ସାନୁଙ୍କ କଣ୍ଠରେ। ଗୀତିକାର

ହମରାଜ ଏଇ କଥାଚିତ୍ରର ଗୀତଟିକୁ ଶୁଣିଲେ ଶିଳ୍ପୀ ଥିଲେ ଉଦିତ ନାରାୟଣ ଗୀତ ରଚନା କରିଥିଲେ ସୁଧାକର ଶର୍ମା ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ହିମେଶ ରେଶମିଆ ଏଥର ଗୀତଟିକୁ ଶୁଣନ୍ତୁ ଦେବଦାସ କଥାଚିତ୍ରରୁ ଶିଳ୍ପୀ ଶ୍ରେୟା ଘୋଷାଲ ଏବଂ ସାଥୀ ଗୀତିକାର ନୁସରତ ବଦ୍ର ସଙ୍ଗୀତ ଇସ୍ମାଇଲ ଦରବାର

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣନ୍ତୁ ଶିଳ୍ପୀ କେକେଙ୍କ କଣ୍ଠରେ। ଗୀତିକାର ସୟିଦ କାଦରୀ, ସଙ୍ଗୀତ ପ୍ରୀତମ, କଥାଚିତ୍ର ଭୁଲ ଭୁଲେୟା।

ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ କୁମାର ବାପି ଏବଂ ତପୁ ମିଶ୍ରଙ୍କ କଣ୍ଠରେ ପ୍ରେମ ରୋଗୀ କଥାଚିତ୍ରରୁ। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରଶାନ୍ତ ପାଢ଼ୀ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ସପ୍ତଧାରା କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣନ୍ତୁ, ଲୋଫର କଥାଚିତ୍ରରୁ। ଶିଳ୍ପୀମାନେ ହେଲେ ଶାନ ଏବଂ ତପୁ ମିଶ୍ର, ଗୀତିକାର ବାପୁ ଗୋସ୍ୱାମୀ, ସଙ୍ଗୀତ ଗୁଡ୍ଲି ରଥ।

ସପ୍ତଧାରା କ୍ରମରେ ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: କେକେ ଶ୍ରେୟା ଘୋଷାଲ ଏବଂ ସାଥୀମାନେ ଗାଇଥିବା ଗୀତଟିକୁ ଶୁଣିଲେ ଜିସ୍ମ ଟୁ କଥାଚିତ୍ରରୁ। ଗୀତଟିକୁ ରଚନା କରିଥିଲେ ଅର୍କୁ ପ୍ରଭୁ ମୁଖାର୍ଜୀ ଏବଂ ମୁନିସ ମଖିଜା। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅର୍କୁ ପ୍ରଭୁ ମୁଖାର୍ଜୀ। ଆପଣମାନେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ମା ମା ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
2: ଆରେ ବୋହୁ ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
1: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
2: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
3: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
4: ବନସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ, ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସେଛି ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। June 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ପ୍ଲାନେଟ, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
5: ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକୀ ବଜାର, ଷ୍ଟୁଆର୍ଟ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

ଏଜେଣ୍ଟ ବିନୋଦ କଥାଚିତ୍ରର ଗୀତଟିକୁ ଶୁଣିଲେ ଶିଳ୍ପୀ ଥିଲେ ଅରିଜିତ ସିଂ। ଗୀତ ରଚନା କରିଥିଲେ ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରୀତମ। ଏଥର ଶିଳ୍ପୀମାନେ ହେଲେ ଅଜୟ ଗୋଗାୱାଲେ ଏବଂ ଶ୍ରେୟା ଘୋଷାଲ। ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ଅଜୟ ଅତୁଲ। କଥାଚିତ୍ର ଧଡ଼କ।

ଗୁଡ୍ ନ୍ୟୁଜ୍ ଏହି କଥାଚିତ୍ରର ଗୀତଟିକୁ ଶୁଣିଲେ ଶିଳ୍ପୀ ଥିଲେ ବି ପ୍ରାକ୍। ଗୀତ ରଚନା କରିଥିଲେ ରଶ୍ମୀ ବିରାଗ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ତନିସ୍କ ବାଗ୍ଜୀ। ଶେଷରେ ଶିଳ୍ପୀ ହେଲେ ରାହତ ଫତେ ଅଲ୍ଲୀ ଖାଁ। ଗୀତିକାର କୁମାର। ସଙ୍ଗୀତ ସାଜିଦ ୱାଜିଦ। କଥାଚିତ୍ର ଡଲି କି ଡୋଲି।

ଶୁଣିଲେ ହିନ୍ଦୀ କଥାଚିତ୍ର ଗୀତାର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଲ୍ୟାବକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ମା ମା ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
3: ଆରେ ବୋହୁ, ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
2: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
3: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
4: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।

ଗୀତଟିକୁ ଶୁଣିଲେ ତୃପ୍ତି ଦାସଙ୍କ କଣ୍ଠରେ, ଗୀତିକାର ବିନୋଦିନୀ ଦେବୀ, ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି। ଏଥର ଶୁଣିବା, ଶିଳ୍ପୀ ହେଲେ ଗୀତା ପଟ୍ଟନାୟକ, ଗୀତିକାର ଶୀର୍ଷାନନ୍ଦ ଦାସ କାନନଙ୍କ, ସଙ୍ଗୀତ ଅକ୍ଷୟ ମହାନ୍ତି।

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ବନସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ, ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ପ୍ଲାନେଟ୍, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1917 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
4: ପଶୁ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
5: ଅଂଶୁଘାତ ନ ହେବା ପାଇଁ ଦିନ 11 ରୁ ଅପରାହ୍ନ 3 ପର୍ଯ୍ୟନ୍ତ ଟାଣ

ଶେଷରେ ଶିଳ୍ପୀ ଗୀତା ଖୁଣ୍ଟିଆ, ଗୀତିକାର ଶୀର୍ଷାନନ୍ଦ ଦାସ କାନନଗୋ, ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଲୋକଗୀତ କ୍ରମରେ ପାଲା। ବିଷୟ ରହିଛି ରାମ ହନୁଙ୍କ ଭେଟ। ପରିବେଷଣ କରିଛନ୍ତି ସୁରେନ୍ଦ୍ରନାଥ ସ୍ୱାଇଁ।

ଏହି ସମୟରେ ଭକ୍ତ ଭଗବାନଙ୍କ କଞ୍ଜପରେ ଲୟ ରଖି କହୁଛି, ହେ ପ୍ରଭୁ ଜୀବନର ହରି, ଏ ଦୁଃଖରେ କାଳ ଯାକ ମୋର ଅତିବାହିତ ହୋଇଗଲା, ଆପଣ ଟିକେ ହେଲେ କର୍ଣ୍ଣପାତ କଲେ ନାହିଁ, ଏ ବଡ଼ି ବଡ଼ ଦୁଃଖ ଆପଣ କେବେ ହେଲେ ବୁଝିଲେ ନାହିଁ। ତାପରେ ଭକ୍ତ କଣ ନିବେଦନ କରୁଛି।

0: ପ୍ରଭୁ ଆପଣ ତ କଞ୍ଜ ପୈର ବ୍ୟତୀତ ମୁଁ ଅନ୍ୟ କାହା କଥା ଭାବିଲି କି କାହା କଥା ଚିନ୍ତା କରିକି ଆପଣ କାହିଁକି ମୋତେ ଏତେ ଅପରାଧରେ ପତିତ କରୁଛନ୍ତି, ତାପରେ ଭକ୍ତ ନିବେଦନ କରୁଛନ୍ତି।
1: दया करी दया कर।

0: ତାପରେ ଭକ୍ତି ନିବେଦନ କରି କହୁଛି ହେ ପ୍ରଭୁ, ଆପଣଙ୍କ କଞ୍ଜକ ପୈରବିତ୍ତ ମୁଁ ଆଉ କିଛି ଭାବିବାର ମୋତେ ଆଉ ସମୟ ନାହିଁ। ତାପରେ କଣ ଭକ୍ତ
1: କହୁଛି,
0: ଜାତଂ ସୂର୍ଯ୍ୟ କୂଳେ ପିତା ଦଶରଥ କ୍ଷେଉଣୀ ଭୁଜା ମର୍ଗଣି ସୀତା ସତ୍ୟ ପ୍ରଣୟ ନା ପ୍ରଣୟ ନିଜ୍ୟାନୁଜ ଲକ୍ଷ୍ମଣ ସମନ ଚାସ୍ତି ଭୁବନେ ପ୍ରତ୍ୟକ୍ଷ ବିଷ୍ଣୁ ସ୍ୱୟଂ ରାମ ଜନ ବିଡ଼ମ୍ବିତ ପିବିଧି ନା ଚାନ୍ୟ ପରେ ଯେ ସୂର୍ଯ୍ୟ ବଂଶରେ ଜନ୍ମଗ୍ରହଣ କରିଥିଲେ ଯାହାଙ୍କର ପିତା ହେଉଛନ୍ତି ଦଶରଥ, ଯାହାଙ୍କର ଯଶକୀର୍ତ୍ତି ପୃଥିବୀ ସାରା ବ୍ୟାପି ଯାଇଛି, ଯାହାଙ୍କର ଭାଇ ହେଉଛନ୍ତି ଲକ୍ଷ୍ମଣ, ଯାହାଙ୍କର ପତ୍ନୀ ହେଉଛନ୍ତି ସୀତା ସତୀ ସତ୍ୟପରାୟଣୀ, ତାଙ୍କ ଭାଗ୍ୟରେ ମଧ୍ୟ ବିଡମ୍ବନା ପଡିଲା। ସେ ଆଜି 14 ବର୍ଷ ମନକୁ ଗଲେ, ଆମେ ଅନ୍ୟମାନଙ୍କ କଥା କଣ ବା କହିବା, କାହାରି କଥା କହିପାରିବା ନା। ଏମତକ ଯୋଉ ରାମଚନ୍ଦ୍ର ଆଜି ସମସ୍ତଙ୍କର ମନାଭୀଷ୍ଟ ପୂର୍ଣ୍ଣ କରନ୍ତୁ, ବୋଲାନ ଦେଖବାର ହରି ବୋଲ। ସେଇ ପରବାସରେ ଯାଇ ପଞ୍ଚବଟୀରେ ଆଜି ଘରଣୀ ହରେଇ ବସିଛନ୍ତି ରାମଚନ୍ଦ୍ର। ଘରଣୀ ହରେଇ ଆଜି ଅରଣ୍ୟରେ ଏକାକୀ ଭ୍ରମଣ କରୁଛନ୍ତି। ଘଣ୍ଟ କବି ଯଦୁମଣି ମହାପାତ୍ରଙ୍କର ଗୋଟିଏ ମନେ ପଡିଗଲା,
1: କଣ ଲେଖିଲେ,
0: କହିଲା ସଲକ୍ଷଣ ଲକ୍ଷ୍ମଣ ଘେନି।

0: ବନ୍ୟଜୀବକୁ ଲକ୍ଷ୍ୟ କରି କହୁଛନ୍ତି, କୁଆଡେ ଗଲା ମୋର ସୀତା? ହେ ଲକ୍ଷ୍ମଣ
1: ଭାଇ,
0: ତ ବହୁତ ଖୋଜିଲେଣି, ଏ ଅରଣ୍ୟରେ ମୁଁ ତ ସୀତାଙ୍କୁ ପାଉନି, କୁଆଡେ ଗଲା?
1: କୁଆଡେ ଗଲେ ମା ଜନକ?
0: ଆମେ ତ କବନ୍ଧ ଚଟାଇ ପାଖରୁ ସବୁ ସମ୍ବାଦ ପାଇଥିଲେ, କୁଆଡେ ଦଶମୁଖ ବିଶିଷ୍ଟ ଜଣେ ରାକ୍ଷସ ସେ ମୋର ପତ୍ନୀକୁ ଚୋରି କରି ନେଇ ଚାଲି ଯାଇଛି
2: ଭାଇ। ସତ୍ୟ କଥା?
0: ଦେଖ ବାବୁ, ଭକ୍ତ କବି ମଧୁସୂଦନ ରାଓ ଗୋଟେ ପଦ ଲେଖୁଛନ୍ତି, ସ୍ୱର୍ଗେ ବି ଦଳିତ ହୃଦୟ ଯାଉନା।

0: ପରେ ମନ ଭିତରେ ବିଚାର କରିଛନ୍ତି କାହିଁକି ରହିବ ଏ ଅରଣ୍ୟରେ ମତେ ପକାଇ ରଖିଛି ମାରି ଦିଅନ୍ତା ବାଲା ଜାଣନ୍ତି ପ୍ରାଣ ଚାଲିଗଲା କିନ୍ତୁ ହେ ଲକ୍ଷ୍ମଣ କଣ କରିବି
1: କଣ କରିବା
0: ଆଉ
1: ପଥ ଶାନ୍ତ
0: ଦେଖ ବାପା ତୁମେ ହଉଛ ମୋର ଭାଇ ମୁଁ ଆଜି ସୀତାଙ୍କୁ ଖୋଜି ଖୋଜି ଅତି ବ୍ୟସ୍ତ ହୋଇ ପଡ଼ିଲେଣି
1: ଭାଇ
0: ପ୍ରକୃତି କବି ଗଙ୍ଗାଧର ମେହରଙ୍କର ଗୋଟିଏ ପଦ ମନେ ପଡୁଛି
1: କଣ ଲେଖିଲେ
0: ନାହିଁ ସିନା ଘରେ ହୃଦ ପ୍ରେମ

0: ଅନ୍ୟସ୍ୱାମି ସମ୍ମୁଖ ବିମୁଖ ବିଧାତା ତାବିସ୍ପୁରାଉନି ବିଡ଼ ପ୍ରଣୟ ବିରୋଧୀ ଅଙ୍ଗୀକର ମିଗରଳ କୁଳେ କଳଙ୍କ ଶାନ୍ତି ଭଦାମେ କୁଟିଳ ଧନୁରନ୍ତରାୟ ମହାନାଟକରେ ହନୁମାନ ବିରଚିତ ମହାନାଟକରେ ଗୋଟିଏ ପଦ ପ୍ରମାଣ ଅଛି, ରାମଚନ୍ଦ୍ର ସୀତାଙ୍କୁ ଖୋଜୁଛନ୍ତି କିନ୍ତୁ ପାଉନାହାନ୍ତି, ଦୁଃଖିତ ନାରାୟଣରେ କାଳଯାପନ କରୁଛନ୍ତି, ସଙ୍ଗତରେ ଅଛନ୍ତି ଭାଇ ଲକ୍ଷ୍ମଣ, ଅରଣ୍ୟରେ ଏକାକୀ ଭ୍ରମଣ କରୁଛନ୍ତି ବାବୁ ଲକ୍ଷ୍ମଣ
1: ଭାଇ
0: ଦେଖିଲୁ ଆରେ ଇଏ ତ ଗୋଟେ ଅପୂର୍ବ ପଦାର୍ଥ ପଡିଛି ବାଟରେ
1: ଭାଇ, ଇଏ ଗୋଟିଏ
0: ହଁ ଚିହ୍ନି ପାରିଲୁ ତ ହଁ
1: ଗୋଟିଏ କଦମ୍ବ ଫୁଲ
0: ଇଏ ବିଜୟୀ ଯେ ଜଗତରେ କାତର

0: ପଡ଼ିଛି,
1: ମୋର ପତ୍ନୀ ସୀତା ସେହିପରି ଶୁଷ୍କ ହୋଇପଡ଼ିଥିବ,
0: ତାଙ୍କ ମୁଖମଣ୍ଡଳ ଏହିପରି
1: ମଳିନ ହୋଇପଡ଼ିଥିବ, ତେଣୁ ମନ ଭିତରେ ଚିନ୍ତା କରୁଛନ୍ତି ବାବୁ,
0: ଚିନ୍ତା କରୁଛନ୍ତି
1: କଣ କରିବି, ଏ କଦମ୍ବ ଫୁଲ ପରିକା ମୋର ସୀତା ହେଇଥିବ, ବିରହେ ଯେ କେଉଁ ଦିନ।

0: ଦେଶର ହିଁ ଅଛି କର୍ପୁର ନଗରେ
1: ବାବୁ ଲକ୍ଷ୍ମଣ, ଏଇ ଯୋଉ ଦେଖାଯାଉଛି ଗୋଟେ ଶୃଙ୍ଗ, ଏ ଶୃଙ୍ଗ ନିକଟକୁ ଚାଲ,
2: ଏଇଠି ବିଶ୍ରାମ କରିବା ଭାଇ, ଚାଲ ଏଇ ଶୃଙ୍ଗରେ ବିଶ୍ରାମ କରିବା।
0: ବିରାଧପର ଲକ୍ଷ୍ମଣ ଧୃତ।

ମନ ଭିତରେ ଭାବି ରାମ ଲକ୍ଷ୍ମଣ ଦୁଇ ଭାଇ ଯାକ ଋଷ୍ୟମୁଖ ପର୍ବତକୁ ଗଲେ। ଆଜ୍ଞା ତେଣେ କଣ ହେଇଛି, ବାରିକି ଭୟ କରି ସୁଗ୍ରୀବ ଲୁଚିଛି ଋଷ୍ୟମୁଖ ପର୍ବତରେ। ନଳ ସୁଷେଣା ଦାମ୍ବବାନ ଆଦି ବୀରମାନେ ଅଛନ୍ତି, ପାଖରେ ଅଛନ୍ତି ହନୁମାନ। ଆଚ୍ଛା ସୁଗ୍ରୀବ ଯେତେବେଳେ ଦେଖିଦେଲେ ଯେ କେହି ଦି ଜଣ ଅରଣ୍ୟ ଭିତରେ ଆସୁଛନ୍ତି ଆମରି ଆଡ଼େ, ମନ ଭିତରେ ଚିନ୍ତା କଲେ ଏ ହେଉଛନ୍ତି ନିଶ୍ଚିନ୍ତ ଭାବରେ ବାଳିର ଚାର, ବାଳି ବୋଧେ ଚାର ପଠେଇଛି ମୋତେ ଧରି ନେବା ପାଇଁ। ଏ କଥାକୁ ମନ ଭିତରେ ଭାବି ସୁଗ୍ରୀବ ଗୁମ୍ଫା ଭିତରେ ଲୁଚିବାକୁ ଯାଉଛି। ପାଖରେ ଥିଲେ ହନୁମାନ, ବାବା କଣ ମାମୁ ତୁମେ ଗୁମ୍ଫା ଭିତରେ ଲୁଚୁଛ? ଛି ଛି ଛିଲା ଜମାଡ଼ୁ ନାଇଁ ଗଲା ବାଳି ସକି।

0: ଜଣେ ଜାମ୍ବବାନ ହନୁମାନ ସମସ୍ତେ ଦେଖିଲ ସେ ତ ବାନପ୍ରସ୍ଥ ଧାରଣ କରିଛନ୍ତି, ଜଟା ମୁକୁଟ ତାଙ୍କର ଜଟା ହେଇଗଲାଣି, ସେ ଗୋଟେ ବାନର ପତିର ଚାର ହେବେ, ଅସମ୍ଭବ କଥା।
1: ସ୍କନ୍ଦରେ ପଇତା
0: ଦେଖ ଦେଖ ଦେଖ ଆହୁରି ଦେଖ ଆସୁଛନ୍ତି ଏପଟେ ଦେଖିଲ। ପ୍ରଭାତ।

0: ସୁସେଣ ଦେଖିଲ
1: କଣ
0: ପୂର୍ଣ୍ଣଚନ୍ଦ୍ର ଯେତେବେଳେ ପୂର୍ଣ୍ଣମୀ ଦିନ ଚନ୍ଦ୍ର ହୁଏ ସୌନ୍ଦର୍ଯ୍ୟ ତ ଦେଖାଯିବନି ସେଠାରେ ଏ ରୂପ ଥିବ ନଚେତ ନାହିଁ ବିଧୁ ବୋଲନ୍ତେ ବିଷ୍ଣୁ
2: ବିଷ୍ଣୁ
0: ବିଷ୍ଣୁଙ୍କ ଠାରେ ଏ ରୂପ ଥିବ ଅନ୍ୟ କାହାରି ପାଖରେ ଏ ରୂପ
1: ନଥିବର୍ଯ୍ୟମୟ ରୂପ
0: ଦେଖିଲ କେଡ଼େ ସୌନ୍ଦର୍ଯ୍ୟମୟ ରୂପ ଆମରି ଆଡ଼କୁ ତ ଆସୁଛନ୍ତି ଦେଖିବା ଆଚ୍ଛା ବାବୁ ହନୁମାନ
2: ମାମୁ
0: ଗୋଟେ କାମ କରିବ
2: କଣ କରିବି ମାମୁ
0: ବିହି କଙ୍କ ବେଶ ଯାଇ କେ ତୁମ୍ଭେ

0: ଆଉ ଗୋଟିଏ କଥା ରହିଗଲା।
1: କଣ ମାମୁଁ?
0: ଯେ ଘଟଣାଟା ହଉଛି କଣ
2: କଣ
0: ଗୋଟେ ରାମା ସନ୍ତର୍ଯ୍ୟ ବହି ରାମା ଆକାଶ ମାର୍ଗରେ ଯେତେବେଳେ ଉଡି ଯାଉଥିଲା,
2: ଆଚ୍ଛା,
0: କାନ୍ଥ କାନ୍ଥ କହି କାନ୍ଦୁଥିଲା, ବୃକ୍ଷଲତାକୁ ସାକ୍ଷୀ କରୁଥିଲା,
1: କରୁଥିଲା,
0: ତାର ଏଇ ସ୍ୱାମୀ ହେବେ କି?
1: ପଚାରି
0: ବୁଝିଲୁ। ସେ ଯଦି କହିବେ ତାହେଲେ ଆମେ ଜାଣିପାରିବା ଠିକ ସେଇ
1: ଠିକ କଥା।
2: ତେବେ ପଚାରିବା
1: ପଚାରିବା
0: ତୁମେ ବ୍ରାହ୍ମଣ ଏବେ ସାଧାରଣ କରି ଯାଇ ତାକୁ ଟିକେ ପଚାରିଲ।
1: ଆଚ୍ଛା ମୁଁ ଯାଉଛି।
0: ସେମାନେ କାହିଁକି ଅରଣ୍ୟରେ ଭ୍ରମଣ କରୁଛନ୍ତି?
1: ଆଚ୍ଛା ମୁଁ ଯାଉଛି ବାବୁ, ପଚାରି
0: ସୁଗ୍ରୀବଙ୍କ କଥା ଅନୁସାରେ, ସୁଗ୍ରୀବଙ୍କ କଥା ଅନୁସାରେ ଆଜି ହନୁମାନ ବ୍ରାହ୍ମଣ ବେଶ ଧାରଣ କରିଛନ୍ତି। ଯାଜପୁର ଅଞ୍ଚଳସ୍ଥ ବସୁ ଗୋଟିଏ
2: ପଥ
0: କିପରି ବ୍ରାହ୍ମଣ ବେଶ ଧାରଣ କରିଛନ୍ତି? ଦିବ୍ୟ ଚନ୍ଦନ ପଇତା ପ୍ରଭାରେ।

0: ମାମୁଙ୍କ କଥା ଅନୁସାରେ ହନୁମାନ ବ୍ରାହ୍ମଣ ବେଶ ଧାରଣ କରିଛନ୍ତି, ଉପବୀତ ଟିଏ ପକେଇଛନ୍ତି, ଚିତା କାଟିଛନ୍ତି, ଆଉ କଣ କରିଛନ୍ତି?
1: କଣ କରିଛନ୍ତି?
0: ଆଗୁଳଫ ପିଙ୍ଗଳ

0: ମଠାଟିଏ ଧାରଣ କରିଛନ୍ତି ସୁନ୍ଦର ମଠାଟିଏ ପିନ୍ଧିଛନ୍ତି ବ୍ରାହ୍ମଣ ବେଶ ଧାରଣ
1: କରିଛନ୍ତି
0: ଆସ୍ତେ ଆସ୍ତେ ଧୀରେ ଧୀରେ
1: ଚାଲିଛନ୍ତି ହନୁମାନ
0: ରାମ ଲକ୍ଷ୍ମଣ ଏଡ଼କୁ ଆସୁଛନ୍ତି ଜାଣି ଯୁଆଡୁ ଆସୁଛନ୍ତି ସିଆଡ଼କୁ ହନୁମାନ ଯାଇ ତାଙ୍କ ପାଖରେ
1: ପହଞ୍ଚି ଯାଇଛି
0: ଠିକ ଏତେ ବଡ ସମୟରେ ହେଲା କଣ
1: ହେଇଛି
0: ହନୁମାନ କଣ ଚିନ୍ତା
2: କରୁଛନ୍ତି
0: ତୁଳସୀଦାସ ଗୋଟେ ପଦ ଲେଖୁଛନ୍ତି ରାମାୟଣରୁ
2: କୋ ତୁମ୍ଭ

0: ହନୁମାନ ଜୀବନ ଭିତରେ ଚିନ୍ତା କରିଛନ୍ତି, କିଏ ତୁମ ସୁନ୍ଦର ରୂପ, ଏ କଣ୍ଟକିତ ବନରେ କୋମଳ ପାଦ ଗୁଡିକ ଫୁଟି ଯାଉଥିବ, କାହିଁକି କଣ୍ଟକିତ ବନରେ ଭ୍ରମଣ କରୁଛନ୍ତି?
1: ହେ ଜଟାଧାରୀ, କାହିଁକି କାହିଁକି ତୁମେ ଏ ଜଙ୍ଗଲ ମଧ୍ୟରେ ଚାଲିଛ?
0: ହଁ, ଏ ଜଙ୍ଗଲ ଭିତରେ ଚାଲିବାର କାରଣ କଣ? ଏତେ ସୁନ୍ଦର ରୂପ, ନବବର କାନ୍ତି, କମନୀୟ କାନ୍ତି, ଏ କଣ୍ଟକିତ ବନରେ କାହିଁକି ଚାଲୁଛନ୍ତି? ଏ କଥା ହନୁମାନ ଲକ୍ଷ୍ୟ ରଖିଛନ୍ତି, ଦୂରରୁ ଦେଖି ବନ୍ଧକୁ ଚିହ୍ନି ପାରିଛନ୍ତି, ମନ ଭିତରେ ଚିନ୍ତା କରିଛନ୍ତି,
2: କଣ
0: ମୁଁ ଯାଉଛି, କଣ ପଚାରିବି? ଆଚ୍ଛା ଠିକ ଅଛି, ମୁଁ ପଚାରିବି। ଆମର ଘଣ୍ଟକ ବିଜତ ଗୁଣୀ ମହାପାତ୍ର ଲେଖୁଛନ୍ତି, ଅକ୍ର

0: କରିଛନ୍ତି ମୁଁ ତାକୁ ତଥ୍ୟ ତଥ୍ୟ ପଚାରିବି ଠିକ ଭାବରେ ପଚାରିଛି କୁଆଡେ ଯିବ କାହିଁକି ଅରଣ୍ୟରେ ବୁଲୁଛ ସମସ୍ତ କଥା ପଚାରିଛନ୍ତି ଏଣି କୁଆଡେ ଯାଉଛ ଏତେ କଥା ଯେତେବେଳେ ପଚାରିଛନ୍ତି ଠିକ ସେହି ସମୟରେ ହେଲା କଣ ହନୁମାନଙ୍କ କଥା ଶୁଣି ରାମଚନ୍ଦ୍ର କହିଛନ୍ତି
1: କଣ
0: ପିନାକ ହରି ଭଣୀ

0: ସେ ତୁମର ରୂପ ଆଶା ତୁମେ ଜଣେ ମର୍କଟ ହୋଇ ଏଭଳି ସୁବର୍ଣ୍ଣ ଗିରିଟିକୁ ଉଠାରୁ ପାଇଲ ବାବୁରେ
1: ପ୍ରଭୁ
0: ମନେ ପଡ଼ିଯାଇଛି ହନୁମାନଜୀଙ୍କର ପୂର୍ବ କଥା ବ୍ରହ୍ମା ମତେ ଇଏ ବର ପ୍ରଦାନ କରିଥିଲେ ଯୋଉଦିନ ତୋର ସୁବର୍ଣ୍ଣ ମୁକୁଟକୁ ଯେ ଚିହ୍ନିବ ତୋର ମୁକୁଟକୁ ଯେ ଚିହ୍ନି ପାରିବ ସେଇଦିନ ଜାଣିପାରିବୁ
1: ତୋରି ସେ ପ୍ରଭୁ
0: ସେ ହେଉଛନ୍ତି ବିଷ୍ଣୁ ପରାକ୍ରମ ତାଙ୍କରି ପାଖରେ ସଦାସର୍ବଦା ଲୟ ରଖିଥିବ ପ୍ରଭୁ ମୁଁ ଆଜି ଜାଣିପାରୁଛି ଆପଣ ହେଉଛନ୍ତି ପରମ
1: ଭକ୍ତ
0: ପରମାର ପଦ୍ମ ପାଦେ।

ଶୁଣିଲେ ଲୋକଗୀତ କ୍ରମରେ ପାଲା ରାମମୋହନଙ୍କ ଭେଟ ପରିବେଷଣ କରିଥିଲେ ସୁରେନ୍ଦ୍ରନାଥ ସ୍ୱାଇଁ ଏବଂ ସାଥୀ ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରରୁ ଗୀତ। ପ୍ରଥମ ଗୀତଟି ନେଇଛୁ ଅଗ୍ନିପଥ ଚଳଚ୍ଚିତ୍ରରୁ, ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ଅଜୟ ଅତୁଲ, କଣ୍ଠଦାନ କରିଛନ୍ତି ସୋନୁ ନିଗମ।

0: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102-9282।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ପରବର୍ତ୍ତୀ ଗୀତ ନେଇଛୁ ତୁମ ମିଲେ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ କେକେ, ଗୀତିକାର କୁମାର ଏବଂ ସାୟଦ କ୍ୱାଦ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ୱେକ୍ଅପ୍ ସିଟ୍ ଏ ଚଳଚ୍ଚିତ୍ର ପାଇଁ ଶିଳ୍ପୀମାନେ ହେଲେ କବିତା ସେଟ୍ ଏବଂ ଅମିତାଭ ଭଟ୍ଟାଚାର୍ଯ୍ୟ, ଗୀତ ରଚନା ଜାଭେଦ ଅଖତାର, ସଙ୍ଗୀତ ନିର୍ଦ୍ଦେଶନା ଅମିତ ତ୍ରିବେଦୀ।

0: ପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ ମା'ମାନଙ୍କ ପାଇଁ ସମ୍ମାନ ଓ ଆର୍ଥିକ ସ୍ୱାବଲମ୍ବନ ଆଣିଛନ୍ତି ଲୋକଙ୍କ ସରକାର।
1: ସମୃଦ୍ଧ ଜନ୍ମଭୂମି, ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା।
0: ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ କରିଛି ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ।
1: ଅନ୍ୟାନ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାର ଯୋଗାଇଛନ୍ତି ନୂତନ ଜୀବିକା। ମହିଳାଙ୍କ ଆୟ ବୃଦ୍ଧି ଓ ଆତ୍ମନିର୍ଭରଶୀଳତାର ପରିଚୟ ପାଲଟିଛି ଲକ୍ଷ୍ୟପତି ଦିଦି।
0: ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ ମା ଓ ଶିଶୁଙ୍କ ପୋଷଣ, ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ ସହିତ ରାଜ୍ୟର ମହିଳା ଏବେ ସଶକ୍ତିକରଣ ଦିଗରେ ଅଗ୍ରସର।
1: ବିକାଶର ଧାରା ଓଡ଼ିଶା ସାରା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ପରବର୍ତ୍ତୀ ଗୀତ ନେଇଛୁ ମେରା ବ୍ରଦର କି ଦୁଲହନ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ରାହତ ଫତେ ଅଲ୍ଲୀ ଖାନ, ଗୀତିକାର ଇର୍ଷାଦ କାମିଲ, ସଙ୍ଗୀତ ନିର୍ଦ୍ଦେଶନା ସୋହିଲ ସେନ।
6: ବିଲୁ ମୁନ୍ନି ଓ ଶମ୍ସ କି ରାମପୁର ମେରଠ ଓ ଇଟାୱା ସେ ସଙ୍ଗୀତ ହେ ସୋହିଲ ସେନ କା, ବୋଲ ହେ ଡକ୍ଟର ଇର୍ଷାଦ କାମିଲ କେ। ପେଶ କରତେ ହେ ହର ଆଶିକ କେ ଦିଲ କୋ କୁରେଦନେ ୱାଲା ଗାନା, କୈସା ୟେ ଇଶ୍କ ହେ।

ଏଥର ଶୁଣିବା କ୍ରୁକ୍ ଚଳଚ୍ଚିତ୍ରରୁ ଗୀତ। ଶିଳ୍ପୀ ନିଖିଳ ଡିସୋଜା, ଗୀତ ରଚନା ପ୍ରୀତମ ଏବଂ କୁମାର, ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ରର ଗୀତ। ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:15 ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟିରେ ଶିଳ୍ପୀ ହେଲେ ବିରାଜ ରଥ, ଗୀତ ରଚନା ରାକେଶ ଦାସ, ସଙ୍ଗୀତ ନିର୍ଦ୍ଦେଶନା ନାଗାର୍ଜୁନ।

ଏଥର ଶିଳ୍ପୀମାନେ ହେଲେ ହ୍ୟୁମାନ ସାଗର ଏବଂ ଶୈଳଭାମା। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଦେବୀତୋଷ ଆଚାରୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ଅଭିଜିତ ତ୍ରିପାଠୀ ଏବଂ ଶୁଭଶ୍ରୀ ତ୍ରିପାଠୀ। ଗୀତିକାର ଏବଂ ସଙ୍ଗୀତ ନିର୍ଦ୍ଦେଶନା ମୁନମୁନ ପାଣିଗ୍ରାହୀ।

0: ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ, ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଏଥର ନିଜସ୍ୱ ଗୀତକୁ କଣ୍ଠଦାନ କରିଛନ୍ତି ଶ୍ରୀ କୁମାର ମୁକେଶ। ସଙ୍ଗୀତରେ ସଜେଇଛନ୍ତି ବିଭୂତିଭୂଷଣ ଗଟ୍ଟନାୟକ।

0: ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ।

0: ହଙ୍ଗ୍ରି ଚଏସ୍।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
5: ପରବର୍ତ୍ତୀ କଣ୍ଠଶିଳ୍ପୀ ତଲତ ଅଜିଜ, ଗୀତ ରଚନା ଜାଫର କଲିମ।

0: ଶୁଣନ୍ତୁ ଆଜି ମଧ୍ୟାହ୍ନର ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଜାଣିବା କାଜୁ ଚାଷ ସମ୍ପର୍କରେ। ଓଡ଼ିଶାରେ କାଜୁ ଚାଷ ଏକ ଅତ୍ୟନ୍ତ ଲାଭଦାୟକ ଫସଲ। କମ୍ ପରିଶ୍ରମ ଓ କମ୍ ଖର୍ଚ୍ଚରେ ଏଥିରୁ ଅଧିକ ଲାଭ ମିଳିଥାଏ। କାଜୁ ଏକ କ୍ରାନ୍ତିମଣ୍ଡଳୀୟ ଫସଲ, ଏଥିପାଇଁ ଗରମ ଓ ଆର୍ଦ୍ର ଜଳବାୟୁ ସବୁଠାରୁ ଭଲ ହୋଇଥାଏ। ବାଲିଆ ଦୋରସା ମାଟି, ଲାଲ ମାଟି ଏବଂ ପାହାଡ଼ିଆ ଅନୁର୍ବର ଜମିରେ ମଧ୍ୟ କାଜୁ ଚାଷ ଭଲ ଭାବରେ ହୋଇଥାଏ। କେବଳ ମାଟିରେ ଯେପରି ପାଣି ଜମି ନ ରହୁଥିବ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ଓଡ଼ିଶା ଜଳବାୟୁ ପାଇଁ କିଛି ପ୍ରମୁଖ ଉନ୍ନତ କିସମ ଦେଖିବାକୁ ମିଳେ। ଯେଉଁ କିସମଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର 1, BPP 4, BPP 8, ଉଲ୍ଲାଲ 4 ଏବଂ ଭେଙ୍ଗୁର୍ଲା 4। ମନେ ରଖିବା ଉଚିତ ସବୁବେଳେ ବିଶ୍ୱସ୍ତ ନର୍ସରୀ କିମ୍ବା ସରକାରୀ କୃଷି ବିଜ୍ଞାନ କେନ୍ଦ୍ରରୁ କଲମୀ ପୋତା ଗଛକୁ ଆଣି ଚାଷ କରନ୍ତୁ, କାରଣ ଏଥିରେ ଶୀଘ୍ର ଓ ଅଧିକ ଫଳ ଆସିଥାଏ। କାଜୁ ଗଛ ଲଗାଇବା ସମୟରେ ଗଛକୁ ଗଛ 7-8 ମିଟର ଏବଂ ଧାଡ଼ିକୁ ଧାଡ଼ି 7-8 ମିଟର ବ୍ୟବଧାନ ରଖିବା ଉଚିତ। ସାଧାରଣତଃ କାଜୁ ଗଛ ବର୍ଷାଦିନ ପୂର୍ବରୁ ମେ ଜୁନ୍ ମାସରେ ମାଟିରେ ପୋତିଦେବା ଆବଶ୍ୟକ। କାଜୁ ଗଛକୁ ମାଟିରେ ପୋତିବା ସମୟରେ ପ୍ରତି ଗାତରେ 10-15 କିଲୋଗ୍ରାମ ସଢ଼ା ଗୋବର ଖତ, କିଛି ବାଲି ଏବଂ ଉପର ମାଟି ଗୋଳାଇ ଭର୍ତ୍ତି କରିଦେବା ଉଚିତ। ଉଇ ଦାଉରୁ ରକ୍ଷା ପାଇବା ପାଇଁ ଅଳ୍ପ ନିମ ପିଡ଼ିଆ ମଧ୍ୟ ଆମେ ମାଟିରେ ମିଶାଇ ଦେଇପାରିବା। ସାଧାରଣତଃ ଜୁଲାଇରୁ ଅଗଷ୍ଟ ବର୍ଷାଦିନ ସମୟରେ କଲମୀ ପୋତା ଲଗାଇବା ସବୁଠାରୁ ଉତ୍ତମ ହୋଇଥାଏ। କାଜୁ ଗଛ ଛୋଟ ଥିବା ସମୟରେ ପ୍ରଥମ 3-4 ବର୍ଷ ଧାଡ଼ି ମଝିରେ ଥିବା ଖାଲି ଜାଗାରେ ଚିନାବାଦାମ, ମୁଗ, ବିରି କିମ୍ବା ପରିବା ଚାଷ କରି ଅଧିକ ଲାଭ ପାଇପାରିବା। ଗଛକୁ ସୁନ୍ଦର ଆକାର ଦେବା ପାଇଁ ତଳଭାଗରୁ ବାହାରୁଥିବା ଅଦରକାରୀ ଲତାଗୁଡ଼ିକୁ ଏବଂ ଡାଳଗୁଡ଼ିକୁ କାଟିଦେବା। କାଜୁ ଏକ ମରୁଡ଼ି ସହନଶୀଳ ଗଛ, କିନ୍ତୁ ପ୍ରଥମ 2-3 ବର୍ଷ ଖରାଦିନେ ଗଛମୂଳରେ ପାଣି ଦେଲେ ଗଛ ଶୀଘ୍ର ବଢ଼ିଥାଏ। କାଜୁ ଗଛରେ ସାଧାରଣତଃ କାଣ୍ଡବିନ୍ଧା ପୋକ ଦେଖିବାକୁ ମିଳେ। ଏହା କାଜୁର ସବୁଠାରୁ ବଡ଼ ଶତ୍ରୁ ହୋଇଥାଏ। ଏଥିପାଇଁ କାଣ୍ଡକୁ ସଫା ରଖିବା ଏବଂ ପୋକ ଲାଗିଲେ ମୂଳରେ କୀଟନାଶକକୁ ପ୍ରୟୋଗ କରିବା ଉଚିତ। ଏହା ବ୍ୟତୀତ କାଜୁ ଗଛରେ ଚା ମଶା ଦେଖିବାକୁ ମିଳନ୍ତି। ଏହା ନୂଆ କୁଶି ଓ ଫୁଲକୁ ଖାଇ ନଷ୍ଟ କରିଦିଅନ୍ତି। ଏହାର ପ୍ରତିକାର ପାଇଁ ଫୁଲ ଆସିବା ସମୟରେ ଉପଯୁକ୍ତ କୀଟନାଶକକୁ ସ୍ପ୍ରେ କରିବା ଉଚିତ। କାଜୁ ଚାଷରେ ଦେଖାଯାଉଥିବା ଆଉ ଏକ ପୋକ ହେଉଛି ପତ୍ରମୋଡ଼ା ପୋକ। ଏହି ପୋକଗୁଡ଼ିକ ଛୋଟ ଗଛର କୋମଳ ପତ୍ରକୁ ଖାଇ ନଷ୍ଟ କରିଦିଅନ୍ତି। ଏହାର ନିରାକରଣ ପାଇଁ ନିମ ଆଧାରିତ କୀଟନାଶକ 2 ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିପାରିବା। କାଜୁ ଗଛରେ ଦେଖାଯାଉଥିବା ରୋଗମାନଙ୍କ ମଧ୍ୟରେ ରହିଛି ପାଉଡରୀ ମିଲ୍ଡିଓ ରୋଗ। ଏହି ରୋଗ ଯୋଗୁଁ ଫୁଲ ଏବଂ କଞ୍ଚା ଫଳ ନଷ୍ଟ ହୋଇଯାଇଥାଏ। ଏହି ରୋଗ ହେଲେ ଫୁଲ ଚାଙ୍ଗୁଡ଼ି ଓ ପତ୍ର ଉପରେ ଧଳା ରଙ୍ଗର ଗୁଣ୍ଡ ବା ଆସ୍ତରଣ ଜମିଥାଏ। ଏହାର ପ୍ରତିକାର ପାଇଁ ରୋଗ ଦେଖାଗଲେ ଗନ୍ଧକ ଗୁଣ୍ଡ 2 ଗ୍ରାମ କିମ୍ବା ହେକ୍ସାକୋନାଜଲ 1 ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିପାରିବା। ସାଧାରଣତଃ କଲମୀ ଗଛ ଲଗାଇବାର 3 ବର୍ଷରୁ ଏହା ଫଳ ଦେବା ଆରମ୍ଭ କରିଥାଏ। ମାର୍ଚ୍ଚ ମାସରୁ ମେ ମାସ ମଧ୍ୟରେ କାଜୁ ପାଚି କେନ୍ଦୁ ସହ ତଳେ ପଡ଼ିଥାଏ। ସେଗୁଡ଼ିକୁ ସଂଗ୍ରହ କରି ମଞ୍ଜିକୁ ଅଲଗା କରିଦିଅନ୍ତୁ। ଗୋଟିଏ ସୁସ୍ଥ ଗଛରୁ ବର୍ଷକୁ ପ୍ରାୟ 10-15 କିଲୋଗ୍ରାମ କାଜୁ ମିଳିଥାଏ।
0: ଶୁଣିଲେ ଚାଷବାସ କଥା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଦେଶୀୟ ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ହେଲେ ଯୋଗେନ୍ଦ୍ର ମହାପାତ୍ର, ଗୀତ ରଚନା ସୁଖଦେବ ବାରିକ, ସଙ୍ଗୀତ ନିର୍ଦ୍ଦେଶନା ବିଜୟ କୁମାର ସାମନ୍ତରାୟ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ଦେବେନ୍ଦ୍ର କୁମାର ଅଧିକାରୀ, ଗୀତିକାର ଧୀରେନ୍ ମୋହନ ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶନା ବିଜୟ କୁମାର ସାମନ୍ତରାୟ।

ପରବର୍ତ୍ତୀ ଗୀତଟିରେ ଶିଳ୍ପୀ ହେଲେ ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା। ଗଣେଶ ଚନ୍ଦ୍ର ବିଶୋଇଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶନା ବିଜୟ କୁମାର ସାମନ୍ତରାୟ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀମାନେ ହେଲେ ଦେବେନ୍ଦ୍ର କୁମାର ଅଧିକାରୀ ଏବଂ ଅସ୍ମିତା ଷଡ଼ଙ୍ଗୀ, ଗୀତିକାର ଗଣେଶ ଚନ୍ଦ୍ର ବିଶୋଇ, ସଙ୍ଗୀତ ନିର୍ଦ୍ଦେଶନା ବିଜୟ କୁମାର ସାମନ୍ତରାୟ।

ଏଥର ଗଣେଶ ଚନ୍ଦ୍ର ବିଶୋଇଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ବିଜୟ କୁମାର ସାମନ୍ତରାୟ। ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ ପ୍ରଜ୍ଞା ପ୍ରିୟଦର୍ଶନୀ ପଣ୍ଡା।

0: ଏଇଠି ଶେଷ ହେଲା ଦେଶିଆ ଗୀତର କାର୍ଯ୍ୟକ୍ରମ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ଦିନ 2 ଶୁଣିବେ ମିଡ୍ ଡେ ନ୍ୟୁଜ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧି 15 ବୃଦ୍ଧି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ 10ମ ସଂସ୍କରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆର୍ଥିକ ଅନ୍ତର୍ଭୁକ୍ତି ଓ ଉଦ୍ୟୋଗିତାରୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ୱଚ୍ଛତା, ଆବାସ, କ୍ରୀଡ଼ା, ବିଜ୍ଞାନ ଏବଂ ପ୍ରଶାସନ ସବୁ କ୍ଷେତ୍ରରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମହିଳାମାନଙ୍କ ଯୋଗଦାନ ବୃଦ୍ଧି ପାଉଥିବା ଏବଂ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଭଳି ବିକଶିତ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସୁଯୋଗ ଦେଶର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି। ଗତ 12 ଏନ୍ଡିଏ ସରକାର ବିଭିନ୍ନ କ୍ଷେତ୍ରରେ ମହିଳାକୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ଶ୍ରୀ ମୋଦି କହିଛନ୍ତି ସରକାର ସକ୍ରିୟ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସମର୍ଥନ କରିବା ଫଳରେ ମହିଳାମାନେ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ମହିଳାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରି ସଶକ୍ତ କରିବା କ୍ଷେତ୍ରରେ ଏବଂ ଦେଶ ଗଠନରେ ସେମାନଙ୍କ ସଶକ୍ତ ଯୋଗଦାନକୁ ନିଶ୍ଚିତ କରିବା କ୍ଷେତ୍ରରେ ସରକାର ଉଦ୍ୟମ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ବିଜ୍ଞାନ, ମହାକାଶ ଏବଂ ନବସୃଜନ କ୍ଷେତ୍ରରେ ଭାରତୀୟ ନାରୀଶକ୍ତିଙ୍କ ସଫଳତା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି।
2: आज भारत विमेन लेड डेवलपमेंट की राह पर चल पड़ा।
3: हमारी सरकार ने महिलाओं के लिए सारे रास्ते खोल दिए।
2: हमने करोड़ों महिलाओं के लिए शौचालय बनवाकर उनका सम्मान बढ़ाया। हमने उज्ज्वला सिलेंडर देकर उन्हें धुएं जैसी तकलीफों से भी बचाया।
3: 3 महिलाओं को लखपति दीदी बनाने का जो संकल्प किया था वो पूरा हो चुका है।
1: ଏକ ସଂସ୍କୃତ ଶ୍ଳୋକର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ନିର୍ମାଣରେ ନାରୀଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଦେଶର ମାତୃଶକ୍ତି, ଭଉଣୀ ଓ ଝିଅମାନେ ସେମାନଙ୍କର ଅସାଧାରଣ ପ୍ରତିଭା ଓ ସାମର୍ଥ୍ୟ ବଳରେ ପ୍ରତ୍ୟେକ କ୍ଷେତ୍ରରେ ଦେଶର ଶୌର୍ଯ୍ୟ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟେଲି ଯୋଗାଯୋଗ ଆଇନ 2026 ଚିଠା ପ୍ରସ୍ତାବ ଜାରି କରିଛି। ଏହି ଚିଠା ପ୍ରସ୍ତାବରେ ଟେଲିଭିଜନ, ରେଡିଓ ଏବଂ ଏ ସମ୍ପର୍କିତ ସେବାଗୁଡ଼ିକର ପ୍ରସଙ୍ଗରେ ଲୋକଙ୍କ ମତାମତ ଗ୍ରହଣ କରାଯିବ। ଚିଠା ନିୟମରେ 1885 ଟେଲିଗ୍ରାଫ ଆଇନ ଏବଂ 2023 ପ୍ରଣୟନ ହୋଇଥିବା ଟେଲି ଯୋଗାଯୋଗ ନିୟମରେ କେତେକ ପରିବର୍ତ୍ତନ

କରାଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଟେଲିଭିଜନ ଏବଂ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ କେତେକ ନିୟମରେ ସରଳୀକରଣ କରାଯାଇଛି। ଟେଲି ଯୋଗାଯୋଗ ଆଇନର ବିଭିନ୍ନ ବିଷୟକୁ ଗୋଟିଏ ନିୟାମକ ଢାଞ୍ଚାରେ ସ୍ଥାନିତ କରିବା ଉଦ୍ଦେଶ୍ୟରେ ଏହି ଚିଠା ପ୍ରସ୍ତାବ ଅଣାଯାଇଛି। ସୂଚନା ଅନୁଯାୟୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୱେବ୍ସାଇଟ୍ରେ ଚିଠା ନିୟମ ପ୍ରକାଶିତ ହୋଇଛି ଏବଂ ଏ କ୍ଷେତ୍ରରେ ଚଳିତ ମାସ 37 ତାରିଖ ସୁଦ୍ଧା ମତାମତ ଓ ପ୍ରସ୍ତାବ ଗ୍ରହଣ କରାଯିବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧିକୁ 15 ମିନିଟ୍ ବୃଦ୍ଧି କରିଛନ୍ତି। ପରୀକ୍ଷା ଅବଧି 180 ମିନିଟ୍ରୁ 195 ମିନିଟ୍କୁ ବୃଦ୍ଧି କରାଯାଇଛି। ଚଳିତ ମାସ 21 ତାରିଖରେ ହେବାକୁ ଥିବା ପୁନଃ ପରୀକ୍ଷା ଅପରାହ୍ନ 2:00-5:00 ପରିବର୍ତ୍ତେ ଅପରାହ୍ନ 5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅତିରିକ୍ତ 15 ମିନିଟ୍ ସମୟରେ ପରୀକ୍ଷା ସମ୍ବନ୍ଧୀୟ କାର୍ଯ୍ୟ କରାଯିବ। ଗତ କିଛି ବର୍ଷ ହେବ ପରୀକ୍ଷାର୍ଥୀଙ୍କଠାରୁ ମିଳିଥିବା ମତାମତ ଆଧାରରେ ସମୟ ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି। ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି ପରୀକ୍ଷା ସ୍ୱଚ୍ଛ ଢଙ୍ଗରେ କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ରଫ୍ କାର୍ଯ୍ୟ ପାଇଁ ପ୍ରଶ୍ନପତ୍ରରେ ପୂର୍ବରୁ 2 ଫର୍ଦ୍ଦ କାଗଜ ଦିଆଯାଉଥିବା ବେଳେ ଏଣିକି 4 ଫର୍ଦ୍ଦ କାଗଜ ଦିଆଯିବ, ଫଳରେ ପରୀକ୍ଷାର୍ଥୀମାନେ ହିସାବ ଓ ଡାୟାଗ୍ରାମ ଅଙ୍କନ ପାଇଁ ସୁବିଧା ପାଇବେ। ବିଶେଷକରି ବାମ ହାତରେ ଲେଖୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଅଧିକ ସହାୟକ ହେବ। ପ୍ରଶ୍ନପତ୍ରର ପ୍ରାରମ୍ଭରେ 2 ପୃଷ୍ଠା ଏବଂ ଶେଷରେ ଅନ୍ୟ 2 ପୃଷ୍ଠା ଦିଆଯିବ। ଉଭୟ ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ନୂଆ ବ୍ୟବସ୍ଥା ସହାୟକ ହେବ ବୋଲି କୁହାଯାଇଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଏହି ପରିବର୍ତ୍ତନ ପରୀକ୍ଷାର୍ଥୀଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର ବିଭିନ୍ନ ପ୍ରତିଷ୍ଠାନ, ଶିଳ୍ପ ଏବଂ ବାଣିଜ୍ୟିକ ଉପଭୋକ୍ତାମାନଙ୍କୁ ସାଧାରଣ ବିକ୍ରେତାଙ୍କଠାରୁ ମଟର ସ୍ପିରିଟ୍ ଏବଂ ଉଚ୍ଚଶକ୍ତି ସମ୍ପନ୍ନ ଡିଜେଲ୍ କ୍ରୟ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ବିବାଦ ଯୋଗୁଁ ଯୋଗାଣ ଶୃଙ୍ଖଳରେ ଉପୁଜିଥିବା ସମସ୍ୟାକୁ ନେଇ ଯୋଗାଣ କ୍ଷେତ୍ରରେ ଯେଭଳି ଅସୁବିଧା ନ ହେବ ସେଥିଲାଗି ଏହି ନିଷ୍ପଭି ନିଆଯାଇଛି। ଏକ ବିଜ୍ଞପ୍ତିରେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଆସନ୍ତା 90 ଦିନ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି କରିଛନ୍ତି। ଅନ୍ୟପକ୍ଷରେ ସାଧାରଣ ବିକ୍ରୟ କେନ୍ଦ୍ରଗୁଡ଼ିକୁ ଦୈନିକ 200 ଲିଟର ପର୍ଯ୍ୟନ୍ତ ଉଚ୍ଚଶକ୍ତି ସମ୍ପନ୍ନ ଡିଜେଲ୍ ବିକ୍ରୟ ଲାଗି ଅନୁମତି ଦେଇଛନ୍ତି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଠକରେ ସେନାବାହିନୀ ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସମେତ ବିଭିନ୍ନ ଅର୍ଦ୍ଧସାମରିକ ବଳର ମହାନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ଆସନ୍ତା ଜୁଲାଇ ମାସ 3 ତାରିଖରେ ଅମରନାଥ ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ 28 ତାରିଖ ଦିନ ଶେଷ ହେବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଦେଶରେ ପିଆଜ ସଂଗ୍ରହ ସହିତ ପିଆଜ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବା ନେଇ ଏକ ବୈଠକ କରିଛନ୍ତି। ବୈଠକରେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଅଧିକାରୀମାନଙ୍କ ସହିତ ପିଆଜ ସଂଗ୍ରହ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଯୋଶୀ କହିଛନ୍ତି କ୍ୱିଣ୍ଟାଲ ପିଛା ପିଆଜର ସର୍ବନିମ୍ନ କ୍ରୟ ମୂଲ୍ୟକୁ 1,650 ଟଙ୍କା ସୁନିଶ୍ଚିତ କରାଯାଇଛି। କ୍ରୟ ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ବ୍ୟବସ୍ଥାରେ ସଂଶୋଧନ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ବିଶିଷ୍ଟ ଭାରତୀୟ ସୁଟିଂ କୋଚ୍ ଏବଂ ପୂର୍ବତନ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ଯଶପାଲ ରାଣାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ 49 ବର୍ଷ ବୟସ ହୋଇଥିଲା। ଜାତୀୟ ରାଇଫଲ ସଂଘର ସଭାପତି କଳିକେଶ ନାରାୟଣ ସିଂଦେଓଙ୍କ ସୂଚନା ଅନୁଯାୟୀ ଶ୍ରୀ ରାଣାଙ୍କର ଗତକାଲି ରାତିରେ ଦିଲ୍ଲୀର ଏକ ହସ୍କିଟାଲରେ ପରଲୋକ ଘଟିଥିଲା। ଜର୍ମାନୀର ମ୍ୟୁନିକ୍ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ପ୍ରତିଯୋଗିତା ଶେଷ କରି ଭାରତୀୟ ଦଳ ଫେରୁଥିବା ବେଳେ ଶ୍ରୀ ରାଣା ଅସୁସ୍ଥ ହୋଇପଡ଼ିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା କ୍ଷଣି ତାଙ୍କୁ ହସ୍କିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିଲା। 2024 ପ୍ୟାରିସ୍ ଅଲମ୍ପିକ୍ସରେ 2 ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କୁ ସେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି ବନ୍ଧୁକ ଚାଳନା କ୍ଷେତ୍ରରେ ଶ୍ରୀ ରାଣା ଅନେକଗୁଡ଼ିଏ ସଫଳତା ହାସଲ କରି ଦେଶକୁ ଗର୍ବିତ କରିଛନ୍ତି। ଶ୍ରୀ ରାଣାଙ୍କ ବିୟୋଗରେ ଦେଶରେ କ୍ରୀଡ଼ା କ୍ଷେତ୍ରରେ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୋକ ବ୍ୟକ୍ତ କରି କହିଛନ୍ତି ଶ୍ରୀ ରାଣା କେବଳ ଜଣେ ଉଚ୍ଚକୋଟୀର ଖେଳାଳି ଓ କୋଚ୍ ନଥିଲେ, ସେ ଅତ୍ୟନ୍ତ ମେଳାପୀ ଓ ନମ୍ର ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଆଇଡିଏଫ୍ସି ବ୍ୟାଙ୍କ ଜାଲିଆତି ମାମଲାର ଚାଲିଥିବା ତଦନ୍ତ ପରିପ୍ରେକ୍ଷୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ହରିୟାଣାର ଡେଭଲପ୍ମେଣ୍ଟ ଓ ପଞ୍ଚାୟତ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ତତ୍କାଳୀନ ଅଧୀକ୍ଷକ ନରେଶ କୁମାରଙ୍କୁ ଗିରଫ କରିଛି। ଅର୍ଥଶୋଧନ ନିବାରଣ ଆଇନ ପିଏମ୍ଏଲ୍ଏ 2002 ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କରେ ଥିବା ହରିୟାଣା ସରକାର, ଚଣ୍ଡୀଗଡ଼ ପ୍ରଶାସନ ଏବଂ 2 ଘରୋଇ ବିଦ୍ୟାଳୟର ବ୍ୟାଙ୍କ ଖାତାରୁ 645 କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରାଯାଇଥିଲା। ଗତକାଲି ଗିରଫ ପରେ ଅଭିଯୁକ୍ତକୁ ପିଏମ୍ଏଲ୍ଏ ଅଦାଲତରେ ହାଜର କରାଯିବା ପରେ ଅଦାଲତ ତାଙ୍କୁ ରବିବାର ପର୍ଯ୍ୟନ୍ତ 4 ଦିନିଆ ଇଡି ହେପାଜତକୁ ପଠାଇ ଦେଇଛନ୍ତି। ଆଇସିସି ମହିଳା ଟି20

0: କ୍ରିକେଟ୍ ବିଶ୍ୱକପ୍ର ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆୟୋଜକ ଇଂଲଣ୍ଡ ଦଳ ବର୍ମିଂହାମ୍ର ଏଜ୍ବାଷ୍ଟନ୍ଠାରେ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବ। ପ୍ରାୟ ଏକ ମାସ ବ୍ୟାପୀ ଏହି ପ୍ରତିଯୋଗିତାରେ ଇଂଲଣ୍ଡ ଓ ୱେଲ୍ସର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଜୁଲାଇ 5 ତାରିଖରେ ଐତିହାସିକ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମଥର ପାଇଁ ବିଶ୍ୱକପ୍ରେ 12 ଦଳ ଅଂଶଗ୍ରହଣ କରୁଥିବାବେଳେ 7 ସ୍ଥାନରେ 33 ମ୍ୟାଚ୍ ଖେଳାଯିବ। ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ପିଭି ସିନ୍ଧୁ ସିଡ୍ନୀଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସରେ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ଟୁର୍ଣ୍ଣାମେଣ୍ଟର 3 ମାନ୍ୟତାପ୍ରାପ୍ତ ଖେଳାଳି ପିଭି ସିନ୍ଧୁ ଚାଇନିଜ୍ ତାଇପେଇର ଚେନ୍ ସୁ ୟୁଙ୍କୁ 21-6, 21-9 ସେଟ୍ରେ ସିଧାସଳଖ ପରାସ୍ତ କରିଛନ୍ତି। ସେମିଫାଇନାଲ୍ରେ ସେ ଟୁର୍ଣ୍ଣାମେଣ୍ଟର 1 ଖେଳାଳି ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିବେ। ଫିଫା ବିଶ୍ୱକପ୍ 2026ରେ ଆଜି ଗ୍ରୁପ୍ ବି'ରେ ଟରୋଣ୍ଟୋ ଷ୍ଟାଡିୟମ୍ରେ ସହ ଆୟୋଜକ କାନାଡ଼ା ଓ ବୋସ୍ନିଆ ହର୍ଜେଗୋଭିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30ରେ ମ୍ୟାଚ୍ ଆରମ୍ଭ ହେବ। ଆଜି ଅନୁଷ୍ଠିତ ଗ୍ରୁପ୍ ଏ'ର ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ କୋରିଆ 2-1 ଚେକ୍ ଗଣରାଜ୍ୟକୁ ପରାସ୍ତ କରିଛି। ଗତକାଲି ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ରେ ଗ୍ରୁପ୍ ଏ'ରେ ସହ ଆୟୋଜକ ମେକ୍ସିକୋ ଦକ୍ଷିଣ ଆଫ୍ରିକାକୁ 2-0 ପରାସ୍ତ କରିଥିଲା। ଗ୍ରୁପ୍ ଏ'ର ପରବର୍ତ୍ତୀ ମ୍ୟାଚ୍ରେ ମେକ୍ସିକୋ ଦକ୍ଷିଣ କୋରିଆକୁ ଏବଂ ଚେକ୍ ଗଣରାଜ୍ୟ ଦକ୍ଷିଣ ଆଫ୍ରିକାକୁ ଭେଟିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧି 15 ବୃଦ୍ଧି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ ଦଶମ ସଂସ୍କରଣ। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the midday news. The headlines. Prime Minister Narendra Modi says government created conducive environment for women in the last 12 years to realize full potential in nation building. Home Minister Amit Shah chairs high-level meeting to review preparedness for Sri Amarnath Yatra in New Delhi. Centre restricts industries from buying petrol and diesel from retail pumps. United Nations condemns attacks on oil ships carrying Indian sailors off the coast of Oman. Indian shooting legend and coach Jaspal Rana dies at 49. And in FIFA World Cup 2026, Canada to take on Bosnia and Herzegovina in Group B clash in Toronto. Prime Minister Narendra Modi today highlighted that from financial inclusion and entrepreneurship to education, healthcare, sanitation, housing, sports, science and governance, women are playing a prominent role across diverse sectors. In a social media post, Mr. Modi said, the growing participation of women in emerging fields such as drone technology is opening new avenues of opportunity and transforming the development landscape across the nation. Earlier speaking in a program, the Prime Minister noted that over the last 12 years, the NDA government has worked to further women-led development and this is visible across sectors.

0: ଏଠାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 - 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ

0: ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏଥର ଶୁଣନ୍ତୁ ଆଗ୍ ସେ ଖେଲେଙ୍ଗେ ଚଳଚ୍ଚିତ୍ରରୁ ଏହି ଗୀତ। ଶିଳ୍ପୀମାନେ ହେଲେ ଆଶା ଭୋସ୍ଲେ ଏବଂ ଅମିତ କୁମାର, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମନ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ବିଜ୍ଞାପନ ବିରତି ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଜି ସନ୍ଧ୍ୟାରେ ହେବ ଲୋକାର୍ପଣ। ଅତିରିକ୍ତ 5 କେଜି ଚାଉଳ ହିତାଧିକାରୀମାନଙ୍କୁ ମାଗଣାରେ ମିଳିବ। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ମିନିଟ୍ ସମୟ ଦେବା ପାଇଁ ସରକାର

0: ନିଷ୍ପତ୍ତି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ବିଜେପି ସରକାରଙ୍କ 2 ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ବିଗତ 2 ବର୍ଷ ମଧ୍ୟରେ ରାଜ୍ୟ ସରକାର ଲୋକଙ୍କର ଆସ୍ଥାଭାଜନ ହେବା ସହିତ ସେବା ସମର୍ପଣ ଓ ସୁଶାସନକୁ ପାଥେୟ କରି ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହୋଇପାରିଛି। କୃଷି, ଶିଳ୍ପ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଆସିଥିବା ବୈପ୍ଲବିକ ପରିବର୍ତ୍ତନ ସରକାରଙ୍କ ବିକାଶମୁଖୀ ଯାତ୍ରାର ପ୍ରମାଣ ଦେଉଛି। ଓଡ଼ିଆ ଅସ୍ମିତାକୁ ଆଧାର କରି ଏକ ସମୃଦ୍ଧ, ସଶକ୍ତ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜି ଆମ ସରକାରଙ୍କ 2 ବର୍ଷ ପୂରଣ ହେଉଛି। ଠିକ 2 ବର୍ଷ ପୂର୍ବରୁ ଆଜିର ଦିନରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଉପସ୍ଥିତିରେ ଆମ ସରକାର ଓଡ଼ିଶାର ଦାୟିତ୍ୱ ଗ୍ରହଣ କରିଥିଲା। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶାର ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆମକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇ ଆସୁଛନ୍ତି। ଡବଲ ଇଞ୍ଜିନ ସରକାରର ଡବଲ ଇମ୍ପାକ୍ଟ ଓଡ଼ିଶାର ପ୍ରତ୍ୟେକ ଗାଁ ଏବଂ ପ୍ରତ୍ୟେକ ସହରରେ ଇଏ ପ୍ରତିଫଳିତ ହେଉଛି।
0: ରାଜ୍ୟ ସରକାର 2 ବର୍ଷ ମଧ୍ୟରେ 121 ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପ୍ରତ୍ୟେକ ଗାଁକୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଗାଁରୁ ସହର, କ୍ଷେତରୁ ଶିଳ୍ପ, ଶିକ୍ଷାରୁ ସ୍ୱାସ୍ଥ୍ୟ, ପ୍ରତ୍ୟେକ କ୍ଷେତ୍ରରେ ସରକାର ବିକାଶର ନୂଆ ଧାରା ସୃଷ୍ଟି କରିଛନ୍ତି। ଏକ ସମୃଦ୍ଧ, ସଶକ୍ତ ଏବଂ ବିକଶିତ ଓଡ଼ିଶା ଗଠନ କରିବାର ଲକ୍ଷ୍ୟ ଓ ସଂକଳ୍ପ ନେଇ ସରକାର ବିକାଶଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।
1: ତାହେଲେ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଦ୍ୱାରା ଯୋଉ ଲକ୍ଷ୍ୟ ରଖାଯାଇ ଯୋଉ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଲକ୍ଷ୍ୟପତି ଦିଦି ତିଆରି କରିବା, ସେଥିରେ ଆଜି ଆମ ଓଡ଼ିଶା ସଫଳ କେବଳ ହେଇନାହିଁ, ଭାରତ ବର୍ଷରେ ନିଜର ରାଜ୍ୟମାନଙ୍କ ଭିତରେ ଶ୍ରେଷ୍ଠତା ପ୍ରତିପାଦନ ମଧ୍ୟ ଆଜି କରିପାରିଛି ଏବଂ ସେଥିପାଇଁ 23,50,000 ଲକ୍ଷ୍ୟପତି ଦିଦି ଆଜି ଆର୍ଥିକ ସ୍ତରରେ ସେମାନଙ୍କୁ ସ୍ୱତନ୍ତ୍ରତା ଦେଇପାରି ଆଜି ସଶକ୍ତ କରିପାରିଛି।
0: ସରକାରଙ୍କ ଏକ ବଡ଼ ସଫଳତା ସ୍ୱରୂପ ସୁଭଦ୍ରା ଯୋଜନା ଅଧୀନରେ 2,60,00,000 ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସହାୟତା ପ୍ରଦାନ କରାଯାଇଛି। ଏହି ସମୟ ଅବଧି ମଧ୍ୟରେ 23,50,000 ଲକ୍ଷ୍ୟପତି ଦିଦି ସୃଷ୍ଟି କରାଯାଇଛି। ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାର ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରୁଛନ୍ତି। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ଅତିରିକ୍ତ 5 କେଜି ଚାଉଳ ବିନା ମୂଲ୍ୟରେ ପ୍ରଦାନ କରାଯିବ। ରାଜ୍ୟର ଲୋକସଂଖ୍ୟାର 80% ଲୋକଙ୍କୁ ଅତିରିକ୍ତ ଚାଉଳ ପ୍ରଦାନ କରାଯିବ। 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ବିଜୁଳି ସଂଯୋଗ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଗତ 2 ବର୍ଷ ମଧ୍ୟରେ ସରକାର 14,651 ଅଭିଯୋଗ ଗ୍ରହଣ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ 95% ଅଭିଯୋଗର ସମାଧାନ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟସଭା ସାଂସଦ ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ କେତୋଟି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ରକାନନ ରାସ୍ତାର ଉଦ୍ଘାଟନ, 574 କୋଟି ଟଙ୍କାର ଜନାଶ୍ରୟ ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନୱାଡ଼ି କର୍ମୀ, ମହିଳା ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍କାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ଭାଦର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ସମୟ ଅବଧି 195 ମିନିଟ୍କୁ ବୃଦ୍ଧି କରାଯାଇଛି। ନିଟ୍ ପରୀକ୍ଷାର୍ଥୀମାନଙ୍କୁ ଅତିରିକ୍ତ 15 ମିନିଟ୍ ସମୟ ମିଳିବ। ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ଅପରାହ୍ନ 2ଟାରୁ ଆରମ୍ଭ ହୋଇ 5:15 ଯାଏ ଚାଲିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ପାଇଁ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷାର୍ଥୀମାନେ ନିଜ ଆଡ୍ମିଟ୍ କାର୍ଡ ଦେଖାଇ ରାଜ୍ୟ ସଡ଼କ ଓ ପରିବହନ ନିଗମର ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ରାଜ୍ୟର 134 ପରୀକ୍ଷା କେନ୍ଦ୍ରରେ ମୋଟ 56,983 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ

ବିରୁଦ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଶିଶୁ ଶ୍ରମକୁ ଲାଲକାର୍ଡ, ପିଲାମାନଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଖେଳ, ବୟସ୍କଙ୍କ ପାଇଁ ଉପଯୁକ୍ତ କାମ। ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ପାଇଁ ବିଶ୍ୱବ୍ୟାପୀ ସମର୍ଥକମାନଙ୍କୁ ଏକତ୍ରିତ କରିବା ହେଉଛି ଲାଲ କାର୍ଡ ଅଭିଯାନ। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜଣେ ଶିଶୁକୁ ଶିଖିବା ପାଇଁ ଶିକ୍ଷା ଦେବା ଉଚିତ, ବାଧ୍ୟବାଧକତାରେ ଶିଶୁଙ୍କୁ ରୋଜଗାର କରିବାକୁ ନୁହେଁ। ଆଇଏଲ୍ଏର ତଥ୍ୟ ଅନୁସାରେ ବିଶ୍ୱରେ ପ୍ରାୟ 160 ନିୟୁତ ଶିଶୁ ଶ୍ରମିକ ଭାବରେ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରୁ 79 ନିୟୁତ ଶିଶୁ ଶ୍ରମିକ ବିପଦଜନକ କାର୍ଯ୍ୟରେ ଜଡ଼ିତ ଅଛନ୍ତି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହି ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। 14 ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ଏବଂ 15-18 ବର୍ଷ ବୟସ୍କ କିଶୋରଙ୍କୁ ବିପଦସଂକୁଳ କାମରେ ନିୟୋଜିତ କରିବାକୁ ବାରଣ କରିବାର ବାର୍ତ୍ତା ନେଇ ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରୁଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଶ୍ରମ ବିଭାଗ ପକ୍ଷରୁ 15-ଦିନିଆ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ସ୍ଲୋଗାନ ସହ ଶୋଭାଯାତ୍ରା ଏବଂ ଏକ ମୋବାଇଲ୍ ଭ୍ୟାନ୍ ନଗର ପରିକ୍ରମା କରିଥିଲା। ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ବିଭିନ୍ନ ଆଇନ ଏବଂ ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇ 14 ବର୍ଷରୁ କମ୍ ପିଲାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ସଚେତନତା ବାର୍ତ୍ତା ଦିଆଯାଇଛି। ଏହା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ସମ୍ବନ୍ଧିତ ତଥ୍ୟ ପାଇବା ପାଇଁ ନିଃଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ୍ ନମ୍ଘର 1553-368 କିମ୍ବା 1098 ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥ ସହର ପରିକ୍ରମା କରି 14 ବର୍ଷରୁ କମ୍ ଶିଶୁଙ୍କୁ ଶ୍ରମିକ ଭାବେ ନିଯୁକ୍ତି ନ କରିବା ପାଇଁ ବାର୍ତ୍ତା ଦିଆଯାଉଛି। ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ଅବସରରେ 5 ସଚେତନତା ରଥକୁ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି। ଶିଶୁ ଶ୍ରମିକ ନିରାକରଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାରେ ଆଜିଠାରୁ 26 ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ଅଭିଯାନ ଚାଲିବ। ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ କରାଯିବା ସହିତ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲାରେ ପରିଗଣନା ଫର୍ମ ବଣ୍ଟନ ଓ ଡିଜିଟାଇଜେସନ୍ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଭୂସ୍ତରୀୟ ଅଧିକାରୀ, ସୁପରଭାଇଜର ଏବଂ ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ 2,96,929 ଜଣଙ୍କୁ ସ୍ୱଗଣନା ଫର୍ମ ବଣ୍ଟନ କରିଛନ୍ତି। ଓର୍ମାସ୍ ପକ୍ଷରୁ ବୌଦ୍ଧ କୃଷି ବଜାରଠାରେ ସ୍ୱତନ୍ତ୍ର ଗାଁ ଆମ୍ବପସରା ଆଜି ଉଦ୍ଘାଟିତ ହୋଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଚାଷୀମାନଙ୍କ ଉତ୍ପାଦିତ ଆମ୍ବକୁ ବଜାର ସୁବିଧା ଯୋଗାଇବା ଏବଂ ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ଏଭଳି ପ୍ରଦର୍ଶନୀର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 2-3 ମଧ୍ୟରେ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବ। ଆସନ୍ତାକାଲିଠାରୁ ରାଜ୍ୟର ଦକ୍ଷିଣ ଭାଗରେ ଆସନ୍ତା 3 ଧରି ବର୍ଷା ଓ ପବନର ସମ୍ଭାବନା ଅଛି। କାଳବୈଶାଖୀର ପ୍ରଭାବ କମିବା ସହ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହେଉଛି। ଚଳିତ ମାସ 16 ବେଳକୁ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ, 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଜି ସନ୍ଧ୍ୟାରେ ହେବ ଲୋକାର୍ପଣ। ଅତିରିକ୍ତ 5 ଚାଉଳ ହିତାଧିକାରୀମାନଙ୍କୁ ମାଗଣାରେ ମିଳିବ। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ସମୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣିଲେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆଜି ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଶୁଣନ୍ତୁ କିଛି ସୂଚନା। ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସମ୍ପର୍କରେ ରହିଛି ହାଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ଚୈତିଜହ୍ନ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30, ଏଥିରେ ହାଲଚାଲରେ ଶୁଣିବେ ଶିଶୁ ଶ୍ରମିକ ପ୍ରଥା ରୋକିବା ସମ୍ପର୍କରେ। ପରେ ଭେଟଘାଟରେ ସୁରୁସୁରୁ ପିଲାଟକି କାଇଁ କାମ କରେଇଲେ ଦଣ୍ଡ ଅଛି, ଏବଂ ଶେଷରେ ଶୁଣିବେ ବର୍ଷା ଦିନେ କାଇ କାଇ ବିମାର ହେସି। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ, ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଆଲୋଚନା ବର୍ଷାଦିନିଆ ଧାନ ଚାଷ ସମ୍ପର୍କରେ। ରାତି 8:15 ପ୍ରଚାର କରିବୁ ଏ ମାସର ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀମାନେ ହେଲେ ବିରଞ୍ଚି ନାରାୟଣ, ବାହିନୀପତି ଏବଂ ନମିତା ମହାପାତ୍ର। ଗୀତ ରଚନା ବାବାଜୀ ଚରଣ ଜେନା, ସଙ୍ଗୀତ ନିହାର ରଞ୍ଜନ ମହାନ୍ତି। ରାତି 9:30 ଶୁଣିବେ ନାଟକ ଯୁଗ, ମୂଳ ରଚନା ରାଜେନ୍ଦର ଅବସ୍ତି, ବେତାର ନାଟ୍ୟରୂପ ହରିଶ ନୱଲ, ଓଡ଼ିଆ ଅନୁବାଦ ଶିବଚରଣ ମିଶ୍ର, ପ୍ରଯୋଜନା ସୁହାସ ମହାନ୍ତି। ଏ ଥିଲା ଆଜି ସନ୍ଧ୍ୟାରେ ପ୍ରଚାର ହେବାକୁ ଥିବା ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:47। ଏଇଠି ଶେଷ କରୁଛୁ ଆମର ପ୍ରାତଃ ଅଧିବେଶନ। ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ସେତେବେଳେ ଯାଏ ଆପଣମାନେ ଆମର ଏଫ୍ଏମ୍ର 103.6 MHz ଯୋଗେ ଶୁଣନ୍ତୁ ମୁମ୍ବାଇ ବିବିଧ ଭାରତୀର ପ୍ରସାରଣ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

0: आप सुन रहे हैं विविध भारती।
1: सखियों के दिल की जुबान। हेलो सहेली।

0: ତେବେ ସାଥୀ, କାର୍ଯ୍ୟକ୍ରମଟିକୁ ଆଗକୁ ବଢ଼େଇବା ଏବଂ ଶୁଣିବା ଗୋଟେ ସୁନ୍ଦର ବିଚାର।
1: ଡାଳରେ ବସିଥିବା ଚଢ଼େଇ କେବେ ବି ଡାଳ ଭାଙ୍ଗିଯିବାର ଭୟ କରେ ନାହିଁ, କାରଣ ତାର ବିଶ୍ୱାସ ଡାଳ ଉପରେ ନାହିଁ, ନିଜ ଡେଣା ଉପରେ ରହିଥାଏ।
0: ହଁ ସାଥୀ, ତେଣୁ ଆମେ ସଦାସର୍ବଦା ସଂସାର ଉପରେ ଭରସା ନ ରଖି ନିଜ ଉପରେ ବିଶ୍ୱାସ ରଖିବା ନିହାତି ଦରକାର। ତେବେ ସାଥୀ, ଏବେ ଶୁଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ।
1: ଆଜି ହେଉଛି ୱାର୍ଲଡ ଡେ ଏଗେନ୍ଷ୍ଟ ଚାଇଲ୍ଡ ଲେବର ବା ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ। ଏହା ଏକ ଆନ୍ତର୍ଜାତୀୟ ଶ୍ରମ ସଂଗଠନ ବା ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନ, ଯାହା ପ୍ରଥମେ 2002 ଆରମ୍ଭ ହୋଇଥିଲା। ଏହି ସଂଗଠନର ମୁଖ୍ୟ ଲକ୍ଷ୍ୟ ହେଉଛି ଶିଶୁ ଶ୍ରମିକ ରୋକିବା ପାଇଁ ସଚେତନତା ଏବଂ ସକ୍ରିୟତା ବୃଦ୍ଧି କରିବା।
0: ତେବେ ଚାଲନ୍ତୁ ଆମେ ସମସ୍ତେ ମିଶି ଏହି ଶିଶୁ ଶ୍ରମିକ ପ୍ରଥାକୁ ବନ୍ଦ କରିବା ନିମନ୍ତେ ସ୍ୱର ଉତ୍ତୋଳନ କରିବା ଓ ଏହି ପ୍ରଥାକୁ ରୋକିବା ପାଇଁ ଆମର ନିରନ୍ତର ପ୍ରୟାସ ଜାରି ରଖିବା। ତାହେଲେ ସାଥୀ, ଆଉ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା ଆପଣମାନଙ୍କର ମନପସନ୍ଦର କାର୍ଯ୍ୟକ୍ରମ।
2: ହ୍ୟାଲୋ ଗୁଞ୍ଜନ।
0: ହ୍ୟାଲୋ।
3: ହ୍ୟାଲୋ।
0: ହଁ ଭାଇ ନମସ୍କାର, ଆପଣଙ୍କୁ ଆମ ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ।

0: ନମସ୍କାର ମ୍ୟାଡମ୍,
1: ଆପଣଙ୍କ ପରିଚୟ?
0: ଦୁଲଗୋବିନ୍ଦ ମିଶ୍ର, ସୁଲେଇ ଗାଁ, କିରମିରା ବ୍ଲକ, ଝାଟୁଆ ବ୍ଲକ, ଝାଟୁଆ ଜିଲ୍ଲା।
1: ଆଜ୍ଞା, କେମିତି ଅଛନ୍ତି ଭାଇ?
0: ଭଲ ଭଲ, ଆପଣ ମାନେ କେମିତି ଅଛନ୍ତି?
1: ଆମେ ବି ବହୁତ ବଢିଆ ଅଛୁ ଭାଇ।
0: ବର୍ଷା ହେଲା କାଲି, ଆମର ତ କାଲି ଟିକେ, ଆଜି ପୁଣି ଖରା ହଉଛି, ଗରମ ହଉଛି।
1: ଆଜ୍ଞା ଆଜ୍ଞା, ଆମ ଆଡ଼େ ବି କାଲି ବର୍ଷା ହେଇଥିଲା, ଆଜି ଟିକେ ମେଘୁଆ ପାଗ କରିଛି। ଆଉ କୁହନ୍ତୁ, କୋଉ ଗୀତ ଶୁଣିବାକୁ ଚାହିଁବେ ଭାଇ?
0: ଆଜି ଶୁଣିବା, ଚଳଚ୍ଚିତ୍ର ନାଁ ହଉଛି ପୁନର୍ମିଲମ, ଆଉ ଗୀତ ହଉଛି ମୁଁ ରିକ୍ସାବାଲା।
1: ଆଜ୍ଞା ଆଜ୍ଞା ଭାଇ, ଠିକ୍ ଅଛି। କାହାକୁ ଡେଡିକେଟ୍ କରିବାକୁ ଚାହିଁବେ କି ଭାଇ?
0: ହଁ, ଡେଡିକେଟ୍ କରିବା ସୁବଲ ସାହୁ ପହଣ୍ଡି ବିଜେପୁର, କରମଶାଣି ସାହୁ ବିଜେପୁର, ତାପରେ ରାଧାକାନ୍ତ ଭୋଇ ବିଜେପୁର, ତାପରେ ସ୍ୱର୍ଣ୍ଣ ପ୍ରଭାକର, ମୁରଲୀ ପ୍ରସାଦ କର, ତାପରେ ମୋର ଭାଇ ପ୍ରଶାନ୍ତ କୁମାର ଦାସ, ଦୀପାଞ୍ଜଲି ମିଶ୍ର ମୋ ସ୍ତ୍ରୀ, ତାପରେ ମୋର ଗୋଟେ ଶାଲି ଅଛି ଲିଲି ଦାସ, ଆଉ ସମସ୍ତ ଶ୍ରୋତା ବନ୍ଧୁ ମାନଙ୍କୁ ଡେଡିକେଟ୍ କରିକିରି ଗୀତଟା ଶୁଣେଇଦେବେ।
1: ଆଜ୍ଞା ଭାଇ, ଠିକ୍ ଅଛି। ଆମକୁ କଲ୍ କରିଥିବା ଯୋଗୁଁ ବହୁତ ବହୁତ ଧନ୍ୟବାଦ ଭାଇ।
0: ଧନ୍ୟବାଦ ମ୍ୟାଡମ୍।
1: ନମସ୍କାର।
0: ନମସ୍କାର।
2: ରିକ୍ସାବାଲା ଆସ ବାବୁ, ଏସ ଦାଦା, ଆସ ବାବୁ, ଏସ ଦାଦା।

ବୁଝିଲି ତୁ ହି ଚାଲୁଛୁ ଏମିତି ମନକୁ ନଉଛୁ ଟାଣି ମନ ମୋ ଚାହୁଁଛି ଏଇ ଲାଗ ତତେ କରନ୍ତି କି ପାଟ ରାଣୀ ଝୁଲି ଝୁଲି ତୁ ହି ଚାଲୁଛୁ ଏମିତି ମନକୁ ନଉଛୁ ଟାଣି ମନ ମୋ ଚାହୁଁଛି ଏଇ ଲାଗ ତତେ କରନ୍ତି କି ପାଟ ରାଣୀ।

0: ଜୟ ଜଗନ୍ନାଥ ଭାଇ, ଆପଣଙ୍କ ପରିଚୟ?
1: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର, ବୁଗୁଡା ଜିଲ୍ଲା, ଗଞ୍ଜାମ।
0: କେମିତି ଅଛନ୍ତି ଭାଇ?
1: ବହୁତ ବଢିଆ ଅଛି, ଆଉ ଗରମ ତ ହଉଛି, ମୋର ଆଇସକ୍ରିମ ବେପାର ଚାଲିଛି ବର୍ତ୍ତମାନ।
0: ଆଚ୍ଛା ଭାଇ, ତାହେଲେ ଏବେ ରଜ ଆସୁଛି, କେମିତି ପାଳନ କରୁଛନ୍ତି?
1: ରଜ ତ ମୋର ତ ସାହି ବସ୍ତରେ ପାଳନ ହୁଏ, ଆଇସକ୍ରିମ ବେପାର ହୁଏ, ରଜ ମୋର ପ୍ରବଳ। ଆଉ ଯୋଉଠି ପିଲାଙ୍କର ଦୋଳି ଝୁଲୁଥାଏ ମୁଁ ଯାଏ ସେଇଠିକି ଆଇସକ୍ରିମ ବିକିବାକୁ।
0: ତାହେଲେ କହିଦିଅନ୍ତୁ ଭାଇ, ଆପଣ କେଉଁ ଗୀତ ଶୁଣିବାକୁ ପସନ୍ଦ କରିବେ?
1: ମତେ ଶୁଣିବେ, ଫିଲ୍ମ ହେଲା ମସ୍ତି, ଆଉ ଗୀତ ହେଲା

0: ବହୁତ ବଢିଆ ଗାଇଲେ ଭାଇ, ବହୁତ ବଢିଆ
1: ଲାଗିଲା।
0: ଆଜ୍ଞା ଭାଇ, ଆଉ କାହାକୁ ଡେଡିକେଟ୍ କରିବାକୁ ଚାହିଁବେ କି?
1: ଡେଡିକେଟ୍ ମୋର ବନ୍ଧୁ ଉପେନ୍ଦ୍ର ସିହ୍ନା, ହରେଶ ପରା, ସେବରାମ ବେହେ ମେହେର, ତାପରେ ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଆଉ ଆକାଶବାଣୀ ଜୟପୁର ଶୁଣିଲେ ସମସ୍ତେ ତମନ।
0: ଆଜ୍ଞା ଭାଇ, ବହୁତ ବହୁତ ଧନ୍ୟବାଦ ଭାଇ ଆମକୁ କଲ୍ କରିଥିବା ଯୋଗୁଁ।
1: ରହୁଛି, ନମସ୍କାର।
0: ନମସ୍କାର।

0: ଚରଣ ଭୂଇଁ ଲୋକନାଥ ସାହୁ ଲୋକନାଥ ପ୍ରଧାନ ଚିତ୍ରସେନ ସବ ନାଗପାତ୍ର ଲକ୍ଷ୍ମୀନାରାୟଣ ବାଘ ମନୋଜ କୁମାର ପଟେଲ କ୍ଷମାସାଗର ସାହୁ ସ୍ୱର୍ଣ୍ଣପ୍ରଭାକର ଚୁଙ୍କି କୁସୁମ ଦୀକ୍ଷା ଗୋପାଳ ଗୀତାଞ୍ଜଳି ସାହୁ ସସ୍ମିତା ରଥ ଲିଙ୍ଗରାଜ ମିହିର ସତ୍ୟଭାମା ମିହିର ରୋହିଣୀ ମିହିର ପୁଷ୍ପାଞ୍ଜଳି ମିହିର ଜୟଗୋପାଳ ବେହେରା ପ୍ରଶାନ୍ତ କୁମାରୀ ଆଉ ଆମର ଜୟପୁରର ଭାଇ ଅଛନ୍ ଆମର ପଙ୍କଜ ମିଶ୍ର ଇ ସମସ୍ତଙ୍କୁ ଗୀତଟା ଡେଡିକେଟ୍ କରିଦେବି ଆଜ୍ଞା।
1: ନିଶ୍ଚୟ ଆମେ ଡେଡିକେଟ୍ କରେଇଦେବୁ ଭାଇ, ଆମକୁ କଲ୍ କରିଥିବା ଯୋଗୁଁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ଆଜ୍ଞା, ନମସ୍କାର।

0: हेलो,
1: नमस्कार।
0: नमस्कार भाई। आपणको आम जुबवाणी कार्यक्रमरे बहुत बहुत स्वागत जनाउछि। आपणको परिचय?
1: धन्यवाद। मु जीवन कहुछि कलाहांडी जिला धर्मगढ़।
0: आज्ञा भाई, केमिति अछन्ति भाई?
1: मु त पूरा भल छि, आपण केमिति छि?
0: आमे भी बहुत बढ़िया अछु भाई। आउ कोन?
1: अच्छा, आपण सोनाली कोसन छि कि?
0: नाही भाई, मु पुष्पांजलि कहू।
1: अच्छा, माने ठीक क्षमा करिबे, मु टिक कन्फ्यूज होइ गलि। ମତେ ସମସ୍ତଙ୍କ ଭଏସ୍ ତାଙ୍କ ଭଲ ଲାଗୁଛି।
0: କିଛି ଅସୁବିଧା ନାହିଁ ଭାଇ। ଆଉ କେମିତି ସବୁ ଚାଲିଛି ଭାଇ ଆପଣଙ୍କର ସିଆଡେ ପାଣିପାଗ?
1: ଏଠି ଭୁବନେଶ୍ୱରରେ ଏବେ ତ ଶୀତଗ୍ରସ୍ତ ଅଛି, ବୋଧହୁଏ ସନ୍ଧ୍ୟାରେ ବର୍ଷା ହୋଇପାରେ।
0: ଆଜ୍ଞା ଆଜ୍ଞା, ତାହେଲେ କହିଦିଅନ୍ତୁ ଭାଇ କୋଉ ଗୀତ ଶୁଣିବାକୁ ଚାହିଁବେ ଆପଣ?
1: ଆଜି ମତେ ଦେଇଦେବେ ଆପଣ ହିନ୍ଦୀର ହାବାଇନ ଚଳଚ୍ଚିତ୍ରର ଶୀର୍ଷକ ଗୀତଟି ଦେଇଦେବେ।
0: ଆଚ୍ଛା ଠିକ ଅଛି ଭାଇ, ଆମକୁ କଲ୍ କରିଥିବା ଯୋଗୁଁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ, ନମସ୍କାର।

0: ଶୁଣୁଥିଲେ ତ ସାଥୀ ହେଲୋ ଗୁଞ୍ଜନରେ ଶ୍ରୋତାମାନଙ୍କ ମନପସନ୍ଦର ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ। ତେବେ ସାଥୀ ଆଜିର କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ, କିନ୍ତୁ ବିଦାୟ ନେବା ପୂର୍ବରୁ ଚାଲନ୍ତୁ ଜାଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆସନ୍ତାକାଲି ଶନିବାର ଅର୍ଥାତ୍ ଚୁଆନକାତା କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଗୋଟିଏ ସୁନ୍ଦର ସାକ୍ଷାତକାର, ଯାହାର ବିଷୟ ରହିଛି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା କେମିତି, ଏବଂ ତାପରେ ପରେ ଜାଣିବେ କିଛି ଜାଣିବା କଥା ସମ୍ପର୍କରେ। ତେବେ ସାଥୀ ଆଜିର ସମ୍ପର୍କ କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ତାହାର ସୁଚିନ୍ତିତ ମତାମତ ଦେବାକୁ ଯେପରି ନ ଭୁଲନ୍ତି।

0: ଆମ ନିକଟକୁ ମେସେଜ, ଭଏସ୍ ମେସେଜ କିମ୍ବା ଇମେଲ ମାଧ୍ୟମରେ ମତାମତ ଦେଇପାରିବେ। ଆମ ନିକଟକୁ ମେସେଜ କିମ୍ବା ଭଏସ୍ ମେସେଜ କରିବାର ନମ୍ବରଟି ହେଉଛି
1: 9438268568
0: ଏବଂ ଇମେଲ ଆଇଡିଟି ହେଉଛି
1: airjaipur@gmail.com। ତେବେ ସାଥୀ, ଭେଟିବା ଏକ ନୂତନ ସୁନେଲି ସନ୍ଧ୍ୟାରେ, ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ରେଶ୍ମା ମହାରଣା
0: ଆଉ ମୁଁ ପୁଷ୍ପାଞ୍ଜଳି। ରହିଲୁ ସାଥୀ,
2: ନମସ୍କାର।

ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ଭାଇ ଓ ଭଉଣୀମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଚୈତି ଜହ୍ନ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ ଉପସ୍ଥାପନା କରିଛନ୍ତି ମନୋଜ କୁମାର ପାତ୍ର ଏବଂ ରାଜକୁମାରୀ ମହାନ୍ତି।

0: মার এইসি মাত্র কাম করি না পারলানি, সেন্তি
1: হুম
0: ঘরের পিলামান কাম করবাকে করলানি,
1: হুম
0: সেটাকে কাই বলবি ই করি কইবাস তুমি?
1: ନାଇଁ ସେଥିପାଇଁ ଆମର ଆଇନରେ ଅନେକ ଗୁଡ଼ାଏ ସୁବିଧା ଅଛି। ଯଦି ମା ଅଛି ବାପା ନାହାନ୍ତି ବା ବାପା ଅଛନ୍ତି ମା ନାହାନ୍ତି, ତାଙ୍କୁ କହିବେ ସିଙ୍ଗଲ ପ୍ୟାରେଣ୍ଟସ ଚାଇଲ୍ଡ।
0: ଆଲେ
1: ସେମାନଙ୍କ ପାଇଁ ସରକାର ପାଖରେ ଗୋଟେ ସୁବିଧା ଅଛି। ସୁବିଧା ମାନେ କ'ଣ? ସିଙ୍ଗଲ ପ୍ୟାରେଣ୍ଟସ ବୋଲିକି ଯଦି ସେମାନେ ସାର୍ଟିଫିକେଟ ଗୋଟେ ଯଦି ସେମାନେ କରିବେ, ତାହେଲେ ପ୍ରତି ବର୍ଷ ସେମାନଙ୍କର 18 ବର୍ଷ ହେବା ପର୍ଯ୍ୟନ୍ତ ତାଙ୍କ ଏକାଉଣ୍ଟରେ ପଢିବା ବାବଦକୁ, ଖାଇବା ବାବଦକୁ, ଇତ୍ୟାଦି ଖର୍ଚ୍ଚକୁ 20,000 ଟଙ୍କା ଫ୍ରିରେ ସରକାର ଦେବାର ବ୍ୟବସ୍ଥା ଅଛି। ଯଦି ସେମାନେ ସେ ସୁବିଧାର ଲାଭ ନେବେ,
0: ହୁଁ
1: ତାହେଲେ ସେମାନଙ୍କର ଶିକ୍ଷା ସ୍ୱାସ୍ଥ୍ୟରେ ଉନ୍ନତି ହେବ, କାମ କରିବାକୁ ପଡିବ ନାହିଁ।
0: ହେଲେ ସେଟା ଏବେ ତମେ ଜନ କାତା କହିଲା ଯେ 20,000 ଟଙ୍କା ସରକାର ଦେଲାନି ବୋଲିକରି, ହେଲେ ସେଟା କେମିତି କରି ଜାଣବେ ଯେ ସେ ଜିନିଷ ସୁବିଧା ମିଳିଲାନି ବୋଲିକରି?
1: ସେଇଥିପାଇଁ ବୋଲିକିରି ଆମର ଡିଷ୍ଟ୍ରିକ୍ଟରେ ଗୋଟେ ଡିଷ୍ଟ୍ରିକ୍ଟ ୱେଲଫେୟାର ଅଫିସର ଅଛନ୍ତି, ତାର ବିଭିନ୍ନ ପାରାଫେନିଆ ଅଛି,
0: ହୁଁ
1: ଗୁଡ଼ାଏ ଫର୍ମ ଅଛି, ସେଟା ଫିଲଅପ୍ କରିବାକୁ ପଡିବ, ତହସିଲ ଅଫିସରେ ଦେବାକୁ ପଡିବ, ଆର୍ଆଇ ରେଭିନ୍ୟୁ ଇନକ୍ୱାରି ଅଛି, ତାପରେ ଯାଇକିରି ସେ ସାର୍ଟିଫିକେଟଟା ମିଳେ, ଆଉ
0: ହେଲେ
1: ତାପରେ ତାଙ୍କ ଡାଇରେକ୍ଟ ବ୍ୟାଙ୍କ ଆକାଉଣ୍ଟ ଖୋଲିକିରି ସେଇଠାରେ ତାଙ୍କୁ ଦିଆଯାଏ।
0: ହେଲେ ସେ ପିଲା କେ ମିଳୁଛି କି ବାବୁ?
1: ହଁ, ପୁଅ ହଉ କିମ୍ବା ଝିଅ ହଉ,
0: 2 ଲକ୍ଷ କେ ମିଳୁଛି?
1: 2 ଜଣଙ୍କୁ ମିଳେ।
0: ହେଲେ ଏଇଟା ତ କହିଲା ସେମିତି, ଏବେ ଦେଖା ପିଲାମାନେ ଜନ ପିଲାମାନେ ସାନ ସାନ ପିଲାମାନେ ଆମେ ଦେଖିଲୁନି ବସ୍ତି ଲୋକର କାମ କରଲାଇନି, ସେଟା ସେଟା କାଇ କରଲେ ହେଇସି କି ସେ ଜନ କାମ କରଲାଇନି କରାଇଲାଇନି ସେ ଲୋକ ମନକେ କାଇ ଦଣ୍ଡ ମିଳିଛି?
1: ନାଇଁ, ଏଥିପାଇଁ ତ ଦଣ୍ଡର ବ୍ୟବସ୍ଥା ଅଛି,
0: ହଁ
1: ଦଣ୍ଡର ବ୍ୟବସ୍ଥା ଅଛି, ଆଇନ ଆକାରରେ ସେମାନେ ଦଣ୍ଡିତ ହେବେ ମଧ୍ୟ, କିନ୍ତୁ ଏଇଟା ଖାଲି ଦଣ୍ଡିତ ହେବେ ବୋଲି କହିଦେଲେ ଦରକାର ନାହିଁ। ଆକୁ ଗୋଟେ ଆୱାରନେସ ଗୋଟେ ଦରକାର, ଗୋଟେ ଚେତନା ଗୋଟେ ଦରକାର, ତେବେ ହିଁ ଯିଏ କାମ କରଉଛି ସେ ମଧ୍ୟ ଜାଣିବ, ଯିଏ କାମ କରୁଛି ସେ ମଧ୍ୟ ଜାଣିବ। ଏହି ନଲେଜର ଆୱାର ନଥିବା ଯୋଗୁଁ ହିଁ ଏହି ପ୍ରକାର ଶିଶୁ ଶ୍ରମିକ ପ୍ରଥା ଆମମାନଙ୍କର ଦେଶରେ, ରାଜ୍ୟରେ, ଜିଲ୍ଲାରେ ହେଉଛି।
0: ହେଲେ ଏବେ ଦେଖା କନ ଫ୍ୟାକ୍ଟ୍ରି ମାନଙ୍କର ଭିତରେ ମୂଷା ପିଲାମାନଙ୍କେ ନେଇକରି କାମ କରାଇଲେନି, ସେଟା କେମିତି?
1: ସେଟା ତ ଠିକ କଥା, ସେଟା କରାଇବା କଥା ନାହିଁ। ଯୋଉ ଯଦି କୋଉଠି ଲୁଚିକିରି କାମ କରୁଛନ୍ତି, ତା ପାଇଁ ଆମମାନଙ୍କର ଡିଷ୍ଟ୍ରିକ୍ଟ ଶ୍ରମ ଅଧିକାରୀ ଅଛନ୍ତି, ସେମାନେ ସେଠାରେ ସର୍ଚ୍ଚ କରିବା ଦରକାର, ଖୋଜିବା ଦରକାର, ସେମାନଙ୍କର ଡ୍ୟୁଟି ସେୟା, ଯୋଉଠି ଯୋଉଠି ସେମାନେ ଅଛନ୍ତି ସେମାନଙ୍କୁ ରିଭାଇଭ କରିବା, ଉତ୍ତମ ସ୍ୱାସ୍ଥ୍ୟ ଦେବା, ଉତ୍ତମ ଶିକ୍ଷା ଦେବା, ଗଭର୍ଣ୍ଣମେଣ୍ଟର ଯେତେ ବି ବେନିଫିଟ ଅଛି, ଗଭର୍ଣ୍ଣମେଣ୍ଟର ଯେତେ ବି ସଂସ୍ଥା ଅଛି, ସବୁ ସଂସ୍ଥାରୁ ତାଙ୍କୁ ବେନିଫିଟ ଦେଇକିରି ମେନ୍ ଷ୍ଟ୍ରିମ୍ ବା ମୁଖ୍ୟ ସ୍ରୋତରେ ତାଙ୍କୁ ସାମିଲ କରିବାଟା ହଉଛି ଶ୍ରମ ଅଧିକାରୀର କର୍ତ୍ତବ୍ୟ, ତାର ସାହାଯ୍ୟ ନେବା ଦରକାର।
0: ହେଲେ ବାବୁ ତମେ ତ କହିଲା ସେମିତି ବୋଲି କରି, ଏବେ ଦେଖା ଏବେ ଆମେ ଜନ ଜନଟି ଦେଖିଲୁନି ଯେ ପିଲାମାନେ କାମ କରିଲାନି ବୋଲି, ହେଲେ ଆମେ କାଇ କରବା କାତା ସେ ଜାଗେ? ଆମେ ସେ ପିଲାକେ ବୁଝେଇବୁ କି ସେ ଜନ କାମ କରାଇଲାନି ତାକେ ବୁଝେଇବୁ, କି କେମିତି ଆମେ କହିବାକେ ଯିବାକେ ପଡ଼ସି ଯେ ଏମିତି ଏମିତି ଧାନ୍ଦା ମାନେ ହେଲାନି, ତାକେ କେମିତି କରି କରି ବନ୍ଦ କରବାକେ ପଡ଼ସି ବୋଲି କରି?
1: ଏଇଠି ଜିଲ୍ଲା ଶ୍ରମ ଅଧିକାରୀ ଅଛନ୍ତି, ଆଉ ଆମମାନଙ୍କର DSW ଅଛନ୍ତି, ଏମାନଙ୍କୁ ଜଣାଇବା ଦରକାର, ତାପରେ ଯିଏ କାମ କରଉଛନ୍ତି ତାଙ୍କୁ ମଧ୍ୟ ଜଣାଇବା ଦରକାର ଯେ ତମେ ଯୋଉ ଏ ଛୋଟ ଛୁଆ ଛୁଆ ବା ପୁଅ କିମ୍ବା ଝିଅକୁ ଆଣିକରି ଏଠାରେ କାମ କରଉଛ, ଏହା ଇଲିଗାଲ, ଆଇନ ସମ୍ମତ ନୁହେଁ। ଯେତେବେଳେ ତାର 18 ବର୍ଷରୁ ଅଧିକ ହେଇଯିବ ତମେ ସେତେବେଳେ କାର୍ଯ୍ୟ କରାଅ, ତାର ରାଇଟ୍ସ ମଧ୍ୟ ଅଛି, ଆଉ ତମେ କରାଇଲେ ମଧ୍ୟ କିଏ କହିବେ ନାହିଁ,
0: ହଁ
1: ଯେହେତୁ ଏଇଟା ତାର ପଢିବା ବୟସ, ତାର ଶିଖିବା ବୟସ, ଏଇ ବୟସରେ ତମେ କାର୍ଯ୍ୟ କରାଇ ପାରିବ ନାହିଁ ବୋଲି ଯିଏ କାମ କରଉଥିବ ତାକୁ ମଧ୍ୟ କହିବାକୁ ପଡିବ। ପୁଣି ଯିଏ କାମ କରୁଛି, ଯେଉଁ ପୁଅ ହଉ ଝିଅ ହଉ, ହୋଇପାରେ ତାର ଆର୍ଥିକ ଅସୁବିଧା ଥାଇପାରେ, ହୋଇଥାଇପାରେ ତାର ପରିବାରରେ ଅସୁବିଧା ଥାଇପାରେ, ହେଲେ ମଧ୍ୟ ଆମେ ତାକୁ ବୁଝାଇବାକୁ ପଡିବ ଯେ ବାବୁରେ ତୋ ବା ଝିଅରେ ତୋର ଯୋଉ ମୁଖ୍ୟ ସ୍ରୋତରେ ସାମିଲ ହେବାର ଯୋଉ ତୋର ଅଧିକାର ଅଛି, ସେ ଅଧିକାରକୁ ତୁ ଏମିତି କାମ କରିକି କ୍ଷୁର୍ଣ୍ଣ ହେବା ପାଇଁ ତୁ ଦେ ନା, ତୁ କଣ କରିବୁ ନା, ତୁ ଏ କାମ ଛାଡେ, ମୁଖ୍ୟ ସ୍ରୋତରେ ସାମିଲ ହ, ଏଇଟା ଏଇଟା ସରକାରର ସାହାଯ୍ୟ ଅଛି, ଏଇ ଏଇ ଜାଗାରେ ଯିବ, ଆଉ ଏଇ ଏଇ ଫର୍ମ ଫିଲଅପ୍ କରିବ, ଏମିତି ସୁବିଧା ମିଳିବ, ଏଇସବୁ କରିବା ଦ୍ୱାରା ତୋର ବେନିଫିଟ ହବ, ତୋର ପରିବାରର ବେନିଫିଟ ହବ, ସମାଜର ବେନିଫିଟ ହବ ବୋଲି ସେଇ ପୁଅ ବା ଝିଅକୁ ମଧ୍ୟ ଆମମାନେ ବୁଝେଇବାର ଅଛି।
0: ବୋଲେ ଖାଲି ସେ ସରକାର କଣ କଣ ସଂସ୍ଥା ମାନ କରଲେ ସେ ତାଙ୍କର ଆଗା କାମ ନାହିଁ, ଆମେ ମିଶା ଦେଖବା ଲୋକ, ଆମର ମିଶା ଦାୟିତ୍ୱ ଅଛେ ଯେ ଆମେ ମିଶା କିଛି ସେ ପିଲାମାନଙ୍କର କାର୍ଯ୍ୟ କରିବା କଥା ନାଇଁ କି?
1: ନିଶ୍ଚୟ ନିଶ୍ଚୟ,
0: ଆଲେ ବାବୁ ଧନ୍ୟବାଦ, ଏତେ ସୁନ୍ଦର କୈଲାସ ବୋଲି କରି ଆର ଗୋଟେ ଦିନ ତମର ସାଙ୍ଗରେ ଭେଟ ଘାଟ ହଉତା, ଆଜିର କାର୍ଯ୍ୟରେ ଲିନି ଜୁଆର ଜୁଆର
1: ଜୁହାର
2: ବେଲେ ତୁଇ ମାତର ବଢିଆଟା ଆରି ସେ ବାବୁକେ ବେଟଘାଟ ଜିଗାଇବୁ, ପିଲା ଟୋକି ମନକେ କାମ କରାଇଲେ, ସୁରୁ ସୁରୁ ପିଲା ଟୋକି କାମ କରାଇଲେ ଖାଇ ଆସି ବୋଲି, ଏ ବାଟେ ତୋର ଟୋକି ମନକେ କାମ ପଠାଇବୁ।

0: ପଠେଇବାଟା କାଇଟା ବୋଲେ ମାମା ସେ ଘରେ
1: କଥା ନାଇଁ ନ ପଠାଇବାର ଚିଡ଼ିଲା କି ନାଇଁ
0: ଆଲେ ନାଇଁ ଆର୍ ନା ପଠାଇବେ
1: ଆଲେ ସେ ବାବୁ ଗୀତ କର ଶୁଣାଇ ଦେଉ
0: ଆଲେ ଶୁଣାଇ ଦେଉ।

0: ଲୋକ କଣ କରିବା ସଫାସଫି ରଖେ ତ ସେ ଜାଗାରେ ଡାଇରିଆ ହେବାର ସମ୍ଭାବନା ଅଧିକ, ଲୋକ ଝାଡା ଫାଡା ହବ, ପେଟ ବଥା ହେଇକି ଝାଡା ହବ, ଏଇସବୁ ହବ। ତାପରେ କଣ ସେଇ ଜାଗାରେ କା ମଶା ବି ହେଇପାରିବ, ହେଲା ମଶା ହେଇଗଲେ କଣ ହବ ଆମର ମେଲେରିଆ ରୋଗ ହେଇପାରିବ, ଡେଙ୍ଗୁ ରୋଗ ହେଇପାରିବ, ଏଇଭଳିଆ ମଶା ଜନିତ ଯୋଉ ଯୋଉ ରୋଗ ହବ ସେଇ ରୋଗ ବି ଆମର ହେବାର ସମ୍ଭାବନା ଅଧିକ ଅଛି।
1: ଆଉ ଗୋଟେ
0: କଥା କଣ, ହଁ ବର୍ଷା ମାସେ, ଆଉ ଗୋଟେ ବର୍ଷା ମାସେ ଲୋକ ଯୋଉ କହୁଛନ୍ତି କଣ ଯୋଉ ଜାଗାରେ ଏବେ ଯୋଉ ସାପ କାମୁଡା ରୋଗ ବି ବେଶୀ ହେଇଯାଏ। ସାପ କାମୁଡା କଣ ଯୋଉ ଖରାଦିନେ ଯୋଉ ସାପ ଯାକ ବୁଲୁଥିବେ, ବର୍ଷା ଦିନେ କଣ ଯେ ସେମାନେ ବାହାରକୁ ପଳେଇ ଆସିବେ,
1: ହେଲା
0: ତ ବର୍ଷା ଆସିଲେ କଣ ସେମାନେ ଶୁଖା ଜାଗା ଯିବା ପାଇଁ ଚେଷ୍ଟା କରିବେ, ତ ସେମାନେ ଘର ଭିତରକୁ ପଳେଇ ଆସିବେ, ତ ତା ଦ୍ଵାରା କଣ ହବ ଏଇଟା ଗୋଟେ ମାନେ ଡେଞ୍ଜର ରୋଗ। କଣ ସାପ ଯଦି ବିଷାକ୍ତ ସାପ ଥିବ ସେ କାମୁଡାରେ ଲୋକ ମରିବାର ପ୍ରବଳ ଅଧିକ ଥାଏ, ତ ସେସବୁକୁ ଆମକୁ ଧ୍ୟାନ ଦେବାର ଅଛି।
1: ହେଲେ ବର୍ଷା ମାସେ ଏ ଯେଉଁ କହିଲେ ତୁମେ ଝାଡା ବାତି ବୋଲିକରି କି ମାଲେରିଆ ଜ୍ୱର କି ବିନ୍ବିନ୍ ଜ୍ୱର ହେଇଛି ବୋଲି, ସେଟା ଏ ଯୋଉ ଝାଡା ବାତି ହେଲେ ସେ କାଇଟା କରବାର ବାବୁ?
0: ଝାଡା ବାନ୍ତି ହେଲେ ତ ଦେଖନ୍ତୁ ଆଜିକାଲି ଗାଁ ଗହଳିରେ ବି ଆମର ଆଶା ଦିଦି ଅଛନ୍ତି, ଯଦି ଏମର୍ଜେନ୍ସି କଣ ଦରକାର ସେମାନେ ଗଲେ ସେମାନେ ତାଙ୍କର ଇନିସିଆଲି ଯାହା ଯାହା ଟ୍ରିଟମେଣ୍ଟ ଓଆରଏସ୍ ଫରେସ୍ ଦେଇକି ତାଙ୍କୁ ପଠେଇଦେବେ, ତାଠୁ ଯଦି କିଛି ଅଧିକ ହେଲା ସାଙ୍ଗେ ସାଙ୍ଗେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇକି ମାନେ ପରାମର୍ଶ କରିପାରିବେ।
1: ଘରେ କାଇ ଉପାୟ କରିଛି କି
0: ଘରେ ଯୋଉ ଆଶା ଦେଇ ଦେଇଥିବ ଓଆରଏସ୍ ଫରେସ୍ ପାଣି ସେଇଆକୁ ପିଇ ପାରିବେ। ଯଦି ହଠାତ୍ ଦରକାର ହେଲା ଘରେ ଯୋଉ ବ୍ୟବସ୍ଥା ଅଛି ଆମର ଲୁଣ ଚିନି ଆଉ ଲେମ୍ବୁ ପାଣି ଏସବୁ ସେମାନେ ବା ସର୍ବତ ବା ଆମର ମିସ୍ତ୍ରୀ ପାଣି ସେସବୁକୁ ସେମାନେ ୟୁଜ୍ କରିକି ପାଣି ପିଇ ପାରିବେ ଯଦି ଝାଡା ଫାଡା ହେଲା।
1: ଘରେ କାଇ ଉପାୟ କରଲେ
0: ଓକେ ଓକେ ହଁ
1: ଘରେ କାଇ ଉପାୟ କରଲେ ଏ ରୋଗ ଆମକେ ନୁହେଁ ଝାଡା ବାନ୍ତି ରୋଗ?
0: ହଁ ଝାଡା ବାନ୍ତି ପ୍ରଥମ ସେଥିପାଇଁ ଯୋଉ କହିଲି କି ସଫା ସୁତୁରା କଥା କହିଲି କି ପ୍ରଥମେ ହଉଛି ଆମେ ଘରକୁ ଆମେ ସଫା ସୁତୁରା ରଖିବା, ହେଲା ତ ଯେମିତି ଘର ସଫା ସୁତୁରା ରହିଲେ ମାଛି ଫାଛି ହବନି କି ମଶା ହବନି। ଦ୍ୱିତୀୟ କଥା ହଉଛି ଆମେ ଫ୍ରେସ୍ ପନିପରିବା ଖାଇବା, ହେଲା ବାସି ଜିନିଷ କିଛି ରଖିବା ନାହିଁ। ତୃତୀୟ କଥା ହଉଛି ଆମେ ସପୋଜ ଆମେ ଯୋଉ ଜିନିଷଟା ଆମେ ଚିନ୍ତା କରିବା ଅଦର ସାଇଡ୍ ଘରକୁ ବି କହିବାର ଅଛି, ନଚେତ୍ କଣ ହବ ସେମାନେ ଯଦି ତାଙ୍କର ଡ୍ରେନେଜ୍ ପାଣି ଏ ଘରକୁ ଛାଡ଼ିଦେବେ ଆମେ ଅନ୍ୟ ଘରକୁ ଛାଡ଼ିବା, ତ ସେଇ ଜିନିଷ ଆମ ଭିତରେ ବି ସମନ୍ୱୟ ରହିବା ଦରକାର ଅଛି କି ଭାଇ ଆମେ ବି ଘର ସଫା ରଖିବା ତମ ଘରକୁ ଆମେ ସଫା ରଖିବା ପାଇଁ ସାହାଯ୍ୟ କରିବା। ମାନେ କଣ ଆମେ କହିବା କି ଭାଇ ତମେ ତମର ଡ୍ରେନେଜ୍ ପାଣି ଠିକ୍ ରଖ, ତମେ ତମର ଯୋଉ ଆଜବାଜେ ଜିନିଷଟା ତମେ ତମର ନିଜର ଜିନିଷ ତମେ ଅଲଗା ଜାଗା ନେଇ ଫୋପାଡ଼, ଯୋଉ ଜାଗାରେ କମନ୍ ସମାଜ ଫୋପାଡ଼
1: ଠିକ୍ କଥା ଆମର ଘରଦ୍ୱାର ସଙ୍ଗେ ଲୋକର ଘରଦ୍ୱାର
0: ମିଶାଇ
1: ବାବୁ ପାଣି ଭିତରେ କାଇ ଜାଗ୍ରତ କରବାର ଅଛି କି?
0: ପାଣି ଭିତରେ ମାନେ ଦେଖନ୍ତୁ ଆମର ପାଣି ହଉଛି ଜେନେରାଲି ବର୍ଷା ଦିନ କଣ ହୁଏ ପାଣି ବାହାର ପାଣି ବି ମିଶିଯାଏ, ତ ଆମେ କଣ କରିବା ସମସ୍ତଙ୍କର ଯେ ପଇସା ଖର୍ଚ୍ଚ କରିକି ସେମାନେ ପାଣି ପିଉଟି ନୂଆ ବି ଆଣିପାରନ୍ତି, ସେଇ ଜାଗାରେ କଣ କରିବା ଆମେ ପାଣିକୁ ଛାଣିଦେବା ଫାଷ୍ଟ, ପାଣିକୁ ଛାଣିଦେଲେ କିଛି ଜୀବାଣୁ ବା ଆମର ଭୂତାଣୁ ସେସବୁ ଯାକ ଛାଣି ହେଇଯିବେ। ତାପରେ କଣ ସେଇ ଯୋଉ ପାଣିକୁ ଆମେ ଫୁଟେଇଦେବା, ଫୁଟେଇଦେଲେ କଣ ହବ ଆମର ଯୋଉ ଫୁଟା ପାଣିରେ କିଛି ଜୀବାଣୁ ବି ମରିଯିବେ। ତାପରେ କଣ କରେ ସେଇ ପାଣିକୁ ଆମେ ରଖିକି ଥଣ୍ଡା କରିକି ସେଟାକୁ ଆମେ ପାଣି ପିଇପାରିବା, ବ୍ୟବହାର କରିପାରିବା,
1: ସିଜନ ଚେଞ୍ଜ ହେଲେ
0: ଥଣ୍ଡା କାଶ ହବ, ଯୋଉଟା କି ଭାଇରାଲ ଫିଭର ଯୋଉ କହୁଛେ ଆମେ, ତ ସେଇଟା ହବ, ତ ସେଇଟାକୁ ତ ଭାଇରାଲ ଫିଭର ଆମେ ଚେଷ୍ଟା କରିବା କି ବାହାରେ ଯୋଉ ଭିଜିବାନି କି ବାହାରେ ଯଦି ଗଲେ ଛତା ବା ଆମେ ରେନକୋଟ ୟୁଜ କରିବା, ହେଲା ତ ଆମ ଶରୀରରେ ଯଦି ଥଣ୍ଡା ପାଣ୍ଡା ପଡିଲେ ପୁଣି ଆମ ଭିତରେ ପୁଣି ଟେମ୍ପରେଚର ଚେଞ୍ଜ ହେଇକି ଆମକୁ ଥଣ୍ଡା କାଶ ଧରିବାର ସମ୍ଭାବନା ଅଧିକ ରହିବ।
1: ଆରି ଗୋଟେ କଥା ବର୍ଷା ମାସ ଆମେ ଦେଖିଲୁନି ଯେ ସେ ଗୋରୁ ଗାଈ କେମିତି ସେ ଗୋଟେ ଗୁଲା ଗୁଲା ପରା ରୋଗ ହେଇଛି ସେଟା ଲୋକ କେମିତି ଆଇଛି?
0: ହଁ ଆନ୍ଥ୍ରାକ୍ସ ଆନ୍ଥ୍ରାକ୍ସ
1: ହଁ ସେ ରୋଗ କେନ୍ତା କଲେ ହେଇଛି କେନ୍ତା କଲେ ନ ହେ ସେଟା ବାବୁ?
0: ସେଇଟା ଦେଖନ୍ତୁ ସେଇଟା ହଉଛି ନିଜ ଉପରେ ରହିଲା, ତ ଆନ୍ଥ୍ରାକ୍ସ ହଉଛି ଗୁଡାଏ କେସରେ କି ମାନେ ଯୋଉ ମାଂସ ଖାଆନ୍ତି, ହେଲା ସେ ମାଂସ ଜିନିଷ ବେଳେବେଳେ କଞ୍ଚା ଖାଇଦିଅନ୍ତି, ହେଲା ପ୍ରଥମ କଥା, ତ ସେଇଠୁ ବି ଗୋଟେ ହେବାର ପ୍ରବଳ ଅଧିକ। ଦ୍ୱିତୀୟ କଥା କଣ ହଉଛି ଆମେ ହାତ ଯୋଉ ସଫା କରୁନେ, ସପୋଜ ଆମେ କୌଣସି ଜିନିଷ ଖାଉଛେ ହାତ ସଫା କରି ଡାଏଟ ନେଇକି ଖାଇଦଉଛେ, ତ ସେଇ ଯୋଉ ଜିନିଷ କଣ ହଉଛି ହାତରେ ଯୋଉ ଜୀବାଣୁ ଯେତେବେଳେ ଖାଲି ଆଖିରେ ଦେଖାଯାଏନି ସେଟା ଆମ ପାଟି ଭିତରେ ଗଲା, ପାଟି ଭିତରେ ଯାଇକି ଦେହରେ ଆମର ଆଫେକ୍ଟ କରେ, ସେଇ ଜିନିଷ ତ ହଉଛି ଆନ୍ଥ୍ରାକ୍ସ ହେଇପାରେ। ସେଇଟା ଆନ୍ଥ୍ରାକ୍ସ ବୋଲେ ଅନ୍ୟ ଯେକୌଣସି ରୋଗ ବି ସେ ହାତ ନ ଧୋଇଲେ ବି ହେବାର ସମ୍ଭାବନା ଅଧିକ ରହୁଛି, ତେଣୁ ଆମେ ସର୍ବଦା ଚେଷ୍ଟା କରିବା ମାନେ ଖାଇବା ପୂର୍ବରୁ ଆଉ ଶୌଚ କରିବା ପରେ ଭଲସେ ହାତ ଧୋଇବା, ଯୋଉଟା କି ଆମର ନିୟମ ଯୋଉ ଅଛି।

0: ହଉଛି ତ ତେଣୁ ଏଇ ଜିନିଷ ମନେ ରଖିବେ କି ଆମର ହାତ ସଫାଟା ଯେ ଗୋଟେ ପ୍ରାୟୋରିଟି ଏମ୍
1: ଆରେ ସେ ବାସି ମାଂସ ମିଶା ନ ଖାଇବାର ଅଛି ଏତକି କଲେ ଆମେ ଖଣ୍ଡେ ଜାଗ୍ରତ ରହିବୁନି କି ବାବୁ ହେଲେ ବାବୁ ଏତକି କଥାବାର୍ତ୍ତା ହେଲୁ ଆମର ଭାଇ ବହିନୀ ମନ ଶୁଣିରେ ଭାଇ ତମର କଥା ମାନ ସବୁ ଲୋକ ଭଲରେ ରହ ଆଲେ ତମକୁ ଜୁହାର ଲାଗ ଆର ଗୋଟେ ଦିନ ଭେଟ ଘାଟ ହଉଥିଲି
0: ଧନ୍ୟବାଦ
1: ଦେଖଲୁ ବେମାର କେତେ ଜାଗ୍ରତ ରହିବାର ଅଛି ବର୍ଷା ମାସେ କଣ ଜାଗ୍ରତ ରହିଲା ଆମକୁ ବେମାର ନାହିଁ ଡାକ୍ତର ବାବୁ କହିଦେଲା ସେ କଥା ଶୁଣିବାର ଅଛି ସେ ଡାକ୍ତର ବାବୁ କେ ଗୀତ ଶୁଣାଇଲା ସେ ମିଶା ଆମର କଥା ଶୁଣୁଛି
2: ନାଇଁ ସର୍ଦ୍ଦାମ୍ସା ହେଇଛି।

0: ଶୁଣିଲେ ଚୈତିଜହ୍ନ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं प्रियंका अरोड़ा। प्रधानमंत्री नरेंद्र मोदी ने कहा है कि पिछले 12 वर्ष में सरकार ने महिलाओं

ଟୁନିନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ରେଡ୍ କ୍ରସ୍ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ଜୁନ୍ ମାସ 14 ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ରେଡ୍ କ୍ରସ୍ ବୋଇଲେ କାଇଟା। ବର୍ତ୍ତମାନ ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ଚଳିତ ମାସ 13 ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10:00-11:00 ପର୍ଯ୍ୟନ୍ତ 1 ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁଳା ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। ଶୁଣିଲେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:15 ପ୍ରଚାର କରିବୁ ଶୁଣିମା ହେଉ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ ହିନ୍ଦୀ ଭଜନ। ଶିଳ୍ପୀମାନେ ହେଲେ ନରେନ୍ଦ୍ର ଚଞ୍ଚଲ ଏବଂ ଆଶା ଭୋସଲେ। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 7 ଏବଂ ରାତି 8। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 7 ଏବଂ ରାତି 8। ରାତି 7:30 ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଆଲୋଚନା ବର୍ଷାଦିନିଆ ଧାନ ଚାଷ ସମ୍ପର୍କରେ। ରାତି 8:15 ପ୍ରଚାର କରିବୁ ଏ ମାସର ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀମାନେ ହେଲେ ବୀରଞ୍ଜି ନାରାୟଣ ବାହିନୀପତି, ନମିତା ମହାପାତ୍ର। ଗୀତ ରଚନା ବାବାଜୀ ଚରଣ ଜେନା। ସଙ୍ଗୀତ ନିହାର ରଞ୍ଜନ ମହାନ୍ତି। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30। ଏଥିରେ ବଂଶୀବାଦନ ପରିବେଷଣ କରିବେ ପଣ୍ଡିତ ହରିପ୍ରସାଦ ଚୌରାସିଆ, ରାଗ ହଂସ ଧ୍ୱନି। ରାତି 9:30 ଶୁଣିବେ ନାଟକ ଯୁଗ। ମୂଳ ରଚନା ରାଜିନ୍ଦର ଅଗସ୍ତି, ବେତାର ରୂପାନ୍ତର ହରିଶ ନୱଲ, ଓଡ଼ିଆ ଅନୁବାଦ ଶିବଚରଣ ମିଶ୍ର, ପ୍ରଯୋଜନା ସୁହାସ ମହାନ୍ତି। ରାତି 10:00 ଶୁଣିବେ କେନ୍ଦ୍ର ସରକାରଙ୍କ 12 ପୂର୍ତ୍ତି ଉପଲକ୍ଷେ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10:30। ଏଥିରେ ଶୁଣିବେ ଖଞ୍ଜଣି ଭଜନ, କେନ୍ଦ୍ରା ଲୋକଗୀତ ଏବଂ ଧୁଡ଼ୁକି ଲୋକଗୀତ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର। ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ଦିଲ୍ କା ରିସ୍ତା। ଏହି ଚଳଚ୍ଚିତ୍ରର ଗୀତରେ ଶିଳ୍ପୀ ହେଲେ ଅଲକା ୟଗ୍ନିକ, ଉଦିତ ନାରାୟଣ ଏବଂ କୁମାର ସାନୁ। ସମୀରଙ୍କ ଗୀତ ସଙ୍ଗୀତ ନଦୀମ ଶ୍ରବଣ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଆକାଶବାଣୀ ଜୟପୁର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।
3: ଆଜ୍ଞା, କଥାରେ ଅଛି, ଘର ମା ଡାହାଣୀ ହେଲେ ପିଲାକୁ ଆଉ କିଏ ରକ୍ଷା କରିବ? ରକ୍ଷା କରିବା ଲୋକ ଯେତେବେଳେ ଖାଇବ ତେବେ ଆଉ ରାସ୍ତା ନାହିଁ। ଦିନେ ଖବରକାଗଜରେ ଆଖି ବୁଲ ବୁଲ ଲେଖା ଥିଲା, ରକ୍ଷକ ଯଦି ଭକ୍ଷକ ହୁଏ, ରକ୍ଷକ ହେଲେ ପୋଲିସ, କଥା ହେଲା ପୋଲିସ ଯଦି ଚୋର ହୁଏ ତେବେ ଅବସ୍ଥା କ'ଣ ହବ, ଆପଣ ଚିନ୍ତା କରିପାରୁଛନ୍ତି ତ? ଆପଣ କହିଲେ ସଂସାର ଯଦି ପୋଲିସ ବାହିନୀ ନଥାନ୍ତା ତେବେ କ'ଣ ହେଇଥାନ୍ତା? ଆମେ ଆଉ ଶାନ୍ତିରେ ଦିନେ ବି ଶୋଇପାରିନଥାନ୍ତେ। ଏ ପୃଥିବୀରେ ଗୋଟିଏ ମିନିଟ୍ ଯଦି ଏହି ପୋଲିସ ବାହିନୀ

କାମ ନ କରିବେ ତେବେ ଦୁନିଆରେ କେତେ କ'ଣ ଘଟଣା ଘଟିଯିବ ତାର ଠିକଣା ନାହିଁ। ଏତେ ସବୁ ସଂସାରରେ ଉପକାର କରୁଥିବା ଲୋକ ପ୍ରତି ପୁଣି ଜନସାଧାରଣ ଆଜିକାଲି ଏତେ ପୁଲିସ ବାହିନୀ ଉପରେ ଖପା କାହିଁକି? ରାଜରାଜୁଡ଼ା ସମୟରେ ରକ୍ଷକ ବାହିନୀରେ କାମଟିଏ ମିଳିଲେ ଘରେ ଖୁସିରେ ଫାଟି ପଡ଼ୁଥିଲେ, ଆଜିକାଲି କିନ୍ତୁ ଆଉ ସେ କଥା ନାହିଁ। ଆଗକାଳରେ ଅବଶ୍ୟ ଆଜିକାଲି ଭଳିଆ ଚୋରି ଡକାୟତି ନଥିଲା, ଆଜିକାଲି ତ ନଈ ପଡ଼ିଲେ ଅସୁବିଧା, ଯାହାର ଟିକେ ଧନ ସମ୍ପତ୍ତି ଅଛି ଦିନ ରାତି ନିଦ ନାହିଁ। ବଡ଼ ବଡ଼ ସହରରେ ଗୋଟିଏ ମିନିଟ୍ ଯଦି ପୁଲିସ ବାହିନୀ ଆଖି ବୁଝିଦେବ ତେବେ କେତେ କ'ଣ ଅଘଟଣ ହୋଇଯିବ ତାର ହିସାବ କିତାବ ନାହିଁ। ପୁଲିସର ଦୁଇଟି ଆଖକୁ ଚୋର ଡକାୟତମାନଙ୍କର ବାରଟି ଆଖି। ଏତେ ବଡ଼ ଦୁନିଆରେ କିଏ କାହାକୁ ମାରିଲା, କିଏ କାହାକୁ ଧରିଲା, କାହା ଘରେ ଚୋରି ଡକାୟତି ହେଲା, କେଉଁଠି ମର୍ଡର ହେଲା, ଏସବୁର ହିସାବ କିଏ ରଖୁଛି କହିଲେ? ଏସବୁର ହିସାବ କିତାବ ରଖିଥାନ୍ତି ଏ ରକ୍ଷକ ବାହିନୀ। ଆଉ ଏଇମାନେ ଯଦି ଏହି ଚୋର ଡକାୟତ ଖୁଣି ଏମାନଙ୍କୁ ଡରେ ମରି ସାବାଡ଼ କରି ରଖିନଥାନ୍ତେ ତାହେଲେ ଆମ ଅବସ୍ଥା କ'ଣ ହୋଇଥାନ୍ତା ଆପଣ ଚିନ୍ତା କରିପାରୁଛନ୍ତି ତ? କିନ୍ତୁ ଏତେ ସବୁ କରିଲେ କ'ଣ ହେବ? ନେତାଙ୍କ ପାଖରେ କିନ୍ତୁ ଏମାନେ ସାଜିଯାଆନ୍ତି ମିଆଁ, କାହିଁକି ନା ନେତାଙ୍କର ଟିକିଏ ହାଇ ଭୋଲ୍ଟେଜ୍ କରେଣ୍ଟ। ଆଉ ନେତାମାନଙ୍କର ଗୃହପାଳିତ ଗୁଣ୍ଡାଙ୍କୁ ଯେତେବେଳେ ଟାଣି ଆଣନ୍ତି ହାଜତକୁ ସେତେବେଳେ ନେତାଙ୍କ ଟେଲିଫୋନ୍ ସିଧା ଉପର ହାକିମ ପାଖକୁ ପହଞ୍ଚେ, ଆଉ ଉପର ହାକିମଠାରୁ ଟେଲିଫୋନ୍ ଯିବ ଏମାନଙ୍କୁ ଛାଡ଼ିଦେବା ପାଇଁ, କାହିଁକି ନା ସେମାନଙ୍କ ସହିତ ବୈରି କଲେ ଘନ ଘନ ଟ୍ରାନ୍ସଫର ଦୁନିଆ ପ୍ରକାର ହଇରାଣ ହରକତ ହେବାକୁ ପଡ଼ିବ ଏମାନଙ୍କୁ। ଏତେ ସବୁ କଟକଣା ଥିବା ସତ୍ତ୍ୱେ ଯେଉଁମାନେ ନିଜ ଡ୍ୟୁଟିରେ ଅଟଳ ରହନ୍ତି ସବୁ ହଇରାଣ ସହିତ ବେଳେବେଳେ ଗୁଣ୍ଡାଙ୍କ ହାତରେ ଜୀବନ ମଧ୍ୟ ଦେବାକୁ ହୁଏ। ଆଉ ଯେଉଁମାନେ ଦେଶ ରକ୍ଷା କରିବେ ବୋଲି ପ୍ରତିଜ୍ଞାବଦ୍ଧ ସେହିମାନେ ହିଁ କେବଳ ନିଜର କର୍ତ୍ତବ୍ୟ ନିଭାଇଥାନ୍ତି, ସେଥିପାଇଁ ସେମାନଙ୍କ ଘନ ଘନ ଟ୍ରାନ୍ସଫର ହୁଏ, ପରିବାର ଅବହେଳିତ ହୁଏ, ଏପରିକି ଅନେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ିଥାଏ। ଆଉ କେତେଜଣ ମୂଳୁ ମାଇଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କଳି, କାଦକୁ ଯିବେ କାହିଁକି, ଗୋଡ଼ ଧୋଇବେ କାହିଁକି, ଏମାନଙ୍କୁ ଧରିବ କାହିଁକି, ହଇରାଣ ହରକତ ହେବ କାହିଁକି, ଏହି ନୀତିରେ କାମ କରନ୍ତି। ବରଂ ଟିକିଏ ହାତ ମିଳେଇଦେଲେ ମାଲାମାଲ ହେବାର ମଧ୍ୟ ସମ୍ଭାବନା, ନହେଲେ ଦରମା କେତେ ଯେ ସେଥିରେ ପୁଣି ଏତେ ବଡ଼ ବଡ଼ କୋଠା ସବୁ କେମିତି ବନେଇ ଦେଉଛନ୍ତି? କେଉଁଠି ମର୍ଡର ହେଲା ତ ଟିକିଏ ଆଖି ବୁଝିଦେଲେ ହେଲା, କିଏ ମାରିଲା, କିଏ ଧରିଲା, କାହାର କ୍ଷତି ହେଲା, ହଉ ନିଜ ପକେଟ ଗରମ ହୋଇଗଲେ ହେଲା। ଆଜିକାଲି ଏହି କାଟେଗୋରିର ରକ୍ଷାକାରୀ ଟିକିଏ ବଢ଼ିଗଲାଣି। ଆଜିକାଲି ପରେ ମଦୁଆଙ୍କୁ ଧରିବାକୁ ଯାଇ ନିଜେ ପେଟେ ମଦ ପିଇ ମଦୁଆଙ୍କ ଭଳିଆ ଗଡ଼ି ପଡ଼ୁଛନ୍ତି, ଆଉ ଶାନ୍ତି ଶୃଙ୍ଖଳା ଆସିବ କୁଆଡ଼ୁ? ତଳିଆ କର୍ମଚାରୀ ସିନା ଭୁଲ କଲେ ଉପର ଅଫିସର ଅଛନ୍ତି କଣ୍ଟ୍ରୋଲ କରିବାକୁ, ଆଉ ଉପର ଅଫିସରମାନେ ଯଦି ଏଭଳିଆ ବାହାରିବେ ତେବେ ଆପଣ ଆଉ ଗୁହାର କରିବେ କାହାକୁ? ଆଉ ଲୋକଙ୍କର ପୁଲିସ ପ୍ରତି କି ପ୍ରକାର ଧାରଣା ହେବ ଆପଣ ଚିନ୍ତା କରୁଥିବେ? କେଉଁଠି କେଉଁ କୁଜିନେତାର ଦାମିକା ଗାଡ଼ି ନେଇ ଗହଳି ଭିତରେ ପୁରେଇ ଦେଇଥିବେ, ସେତକ ଦେଖି ଚୁପ୍ ରହିଥିବେ ଏ ବାହିନୀ? ଆଉ ନୂଆ ହୋଇ ସହରକୁ ଆସିଥିବା ଅଜାଣତରେ ଲୋକଟିଏ ଯଦି ଗାଡ଼ି ଷ୍ଟାଣ୍ଡ ମାରିଦେଲା, ସଙ୍ଗେ ସଙ୍ଗେ ତା ଉପରେ ଛଡ଼ାଅ, ସେଠି ଓଭର ଡ୍ୟୁଟି ଓଭର ପାୱାର ଦେଖାହେବ। ଟିକିଏ ଦୁର୍ବଳିଆ ଦେଖିଲେ ସବୁ ନିୟମ କାନୁନ ବତେଇବେ, ସତ ଯେମିତି ବେନିୟମକୁ କେବେ ଦେଖିନାହାନ୍ତି କି ସହିନାହାନ୍ତି, ଆଉ ପାଟି ଫିଟେଇଲେ ବାଡ଼େଇ ବାଡ଼ି ଗୋଡ଼ ହାତ ଭାଙ୍ଗିବେ, ଆଉ ଯିଏ ସପୋର୍ଟରେ ବାହାରିବ ତା ପିଠରେ ମଧ୍ୟ ଦ୍ୱିପାର ପଡ଼ିଯିବ। ପୁଲିସର ଏହି ଫୁଲିସ ନୀତି ଯୋଗୁଁ ଆଜି ଘୃଣାର ପାତ୍ର। ଆଜିକାଲି ଦେଖାଯାଉଛି ପୁଲିସ କାହା ଉପରେ ଅନ୍ୟାୟ ଅତ୍ୟାଚାର କରୁଥିଲେ ମଧ୍ୟ ଦେଖିବା ଲୋକ ଚୁପ୍, କାହିଁକି ନା ମାଡ଼ ଭୟ, ମାଡ଼ ଖାଇବେ କାହିଁକି, ଥାନାକୁ ଯିବେ କାହିଁକି, ସେ ଝମେଲାକୁ ଯିବେ କାହିଁକି? ଏ ପ୍ରକାର ଅତ୍ୟାଚାର ହୁଅନ୍ତା ନାହିଁ ଯେ ବେଳେବେଳେ ଅଫିସରମାନେ ମଧ୍ୟ ରାତି ଅଧରେ ତଦାରଖ କରିବା ପାଇଁ ପେଟେ ବିଦେଶୀ ମାଗଣା ମାରିଦେଇ ଯଦି ଫୁଲ୍ ମୁଡ଼୍ରେ ଥିବେ, ହାବୁଡ଼ରେ ଯିଏ ପଡ଼ିଲା ଭାବିବାକୁ ହେବ ଯେ ତାର ବେଳା ଖରାପ। ଆଉ ଯଦି ଆପଣଙ୍କ ନିଜ ଲୋକ ଚିହ୍ନାଜଣା କେହି ନାହାନ୍ତି ତାହେଲେ ଆପଣ ଫସିଗଲେ, ଧରିଲେ ମନା ନାହିଁ, ଦୋଷ ବିଚାର ପରେ କରାଯିବ, ଆଗେ କିନ୍ତୁ ପିଟି ପିଟି ରକ୍ତାକ୍ତ କରିପକାଇବେ। ଆଉ କି ବିଚାର, ମାଲ ପଡ଼ିଲେ ତ ଥରେ ମୁଣ୍ଡକୁ ଚଢ଼ିଲେ ମାରୁ ମାରୁ ଯାହା ହେଲା, ଆଉ ଏମିତି ପୁଲିସ ମାଡ଼ରେ ନିରୀହ ଲୋକଙ୍କର ଜୀବନ ଯିବା ଘଟଣା ମଧ୍ୟ କିଛି କମ୍ ନାହିଁ। ଅବଶ୍ୟ ସବୁଦିନ ଚୋର ଡକାୟତ ଖଣ୍ଟ ଲୋକଙ୍କ ସଂସ୍ପର୍ଶରେ ଆସି ବେଳେବେଳେ ନିର୍ଦ୍ଦୟ ହେବାକୁ ବାଧ୍ୟ ହୋଇଥାନ୍ତି ଏହି ପୁଲିସ ବାହିନୀ। ପ୍ରକୃତ କଥାକୁ ବାହାର କରିବା ପାଇଁ ସେଥିରେ ବେଳେବେଳେ ଭଦ୍ରଲୋକ ମଧ୍ୟ ଶିକାର ହୋଇଥାନ୍ତି, କିନ୍ତୁ ଯାହା ଅଜାଣତରେ ଘଟୁ ଘଟୁ ହେଇଯାଏ ତାକୁ ତ କିଏ ରଖିପାରିବନି। ବେଳେବେଳେ ଅତି ଭଦ୍ର ଜ୍ଞାନୀ ଲୋକଙ୍କୁ ମଧ୍ୟ ଅଭଦ୍ର ଭାଷାରେ ଗାଳି ଦେଇ ବାଡ଼େଇବା ଦ୍ୱାରା ମନରେ ଏକ ପ୍ରକାର ଘାଇଲା ବାଘ ଭଳିଆ ପ୍ରତିଶୋଧ ପ୍ରାୟଣ ହୋଇ ସେହିଦିନଠାରୁ ନିଜକୁ ଧିକାର କରି ମନକୁ ଲାଗେ ସତ ଯେମିତି ସଂସାରରେ ସଚ୍ଚୋଟ ରହିବାର କିଛି ମୂଲ୍ୟ ନାହିଁ। ଆଉ ଇଏ ହେଉଛି ସଚ୍ଚୋଟର ପରିଣାମ, ମନରେ ବିଦ୍ରୋହ ଜାତ ହୁଏ, ସେହିଦିନଠାରୁ ସିଏ ମଧ୍ୟ ଦୁର୍ଦ୍ଦାନ୍ତ ହେବାକୁ ଆରମ୍ଭ କରେ। ପୋଲିସର ଏ ପ୍ରକାର ଅପକର୍ମ ଯୋଗୁଁ ଯେ କିଛି କ୍ରିମିନାଲ ସୃଷ୍ଟି ହେଉନଥିବେ ଏ ସଂସାରରେ ସେ କଥା କିଏ କହିପାରିବ? ତେଣୁ ସରକାରୀ ଖୋଳ ପିନ୍ଧି ଯେଉଁମାନେ ସମାଜରେ ଚୋର ଡକାୟତ ଖୁନି ସଙ୍ଗେ ସମାନ, ସେଠି ତଳୁ ଉପର ଯାଏ ଯିଏ ସତ୍ତା ପାଇଲା ମୁଖା ଖୋଲିଦେବା ଦରକାର। ଆଉ ପବ୍ଲିକ ମଧ୍ୟ ପୋଲିସ ନାଁ ଶୁଣିଲେ ମନରେ ଯେଉଁ ଘୃଣାଭାବ ଭୟ ରଖି ନିଜ ଆଖିରେ ଦେଖିଥିବା ଘଟଣାକୁ ଦୂରେଇ ରହୁଛନ୍ତି, ସେମାନେ ଜାଣି ରଖିବା ଦରକାର ଯେ ଦୋଷ କରିବା ଲୋକର ଯେତିକି ଭୁଲ, ସବୁ ଜାଣି ସବୁ ଦେଖି ଚୁପ୍ ରହିବା ଲୋକ ମଧ୍ୟ ତାଠାରୁ କିଛି କମ୍ ଭୁଲ ନାହିଁ। କାହିଁକିନା ସବୁ ଜାଣି ଚୁପ୍ ରହିବା ଅର୍ଥ ଆପଣ ଚୋର ଡକାୟତ ଖୁଣିଙ୍କୁ ସପୋର୍ଟ କରିବା। ଆଉ ଖାଲି ପୋଲିସ ଖୋଳ ପିନ୍ଧିଦେଲେ କ'ଣ ହେବ କହିଲେ? ଦେଶର ଯେ ଗୋଟିଏ ବିରାଟ ଦାୟିତ୍ୱ ରହିଛି ସେ କଥା ଭାବି ନିଜ କର୍ମକୁ ନିଷ୍କଳଙ୍କ ରଖି ଦୁର୍ଦ୍ଦାନ୍ତ ନ ହୋଇ ନିଜ ମଧ୍ୟ ରକ୍ତ ମାଂସରେ ଗଡ଼ା ଜଣେ ମଣିଷ ଭଳିଆ ଭାବି ନିଜକୁ ଦେଖେଇଲେ ସିନା ହେବ? ଆଉ ହାତରେ ହତିଆର ସାଙ୍ଗକୁ ପାୱାର ମିଳିଛି ବୋଲି ନିରୀହ ନିର୍ଦ୍ଦୋଷ ଲୋକଙ୍କ ଉପରେ ପାୱାର ଦେଖେଇଲେ କ'ଣ ହେବ କହିଲେ? ପୃଥିବୀରେ ନିଜକୁ ଅତି ଭଦ୍ର ବଡ଼ ବୋଲାଉଥିବା ଖୋଳପିନ୍ଧା ଚୋର ଖଣ୍ଟ ଖୁଣିଙ୍କ ସଂଖ୍ୟା କ'ଣ କମ୍ ଯେ ନୀତିଦିନିଆ ଗୁଜରାଣ ମେଣ୍ଟାଉଥିବା ସାଧାରଣ ରିକ୍ସାବାଲା ଖଟିକିଆ ମୂଲିଆ ମଜୁରୀଙ୍କ ଉପରେ ପାୱାର ଦେଖେଇବା ଆଉ ସେଥିରୁ କିଲାଭ ପାଇବେ କହିଲେ?

0: ବରଂ ନିଜକୁ ପୋଷାକଧାରୀ ଗୁଣ୍ଡାମିର ପରିଚୟ ଦେଇ ସର୍ବସାଧାରଣଙ୍କର ଘୃଣାର ପାତ୍ର ହେବେ ସିନା କିଛି ଲାଭ ନାହିଁ। ଖୋଳପିନ୍ଧି ନିଜକୁ ସୁଭାଷ ବୋଷଙ୍କର ପରିଚୟ ଦେଇ ଦେଶକୁ ଅନ୍ୟାୟ ଅତ୍ୟାଚାରରୁ ମୁକୁଳେଇ ଦେଶର ଶାନ୍ତି ପ୍ରତିଷ୍ଠା ପାଇଁ ଚେଷ୍ଟା କଲେ ସିନା ହେବ, ଆଉ ଦୋଷୀକୁ ଛାଡ଼ିଦେଇ ନିର୍ଦ୍ଦୋଷକୁ ଦଣ୍ଡ ଦେଲେ କି ଲାଭ ହେବ କହିଲେ? ଲୋକ ଭୟରେ ଆଗରେ ନ କହିଲେ ମଧ୍ୟ ପଛରେ ଗାଳିଗୁଲଜ କରିବେ ସିନା, ଆଉ ଶାନ୍ତି କୁଆଡ଼େ ଉପୁଜିବ ନା? କ'ଣ ମୁଁ ଭୁଲ କହିଲି?
1: ଶୁଣିଲେ ଶୁଣିମା ହେଉ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର ଏକଶହତମ ଏକଶହ ଦଶତମ ଭାଗ।

ମୈତ୍ରେୟ କହିଲେ ଯେ ଅଙ୍ଗକ ବନଗମନ ପରେ ରାଜ୍ୟ ଅରାଜକ ହେବାରୁ ପାତ୍ରମନ୍ତ୍ରୀ ଓ ଋଷିମାନେ ବିଚାର କରି ବେଣଙ୍କୁ ସିଂହାସନରେ ବସାଇଲେ। ବେଣ ରାଜା ହେବାରୁ ପ୍ରଜାମାନେ ହାହାକାର କଲେ। ବେଣ ଋଷିମାନଙ୍କୁ କହିଲେ ଯେ ସେ ପରମ ବିଷ୍ଣୁ, ତେଣୁ ସମସ୍ତ ଦେବତାଙ୍କ ପୂଜା ଛାଡ଼ି ତାଙ୍କର ପୂଜା କରିବାକୁ ହେବ, ଯଜ୍ଞ ମଧ୍ୟ ବନ୍ଦ କରିବାକୁ ହେବ। ବେଣଙ୍କ ଆଦେଶ ସର୍ବତ୍ର ଘୋଷିତ ହେଲା। ଋଷିମାନେ ତାଙ୍କ ନିକଟକୁ ଆସି ବୁଝାଇଲେ, ମାତ୍ର ବେଣ କାହାରି କଥା ଶୁଣିଲେ ନାହିଁ।

ଶୁଣିଲେ ଶ୍ରୀମଦ୍ ଭାଗବତର 110ତମ ଭାଗ ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ ଶିଳ୍ପୀ ହେଲେ ନରେନ୍ଦ୍ର ଚଞ୍ଚଲ।

ଶୁଣିଲେ କେତୋଟି ହିନ୍ଦୀ ଭଜନ। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ପ୍ରଥମେ ଆଞ୍ଚଳିକ ସମ୍ବାଦ, ପରେ ପରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ଶେର୍ଲିଗୁଡ଼ାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଗତ ଦୁଇ ବର୍ଷରେ

0: দক্ষিণ পশ্চিম মৌসুমী বায়ু। গত দুই বর্ষে রাজ্য সরকারঙ্কা বিভিন্ন পদক্ষেপ যোগে বিকাশ ও সশক্তিকরণ ক্ষেত্রে দৃশ্যমান পরিবর্তন আসিছে বলে মুখ্যমন্ত্রী মোহন চরণ মাঝি কইছন্তি। ভুবনেশ্বর লোকসেবা ভবনে আজ রাজ্য বিজেপি সরকারঙ্কা দুই বর্ষ পূর্তি অবসরের এক সাংবাদিক সম্মিলনী শ্রী মাঝি কইছন্তি, বিকাশর সুফলরে সমস্তে ভাগিদার হওয়া হেউছি সরকারঙ্কা নীতি। গত দুই বর্ষে রাজ্য সরকার 121টি নূয়া যোজনা কার্যক্রম তথা পদক্ষেপ ঘোষণা করিছন্তি। এই ক্রমে 2027 মসিহা সুদ্ধা সবু গ্রামকু মৌলিক সুবিধা পৌঁছাইবা মিশন পাওয়ার গঠন করা যাইছে। সরকার গরিব মহিলা অন্নদাতা এবং যুববর্গঙ্ক প্রাথমিকতা ভিত্তিরে কার্য করুছন্তি। সুভদ্রা যোজনার গত দুই বর্ষ মধ্যে হিতাধিকারী মানকু 20,600 কোটি ঊর্ধ্ব টঙ্কার সহায়তা প্রদান করা যাইছে। রাজ্যের আজ 23,50,000 লক্ষপতি দিদি আর্থিক স্তরে সশক্ত হয়েছে। কৃষি ও কৃষকঙ্ক বিকাশ পাই 2025-26 খরিফ ঋতুরে 18,83,000 চাষীঙ্ক ঠারু 77,41,000 মেট্রিক টন ধান কিনা যাইছে। এতিসহ বিভিন্ন যোজনার কৃষকমানকু সশক্ত করা যাউছে। সেভাবে শিক্ষা ক্ষেত্রে মধ্যে পরিবর্তন অনাযাইছে। শিক্ষাকু প্রকৃত অর্থরে দেয়মুক্ত ও সার্বজনীন করিবা পাই কেজি রু পিজি পর্যন্ত শিক্ষাকু দেয়মুক্ত করিবাকু মুখ্যমন্ত্রী ঘোষণা করিছন্তি। ଏହାଦ୍ୱାରା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ ଉପକୃତ ହେବେ, ବିଶେଷକରି ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମ ସରକାର ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ଏହାର ୟୁନିଭର୍ସାଲ କରିବା ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିବା ପାଇଁ ମୁଁ ନିଶ୍ଚିତ ଭାବରେ ଆଜି ଘୋଷଣା କରୁଛି। ଏହାଦ୍ୱାରା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ ବିଶେଷ ଭାବେ ଆର୍ଥିକ ସ୍ତରରେ ପଛୁଆ ବର୍ଗ ଓ ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ଭାବରେ ଏଥିରେ ଉପକୃତ ହେବେ ଏବଂ ତାଙ୍କ ପରିବାରରେ ମଧ୍ୟ ଯେଉଁ
0: ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହାଫଳରେ ରାଜ୍ୟର 3,46,00,000 ହିତାଧିକାରୀ ଚିକିତ୍ସା ସୁବିଧା ପାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ବିଶେଷ ପଦକ୍ଷେପ ନିଆଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ 9,000 କିଲୋମିଟର ରାସ୍ତା, 57 ସେତୁ ଓ 4 ରେଳ ଓଭରବ୍ରିଜ୍ ପାଇଁ 17,000 କୋଟି ଟଙ୍କା ବିନିଯୋଗ କରାଯାଇଛି। ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ହାସଲ ପାଇଁ ଶିଳ୍ପାୟନକୁ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ନିବେଶ ସମ୍ମିଳନୀ ମାଧ୍ୟମରେ 2,00,000 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଏହାଦ୍ୱାରା ରାଜ୍ୟରେ 17,00,000 ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟକୁ ନକ୍ସଲମୁକ୍ତ ଘୋଷଣା କରାଯାଇଛି। ସେହିଭଳି ଦୋଷୀ ସାବ୍ୟସ୍ତ ହାର ମଧ୍ୟ ବୃଦ୍ଧି ପାଇଛି। ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ଉନ୍ନତି ସହ ସରକାର ରାଜ୍ୟର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ବିକାଶ ଏକ ନିରନ୍ତର ପ୍ରକ୍ରିୟା, ଏଥିରେ ସରକାର ଓ ଜନସାଧାରଣ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ଼କୁ ପ୍ରଦର୍ଶନୀ ପଡ଼ିଆରେ କେତୋଟି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ରହିଛି। ମୁଖ୍ୟମନ୍ତ୍ରୀ 124 କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ର କାନନ ରାସ୍ତାର ଉଦ୍ଘାଟନ ସହ 574 କୋଟି ଟଙ୍କାର ଜନାଶ୍ର ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନବାଡ଼ି କର୍ମୀ, ମହିଳା ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ବାଦର ଶୁଭାରମ୍ଭ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଆଜି କଳାହାଣ୍ଡି ଗସ୍ତରେ ଯାଇ ସିଲିଗୁଡ଼ାସ୍ଥିତ ମେଗା ନର୍ସରୀଠାରେ ଓଡ଼ିଶାର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ବନ୍ୟପ୍ରାଣୀ ଏବଂ ମାନବ ହାତୀ ସଂଘର୍ଷର ସ୍ଥାୟୀ ସମାଧାନ ଦିଗରେ ଏହି କେନ୍ଦ୍ର ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି। ହାତୀମାନଙ୍କର ଗତିବିଧିକୁ ଅନୁଧ୍ୟାନ କରିବା ପାଇଁ କର୍ଲାପାଟ ଅଭୟାରଣ୍ୟ ଅନ୍ତର୍ଗତ ସିମିଲପଦର ନିକଟରେ ଏକ ୱାଚ୍ ଟାୱାରକୁ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବଲାଙ୍ଗୀର ଜିଲ୍ଲା ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀ ଭାଲେରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିକାଶଧାରା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ପାରାଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏକ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକମାନଙ୍କର ବିଭିନ୍ନ ସମସ୍ୟା ଶୁଣିଛନ୍ତି। ଶିବିରରେ 25ରୁ ଅଧିକ ସାମୂହିକ ଓ ବ୍ୟକ୍ତିଗତ ସମସ୍ୟାର ଶୁଣାଣି ହୋଇଥିଲା। ସମସ୍ୟାଗୁଡ଼ିକ ମଧ୍ୟରେ ବିଦ୍ୟୁତ୍, ପାନୀୟ ଜଳ, ଭତ୍ତା, କ୍ରୀଡ଼ା

0: ଅନ୍ୟାନ୍ୟ ପ୍ରସଙ୍ଗ ସ୍ଥାନ ପାଇଥିଲା। ଆନ୍ତର୍ଜାତୀୟ ଯୋଗ ଦିବସ 2026କୁ ସୁଚାରୁରୂପେ ପାଳନ କରିବା ପାଇଁ କେନ୍ଦୁଝରଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ବଡ଼ବିଲ୍ ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବୈଠକରେ ଆଲୋଚନା ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ସ୍ୱର୍ଶ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳ ସ୍ୱର୍ଶ କରିଛି। ଆଗାମୀ ଦିନରେ ମୌସୁମୀ ସମ୍ପୂର୍ଣ୍ଣ ଓଡ଼ିଶାକୁ ପ୍ରବେଶ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆଜି ଆମେ ପ୍ରବେଶ କରିଛୁ ଓଡ଼ିଶାରେ, ମୋଷ୍ଟଲି ବହୁତ କମ୍ ପାର୍ଟ ଓଡ଼ିଶାର, ଯେମିତିକି ପାରାଦୀପ ହେଇକି ଲାଇନ୍ ଯାଉଛି, ବାଲେଶ୍ୱର ଜିଲ୍ଲାର ଗୋଟେ ଦୁଇଟା ପଏଣ୍ଟ, ତାପରେ ଭଦ୍ରକ ଜିଲ୍ଲାର ପୁରା କୋଷ୍ଟାଲ ଏରିଆ ଦେଇକି, ଆଉ ଆମର ବାଲେଶ୍ୱର ମୟୂରଭଞ୍ଜର ବି କିଛି ପାର୍ଟ ବହୁତ କମ୍ ପାର୍ଟରେ ଯାଇଛି, ଜଷ୍ଟ ଛୁଇଁଛି ଓଡ଼ିଶାକୁ। ମଧ୍ୟ ସିଚୁଏସନ କଣ୍ଡିସନ୍ସ ଫେଭରେବୁଲ ରହିଛି ଆଗାମୀ କିଛି ଦିନ ମଧ୍ୟରେ।
0: ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁଶ୍ରମ ବିରୁଦ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱରେ ଶିଶୁଶ୍ରମ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଶିଶୁଶ୍ରମକୁ ଲାଲକାର୍ଡ, ପିଲାମାନଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଖେଳ, ବୟସ୍କଙ୍କ ପାଇଁ ଉପଯୁକ୍ତ କାମ। ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ପାଇଁ ବିଶ୍ୱବ୍ୟାପୀ ସମର୍ଥକମାନଙ୍କୁ ଏକତ୍ରିତ କରିବା ହେଉଛି ଲାଲକାର୍ଡ ଅଭିଯାନ। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜଣେ ଶିଶୁକୁ ଶିଖିବା ପାଇଁ ଶିକ୍ଷା ଦେବା ଉଚିତ, ବାଧ୍ୟବାଧକତାରେ ଶିଶୁକୁ ରୋଜଗାର କରିବାକୁ ନୁହେଁ। ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହି ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ଖାରବଳନଗରସ୍ଥିତ ଶ୍ରମ ନିର୍ଦ୍ଦେଶାଳୟ ପରିସରରେ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ ହୋଇଛି। ଏହି ଅବସରରେ ପୋଷ୍ଟର ଉନ୍କୋଚନ ଓ ଶିଶୁ ଶ୍ରମ ନିରାକରଣ ରଥର ଶୁଭାରମ୍ଭ କରାଯାଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁକମ୍ ଶିଶୁଶ୍ରମ ବିରୋଧୀ ପୋଷ୍ଟର ଉନ୍କୋଚନ କରିଥିଲେ। ଏହି କାର୍ଯ୍ୟକ୍ରମ ଚଳିତ ମାସ 26 ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ଭଲପୁରଠାରେ 15 ଦିନ ବ୍ୟାପୀ ସଚେତନତା ଅଭିଯାନକୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଶୁଭାରମ୍ଭ କରିଛନ୍ତି। ବ୍ୟାଙ୍କିଂ କ୍ଷେତ୍ରରେ ଉପଲବ୍ଧ ସମସ୍ତ ସରକାରୀ ଯୋଜନା ଗ୍ରାମୀଣ ସ୍ତରରେ ବସବାସ କରୁଥିବା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ସମ୍ପର୍କରେ ଏକ ଆଲୋଚନାଚକ୍ର ପୁରୀ ମେରାଇନ୍ ଡ୍ରାଇଭ୍ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟ ସ୍ତରୀୟ ଆଲୋଚନାଚକ୍ରରେ ବ୍ୟାଙ୍କିଂ କ୍ଷେତ୍ରରେ ଜୀବନ ବୀମା, ପେନ୍ସନ୍ ତଥା ସରକାରଙ୍କ ନୂତନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ସାଧାରଣ ଲୋକଙ୍କ ପାଇଁ କ୍ଷୁଦ୍ର ଋଣ ପ୍ରଦାନ, ଧନ୍ଦାମୂଳକ ଶିକ୍ଷା, ଡିଜିଟାଲ ସାକ୍ଷରତାକୁ ନେଇ ବିଚାର ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସମେତ ନାବାର୍ଡ, ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗତ 2 ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି, କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ସିର୍ଲିଗୁଡ଼ାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ଶିଶୁ ଶ୍ରମ ଦୂରେଇବା, ବଞ୍ଚାଇବା ଦେଶର ଭବିଷ୍ୟତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନରେ ମୁଁ ସରିତା ସାହୁ। ମଣିଷ ଜୀବନରେ ସବୁଠାରୁ ସୁନ୍ଦର ଓ ନିଷ୍ପାପ ସମୟ ହେଉଛି ପିଲାଦିନ। ହସ, ଖେଳ, ନିଷ୍ପାପ ସ୍ୱପ୍ନ ଆଉ ଜ୍ଞାନର ଆହରଣ ମାଧ୍ୟମରେ ଏକ ଶିଶୁ ଭବିଷ୍ୟତର ମଣିଷ ପାଇଁ ପ୍ରସ୍ତୁତ ହୋଇଥାଏ।

0: କିନ୍ତୁ ସମଗ୍ର ବିଶ୍ୱରେ ଏବେ ମଧ୍ୟ କୋଟି କୋଟି ଶିଶୁ ନିଜର ଜୀବିକା ଓ ଜୀବନ ରକ୍ଷା ପାଇଁ ନିରନ୍ତର ସଂଗ୍ରାମ କରୁଛନ୍ତି। ଶୈଶବର ସୁନ୍ଦର ଅନୁଭୂତିରୁ ସେମାନେ ବଞ୍ଚିତ। ହାତରେ ଖେଳନା ଓ ପାଠପଢ଼ା ସାମଗ୍ରୀ ବଦଳରେ ରହୁଛି କାରଖାନାର ଭାରି ହାତୁଡ଼ି, କୋଇଲା ଖଣିର ଯନ୍ତ୍ରପାତି କିମ୍ବା ଖାଇବା ଦୋକାନର ଅଇଁଠା ବାସନ। ଯେଉଁ ବୟସରେ ସେମାନେ ବିଦ୍ୟାଳୟକୁ ଯିବା କଥା କିମ୍ବା ପିତାମାତାଙ୍କ ସ୍ନେହ ଆଦରରେ ଲାଳିତ ପାଳିତ ହେବା କଥା, ସେ ସମୟରେ ପିଲାମାନେ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ବର୍ତ୍ତମାନର ଆଧୁନିକ ଦୁନିଆରେ ଶିଶୁ ଶ୍ରମିକଙ୍କ ପରିସଂଖ୍ୟାନ ଅତ୍ୟନ୍ତ ଚିନ୍ତାଜନକ ରହିଛି। ଆନ୍ତର୍ଜାତିକ ରିପୋର୍ଟ ଅନୁଯାୟୀ ସମଗ୍ର ବିଶ୍ୱରେ ପ୍ରାୟ 16 କୋଟିରୁ ଅଧିକ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି, ଅର୍ଥାତ୍ ପ୍ରତି 10 ଜଣ ଶିଶୁଙ୍କ ମଧ୍ୟରେ ଜଣେ ଶ୍ରମ ଜୀବନର ଶିକାର ହେଉଛନ୍ତି। ସେଥିମଧ୍ୟରୁ ପ୍ରାୟ 7 କୋଟି 90 ଲକ୍ଷ ଶିଶୁଙ୍କର କାର୍ଯ୍ୟସ୍ଥଳୀରେ ରହିଛି ପ୍ରତି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ। ଅନ୍ୟ ପ୍ରକାରେ ଦେଖିବାକୁ ଗଲେ ବିଶ୍ୱରେ ଶିଶୁ ଶ୍ରମିକଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇ ଚାଲିଛି। ଏହି ପରିସ୍ଥିତି କେବଳ ବର୍ତ୍ତମାନ ପାଇଁ ନୁହେଁ, ଭବିଷ୍ୟତ ପାଇଁ ମଧ୍ୟ ବଡ଼ ଆହ୍ୱାନ ସୃଷ୍ଟି କରିବାକୁ ଯାଉଛି। ଏଭଳି ସାମାଜିକ ବ୍ୟାଧି ବିରୋଧରେ ସ୍ୱର ଉତ୍ତୋଳନ କରିବା ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। 2002 ମସିହାରେ ଆନ୍ତର୍ଜାତିକ ଶ୍ରମ ସଂଗଠନ ପ୍ରଥମ କରି ଏହି ଦିବସ ପାଳନ କରିଥିଲା। ଶିଶୁ ଶ୍ରମର ଭୟାବହତା ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ଏବଂ ଏଭଳି କୁପ୍ରଥାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1998 ମସିହାରେ ଜେନେଭା ସମ୍ମେଳନରେ ଶିଶୁଙ୍କ ଅଧିକାର ଉପରେ ଏକ ସନ୍ଦର୍ଭ ପ୍ରସ୍ତୁତ ହୋଇଥିଲା। ସେଥିରେ ଶିଶୁଙ୍କର 54ଟି ଅଧିକାର ଉପରେ ଲେଖା ପ୍ରସ୍ତୁତ ହୋଇ ସେହି ଅନୁସାରେ ସଂଶୋଧିତ ଆଇନ ପ୍ରଣୟନ କରିବାକୁ ସମ୍ମେଳନରେ ଉପସ୍ଥିତ ରାଷ୍ଟ୍ରଗୁଡ଼ିକୁ ଅନୁରୋଧ କରାଯାଇଥିଲା। ଏହି ପ୍ରସ୍ତାବ ଆଧାରରେ ଇତିମଧ୍ୟରେ 196ରୁ ଅଧିକ ଦେଶ ସଂଶୋଧିତ ଆଇନ ପ୍ରଣୟନ କରିସାରିଛନ୍ତି। ଶିଶୁ ଶ୍ରମିକ ଭଳି କୁପ୍ରଥାର କେତେକ ସାମାଜିକ ଓ ଅର୍ଥନୈତିକ କାରଣ ମଧ୍ୟ ରହିଛି। ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପିତାମାତାଙ୍କର ସମ୍ବଳର ଅଭାବ ଏହାର ଏକ ପ୍ରମୁଖ କାରଣ ହୋଇଥାଏ। ସେହିଭଳି ଅଶିକ୍ଷା ଏବଂ ସଚେତନତାର ଅଭାବ ପିଲାଙ୍କ ଶ୍ରମ କ୍ଷେତ୍ରକୁ ବାଟ କଢ଼ାଇ ନେଇଥାଏ। ପିତାମାତା ଶିକ୍ଷାର ମହତ୍ତ୍ୱ ବୁଝି ନ ପାରିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ବୟସ୍କଙ୍କ ଅପେକ୍ଷା ସ୍ୱଳ୍ପ ମଜୁରୀ ଦେଇ ପିଲାଙ୍କୁ ଅଧିକ ସମୟ କାର୍ଯ୍ୟରେ ନିୟୋଜିତ କରାଇବାର ଲାଭ ବ୍ୟବସାୟୀ ଗୋଷ୍ଠୀଙ୍କୁ ଶିଶୁ ଶ୍ରମିକ ନିୟୋଜିତ କରିବାରେ ପ୍ରୋତ୍ସାହିତ କରିଥାଏ। ପିଲାମାନେ ମଧ୍ୟ ସେମାନଙ୍କ ଉପରେ ହେଉଥିବା ଶୋଷଣର ପ୍ରତିବାଦ କରିପାରନ୍ତି ନାହିଁ। ଏପରିକି ପରିବାରର ମୁଖ୍ୟଙ୍କ ଅକାଳ ମୃତ୍ୟୁ ଯୋଗୁଁ ଅସହାୟ ହେଉ ପଡୁଥିବା ଶିଶୁମାନେ ବାଧ୍ୟ ହୋଇ ଏଭଳି ପଥ ଆପଣେଇଥାନ୍ତି। ତେଣୁ ପ୍ରକାରନ୍ତେ ଦେଖିବାକୁ ଗଲେ ଶିଶୁ ଶ୍ରମିକ କେବଳ ଗୋଟିଏ ଜୀବନ ନୁହେଁ, ବରଂ ସମାଜକୁ ନଷ୍ଟ କରିଦେଇଥାଏ। ସେମାନଙ୍କର ଶାରୀରିକ ଏବଂ ମାନସିକ ବିକାଶ ବାଧାପ୍ରାପ୍ତ ହେବା ସହ ଭବିଷ୍ୟତ ଜୀବନ ସମ୍ପୂର୍ଣ୍ଣ ଦାରିଦ୍ର୍ୟର କଷାଘାତ ତଳେ ବିତାଇବାକୁ ପଡ଼ିଥାଏ, ଫଳରେ ପରବର୍ତ୍ତୀ ପିଢ଼ି ମଧ୍ୟ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ। ଏହାଦ୍ୱାରା ବ୍ୟକ୍ତିଗତ, ପାରିବାରିକ, ଆଞ୍ଚଳିକ ତଥା ଦେଶ ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ, କାରଣ ଆଜିର ଶିଶୁ ହେଉଛି ଆସନ୍ତାକାଲିର ଭବିଷ୍ୟତ। ଶିଶୁ ଶ୍ରମିକ କ୍ଷେତ୍ରକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ଆଇନ ପ୍ରଣୟନ କରିଛନ୍ତି। ସମ୍ବିଧାନର ଧାରା 24 ଅନୁଯାୟୀ 14 ବର୍ଷରୁ କମ୍ ବୟସ୍କ ଶିଶୁଙ୍କୁ କୌଣସି ଖଣି, କାରଖାନା କିମ୍ବା ଅନ୍ୟାନ୍ୟ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ। ଶିଶୁ ଶ୍ରମ ନିଷେଧ ଓ ନିୟନ୍ତ୍ରଣ ସଂଶୋଧନ ଆଇନ 2016 ଅନୁଯାୟୀ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜନ କରାଗଲେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଶିଶୁ ଅଧିକାର ଆଇନ ଅଧୀନରେ ସରକାର 6ରୁ 14 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମାଧ୍ୟମରେ ପାଠପଢ଼ା ପ୍ରତି ପିଲାଙ୍କୁ ଆକର୍ଷିତ କରାଯାଉଛି। ପରିଶେଷରେ ଏତିକି କୁହାଯାଇପାରେ, ଶିଶୁ ଶ୍ରମିକ ପ୍ରଥା ହେଉଛି ସମାଜ ପାଇଁ ଏକ କଳଙ୍କ। ଏହି ପ୍ରଥାଠାରୁ ସେମାନଙ୍କୁ ସୁରକ୍ଷିତ ରଖିବା ଜରୁରୀ। ଶିଶୁ ଶ୍ରମ ଦୂରେଇବା ଏବଂ ଭବିଷ୍ୟତ ବଞ୍ଚାଇବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା।
1: ଶୁଣିଲେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ରକ୍ଷଷ୍ଟାର ଚଳଚ୍ଚିତ୍ରରୁ, ଶିଳ୍ପୀ ତପୁ ମିଶ୍ର, ରଚନା ଦିବ୍ୟଲୋଚନ ନାୟକ, ସଙ୍ଗୀତ ଏସ୍ ଚନ୍ଦ୍ରକାନ୍ତ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପାଗଳ କରିଛୁ ତୁ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ନିବେଦିତା। ଗୀତ ଶ୍ରୀକାନ୍ତ ଗୌତମ, ସଙ୍ଗୀତ ବିକାଶ ଦାସ।

ରାଜା ଝିଅ ସାଙ୍ଗରେ ହେଇଗଲା ଭାବ। ଏହି ଚଳଚ୍ଚିତ୍ରର ଗୀତରେ ଶିଳ୍ପୀ ନିବେଦିତା ଏବଂ ସୌରେନ୍, ଶ୍ରୀକାନ୍ତ ଗୌତମଙ୍କ ଗୀତ, ସଙ୍ଗୀତ ପ୍ରେମାନନ୍ଦ।

ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ପରେ ରାତି 7:25 ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ଇନୋଭେଟ୍ ସମ୍ମିଳନୀକୁ ଆସନ୍ତା ରବିବାର ନିସ୍ଠାରେ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତି। ଅମରନାଥ ଯାତ୍ରୀଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ। ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ

0: ଆଜିଠାରୁ ଆରମ୍ଭ, ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଆସନ୍ତା ରବିବାର ଦିନ ଫ୍ରାନ୍ସର ନିସ୍ଠାରେ ମିଳିତ ଭାବେ ଭାରତ ଇନୋଭେଟ୍ ସମ୍ମିଳନୀକୁ ଉଦ୍ଘାଟନ କରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ସମ୍ମିଳନୀରେ ବିଶ୍ୱସ୍ତରରେ ଦେଖାଯାଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ଭାରତର ଆଗାମୀ ପିଢ଼ି ନବସୃଜନ, ବ୍ୟବସାୟିକ ସୁବିଧା ଏବଂ ଉଦ୍ଭାବନ ଉପରେ ପ୍ରଦର୍ଶନ କରାଯିବ। ଏଥିଲାଗି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପରୀକ୍ଷା ମାଧ୍ୟମରେ 120 ଷ୍ଟାର୍ଟଅପ୍କୁ ଚୟନ କରାଯାଇଛି। ଏହି ଷ୍ଟାର୍ଟଅପ୍ଗୁଡ଼ିକ 20ରୁ ଉର୍ଦ୍ଧ୍ୱ ଭାରତର ସର୍ବୋଚ୍ଚ ପ୍ରତିଷ୍ଠିତ ପ୍ରତିଷ୍ଠାନ ସହିତ ଭାଗିଦାରୀରେ 13 ପ୍ରମୁଖ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛି।
1: भारत सरकार की शिक्षा विभाग ने प्रधानमंत्री जी की इस विजनरी सजेशंस को एक एक्शन में परिवर्तित किया है। एक बहुत क्रिटिकल स्क्रूटिनी के माध्यम से हजारों प्रपोजल के अंदर से 120 स्टार्टअप्स को सिलेक्ट किया गया है। 13 प्रायोरिटी सेक्टर में 120 स्टार्टअप्स को इकट्ठा किया गया है और उसमें लगभग 20 से ज्यादा भारत की प्रीमियर इंस्टीट्यूशंस की पार्टनरशिप रहा है।
0: ଏହି ଅବସରରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତ ଇନୋଭେଟ୍ସ ଲାଗି ରଣନୈତିକ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ ସୁତ୍ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଆକାଶବାଣୀ ସମ୍ଭାଦ ପ୍ରଭାଗକୁ ସୂଚନା ଦେଇ ଫ୍ରାନ୍ସରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ସଞ୍ଜୀବ ସିଙ୍ଗଲା କହିଛନ୍ତି ଏହି ସମ୍ମିଳନୀରେ ଭାରତର ସର୍ବୋତ୍ତମ ବୈଷୟିକ ଜ୍ଞାନକୌଶଳ ପ୍ରତିଭା ଦେଶ ବାହାରେ ପ୍ରଦର୍ଶନ କରିବାର ସୁଯୋଗ ରହିଛି। ଏହାକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ମୁଖ୍ୟତଃ ନିରନ୍ତର ବିକାଶ, ନୀଳ ଅର୍ଥନୀତି, ପରବର୍ତ୍ତୀ ପିଢ଼ି ବିନିର୍ମାଣ ଏବଂ ଯୋଗାଯୋଗ ଭଳି ପ୍ରାଥମିକ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦିଆଯାଇଛି। ଦେଶ ବାହାରେ ଏହା ହେଉଛି ସର୍ବବୃହତ୍ ଡିପ୍ଟେକ୍ କାର୍ଯ୍ୟକ୍ରମ ବୋଲି ଶ୍ରୀ ସିଙ୍ଗଲା ସୂଚନା ଦେଇଛନ୍ତି। ଅମରନାଥ ଯାତ୍ରୀମାନଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ବଜାୟ ରଖିବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଅମରନାଥ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି ଆସନ୍ତା ମାସ 3 ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରାରେ ଭାଗ ନେଉଥିବା ଶ୍ରଦ୍ଧାଳୁମାନେ ଯେଭଳି ସୁରୁଖୁରୁରେ ନିଜର ଯାତ୍ରା ସମ୍ପନ୍ନ କରିପାରିବେ ସେଥିଲାଗି ସରକାର ଯତ୍ନବାନ ଅଛନ୍ତି। ଅମରନାଥ ଯାତ୍ରୀଙ୍କ ଲାଗି କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ, ଜାମ୍ମୁ କାଶ୍ମୀର ପୁଲିସ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରିବା ସହିତ ଯାତ୍ରା ପଥରେ ବହୁସ୍ତରୀୟ ସୁରକ୍ଷା ବଳୟ ପ୍ରସ୍ତୁତ କରିବା ଲାଗି ଶ୍ରୀ ଶାହା ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ବ୍ୟତୀତ ସମ୍ପୂର୍ଣ୍ଣ ଯାତ୍ରା ମାର୍ଗ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଲାଗି ଡ୍ରୋନ୍, ସିସିଟିଭି କ୍ୟାମେରା ଏବଂ ଅତ୍ୟାଧୁନିକ ମନିଟରିଂ ବ୍ୟବସ୍ଥା ମୁତୟନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ ଜାମ୍ମୁ କାଶ୍ମୀର ପୁଲିସ୍ର ବରିଷ୍ଠ ଅଧିକାରୀମାନେ ଯାତ୍ରା ପଥରେ ଶ୍ରଦ୍ଧାଳୁମାନଙ୍କ ଲାଗି ଉପଲବ୍ଧ ବିଭିନ୍ନ ସୁବିଧାର ନିରନ୍ତର ତଦାରଖ କରିବା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ 28 ତାରିଖରେ ଶେଷ ହେବାକୁ ଥିବା ଏହି ଯାତ୍ରା ଲାଗି ପଞ୍ଜୀକରଣ, ସ୍ୱାସ୍ଥ୍ୟସେବା, ବିପର୍ଯ୍ୟୟ ପ୍ରଶମନ ସମେତ ଅନ୍ୟାନ୍ୟ ପ୍ରାଥମିକ ସୁବିଧା ସୁନିଶ୍ଚିତ କରିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଏହାଛଡ଼ା କ୍ୟୁଆର୍ କୋଡ୍ ଭିତ୍ତିକ ପରିଚୟପତ୍ର ମଧ୍ୟ ଶ୍ରଦ୍ଧାଳୁମାନଙ୍କୁ ଜାରି କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ବୈଠକରେ ସେନାଧ୍ୟକ୍ଷ ଉପେନ୍ଦ୍ର ଦ୍ୱିବେଦୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ସିଆର୍ପିଏଫ୍, ବିଏସ୍ଏଫ୍, ସିଆଇଏସ୍ଏଫ୍, ଆଇଟିବିପି ଏବଂ ଏସ୍ଏସ୍ବିର ମହାନିର୍ଦ୍ଦେଶକମାନେ ଅଂଶଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯାଇ ଆଜି ଡେରାଡୁନ୍ରେ ପହଞ୍ଚିଛନ୍ତି। ସେଠାରେ ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି। ରାଷ୍ଟ୍ରପତି ଆଜି ଡେରାଡୁନ୍ସ୍ଥିତ ରାଷ୍ଟ୍ରପତି ନିକେତନ ପରିଦର୍ଶନ କରିବା ସହିତ 132 ଏକରରୁ ଉର୍ଦ୍ଧ୍ୱ ପରିମିତ ଅଞ୍ଚଳରେ ବିକଶିତ ହେଉଥିବା ରାଷ୍ଟ୍ରପତି ଉଦ୍ୟାନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ସେ ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀର ପାସିଂ ଆଉଟ୍ ପ୍ୟାରେଡ୍ରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ ବୋଲି ଜଣାପଡ଼ିଛି। ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ କେବଳ ଏକ ଆଞ୍ଚଳିକ ମଞ୍ଚ ନୁହେଁ, ବରଂ ୟୁରେସିଆରେ ଭାରତର ଐତିହାସିକ ଏବଂ ସଭ୍ୟତାଗତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗୀକରଣ ବ୍ୟବସ୍ଥା ବୋଲି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି। ତାଜିକିସ୍ତାନଠାରେ ଅନୁଷ୍ଠିତ ଏସ୍ସିଓ ଆନ୍ତର୍ଜାତିକ ସମ୍ମିଳନୀରେ ନିଜର ବକ୍ତବ୍ୟ ରଖି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା, ସଂଯୋଗୀକରଣ ଏବଂ

0: ସୁଯୋଗ ସମ୍ପର୍କିତ ଦୃଷ୍ଟିକୋଣ ଅନୁଯାୟୀ ଭାରତ ଏହି ମଞ୍ଚର ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗ ଜାରି ରଖିଛି। ୟୁରେସିଆରେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ସଶକ୍ତ ଆଞ୍ଚଳିକ ସଂଯୋଗୀକରଣ ଏବଂ ବୃହତ୍ ଅର୍ଥବ୍ୟବସ୍ଥାର ବିକାଶ କରିବା ଦିଗରେ କେନ୍ଦ୍ରୀୟ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଡକ୍ଟର ସିଂ କହିଛନ୍ତି। ଆସନ୍ତା ମାସ 17-19 ତାରିଖ ପର୍ଯ୍ୟନ୍ତ ଏସୀୟ ସଭ୍ୟତାଗତ ଫୋରମ କୋଲକାତାଠାରେ ଅନୁଷ୍ଠିତ ହେବ ବୋଲି ଡକ୍ଟର ସିଂ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଫୋରମକୁ ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ନୂଆଦିଲ୍ଲୀସ୍ଥିତ ସୀମା ସୁରକ୍ଷା ବଳର ମୁଖ୍ୟାଳୟରେ ଅନୁଷ୍ଠିତ ଭାରତ ବାଂଲାଦେଶ 57ତମ ମହାନିର୍ଦ୍ଦେଶକ ସ୍ତରୀୟ ସୀମା ସମନ୍ୱୟ ସମ୍ମିଳନୀରେ ଏହି ମତ ପ୍ରକାଶ ପାଇଛି। ଏହି ବୈଠକରେ ଆପୋଷ ସ୍ୱାର୍ଥ ଜଡ଼ିତ ସୀମା ସୁରକ୍ଷା ଓ ସୀମା ପରିଚାଳନା ସମେତ ଏହାର ସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଛି। ଏହାଛଡ଼ା ସମନ୍ୱିତ ପ୍ୟାଟ୍ରୋଲିଂ ବ୍ୟବସ୍ଥା, ରିଅଲ୍ ଟାଇମ୍ ତଥ୍ୟ ଆଦାନ ପ୍ରଦାନ, ସୀମାପାର ଅପରାଧିକ ନେଟୱାର୍କ ବିରୁଦ୍ଧରେ ମିଳିତ ପ୍ରଚେଷ୍ଟାକୁ ଅଧିକ ସୁଦୃଢ଼ କରିବା ଆଦି ଉପରେ ଉଭୟ ପକ୍ଷ ନିଜର ସମ୍ମତି ପ୍ରଦାନ କରିଛନ୍ତି। ବୈଠକ ପରେ ମିଳିତ ବିବୃତ୍ତିରେ ଉଭୟ ଦେଶ ସୀମା ପରିଚାଳନା ଓ ସୁରକ୍ଷା କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ରାଜି ହୋଇଛନ୍ତି। ଭାରତ ପକ୍ଷରୁ ପ୍ରତିନିଧି ଦଳର ନେତୃତ୍ୱ ବିଏସ୍ଏଫ୍ର ମହାନିର୍ଦ୍ଦେଶକ ପ୍ରବୀଣ କୁମାର ନେଇଥିବା ବେଳେ ମେଜର ଜେନେରାଲ ମହମ୍ମଦ ଆଶ୍ରାଫୁଜାମନ ସିଦ୍ଦିକିଙ୍କ ନେତୃତ୍ୱରେ ବାଂଲାଦେଶ ଏହି ବୈଠକରେ ଅଂଶଗ୍ରହଣ କରିଥିଲା। ପରବର୍ତ୍ତୀ ମହାନିର୍ଦ୍ଦେଶକ ସ୍ତରୀୟ ସମ୍ମିଳନୀ ଢାକାଠାରେ ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଖେଳ ଖବର। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ ଆଜି ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 11:30 ଆରମ୍ଭ ହେବ। ପ୍ରାୟ ଏକ ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଇଂଲଣ୍ଡ ଓ ୱେଲ୍ସରେ ଆୟୋଜିତ ହୋଇଛି। ତେବେ ଫାଇନାଲ୍ ମ୍ୟାଚ୍ ଆସନ୍ତା ମାସ 5 ଦିନ ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆସନ୍ତା ରବିବାର ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିବ। ଟୁର୍ଣ୍ଣାମେଣ୍ଟରେ 12 ଦଳ ଭାଗ ନେଉଥିବା ବେଳେ 7 ସ୍ଥାନରେ ମୋଟ 33 ମ୍ୟାଚ୍ ଅନୁଷ୍ଠିତ ହେବ। ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମ୍ସନ୍ ଆଜି ଆନ୍ତର୍ଜାତିକ କ୍ରିକେଟ୍ରୁ ଅବ୍ୟାହତି ନେଇଛନ୍ତି। ଗତବର୍ଷ ସେ ଟି20 ଆନ୍ତର୍ଜାତିକ କ୍ରିକେଟ୍ରୁ ଅବ୍ୟାହତି ନେଇସାରିଛନ୍ତି। ପ୍ରାୟ 15 ଧରି ୱିଲିୟମ୍ସନ୍ କ୍ରିକେଟ୍ର ବିଭିନ୍ନ ଫର୍ମାଟ୍ରେ ସଫଳତାର ସହ ଖେଳି 19,346 ରନ୍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ କେବଳ ଟେଷ୍ଟ କ୍ରିକେଟ୍ରେ ସେ 33 ଶତକ ସହିତ 9,500 ଉର୍ଦ୍ଧ୍ୱ ରନ୍ କରିଛନ୍ତି। ତାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ 2019 ବିଶ୍ୱକପ୍ ଫାଇନାଲ୍ରେ ପ୍ରବେଶ କରିଥିବା ବେଳେ 2021 ଟି20 ବିଶ୍ୱକପ୍ ଫାଇନାଲ୍ରେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲା। ଏହାଛଡ଼ା 2021 ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍ର ପ୍ରଥମ ସଂସ୍କରଣରେ ନ୍ୟୁଜିଲାଣ୍ଡ ତାଙ୍କ ନେତୃତ୍ୱରେ ଟାଇଟଲ୍ ହାସଲ କରିଥିଲା। ସିଡ୍ନୀଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା ବର୍ଗ ସେମିଫାଇନାଲ୍ରେ ଭାରତର ପିଭି ସିନ୍ଧୁ ପ୍ରବେଶ କରିଛନ୍ତି। ସେ ଆଜି ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍ରେ ଚାଇନିଜ୍ ତାଇପେଇର ଚେନ୍ ସୁ ୟୁଙ୍କୁ 21-6, 21-9 ପରାସ୍ତ କରିଛନ୍ତି। ସେମିଫାଇନାଲ୍ରେ ସିନ୍ଧୁ ଜାପାନର ଆକେନେ ୟାମାଗୁଚିଙ୍କୁ ଭେଟିବେ। ଆଜି ଅନୁଷ୍ଠିତ ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ୟାମାଗୁଚି ଭାରତର ତାନ୍ଭି ଶର୍ମାଙ୍କୁ 21-14, 21-14 ପରାସ୍ତ କରିଛନ୍ତି। ଭାରତ ଇନୋଭେଟ୍ ସମ୍ମିଳନୀକୁ ଆସନ୍ତା ରବିବାର ନିସ୍ଠାରେ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତି। ଅମରନାଥ ଯାତ୍ରୀଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ। ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ, ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ନୟାଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ

0: ସ୍ପିଲୱେ ଓ ଜଳ ନିଷ୍କାସନ ଗେଟ୍ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଓଡ଼ିଶାର ଏକାଦଶ ପ୍ରମୁଖ ଜଳସେଚନ ପ୍ରକଳ୍ପ ଭାବେ ପରିଗଣିତ ଏହି ପ୍ରକଳ୍ପ ପାଇଁ 194,07,00,000 ଟେଣ୍ଡର ମଞ୍ଜୁର ହୋଇଛି। ମଞ୍ଜରିଗାଁ ନିକଟରେ 552 ମିଟର ଲମ୍ବର ମାଟିବନ୍ଧ ଏବଂ ପାମ୍ପରଡ଼ାଠାରେ 9 ଗେଟ୍ ବିଶିଷ୍ଟ ଅତ୍ୟାଧୁନିକ ସ୍ପିଲୱେ ନିର୍ମାଣ ହେବ। 30 ମାସ ମଧ୍ୟରେ କାମ ଶେଷ କରିବାର ଲକ୍ଷ୍ୟ ରହିଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଚାଷୀଙ୍କ ଆୟ ବୃଦ୍ଧି ସହ ସାମାଜିକ ଓ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି।
1: ଆସନ୍ତା ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଶୁଭ ଦିଆଯିବ। 3,000 କୋଟି ଟଙ୍କାର ପ୍ରୋଜେକ୍ଟ ବୃତଙ୍ଗ, ଯୋଉଟା କେବଳ ଦଶପଲା ନୁହେଁ, ଓଡ଼ଗାଁ, ନୟାଗଡ଼, ଖଣ୍ଡପଡ଼ା, ବାହାପୁର ଏବଂ ଦଶପଲା ବ୍ଲକ, ଏଇଭଳି ଭାବରେ ପାଖାପାଖି 10,000 ହେକ୍ଟରରୁ ଅଧିକା ଜାଗା ସେଟା ଜଳସେଚିତ ହେବ। ପ୍ରାୟ ଅଧାରୁ ଅଧିକା ଅଞ୍ଚଳ ଏ ନୟାଗଡ଼ ଜିଲ୍ଲାର ଯେଉଁଥିରେ କୃଷକମାନଙ୍କର ଯେଉଁ ଜମିକି ପାଣି, ସେ ସମସ୍ୟାର ସମାଧାନ ହୋଇପାରିବ।
0: ଏ ସମ୍ପର୍କରେ ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି।
2: ଜଳସେଚନ ପ୍ରୋଜେକ୍ଟର ଆମର ଲ୍ୟାଣ୍ଡ ଆକ୍ୱିଜିସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତାର 41 କୋଟି ଗ୍ରାମ ଯୋଉଟା ଆସିବ ଏଇ ପ୍ରୋଜେକ୍ଟ ଅଣ୍ଡରରେ, ସେଗୁଡ଼ାକର ଗ୍ରାମସଭା ବି ଆମେ ଶୀଘ୍ର 2 ମାସ ଭିତରେ ତାକୁ ସାରିଦେଇଛୁ। ଆଉ ଥଇଥାନ ଯୋଉ ପ୍ରୋଜେକ୍ଟ ତାର ଯୋଉ ଯାଇଛି ତାକୁ ସବମିଟ୍ କରାଯାଇଛି RDC ଅଫିସରେ, ଏବଂ ଲ୍ୟାଣ୍ଡ ଆକ୍ୱିଜିସନ ପ୍ରୋସେସ ଷ୍ଟାର୍ଟ ହେବା ପାଇଁକି ଲ୍ୟାଣ୍ଡ ଭେରିଫିକେସନ ସବୁ ଚାଲିଛି। ତାର ଯାହା ବେସ୍ ୱାର୍କ ସବୁ ଆରମ୍ଭ ହୋଇଯାଇଛି ଏବଂ ସଫଳତାର ସହ ଚାଲିଛି।
0: ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଅପରାଧ, ପୋକ୍ସୋ ମାମଲା, ନିଖୋଜ ଶିଶୁଙ୍କ ସନ୍ଧାନ ଏବଂ ଚାର୍ଜସିଟ୍ ଦାଖଲ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଚୋରି, ଡକାୟତି, ସାଇବର ଅପରାଧ ଓ ମାଦକଦ୍ରବ୍ୟ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ପୋଲିସ ଜନତା ସମ୍ପର୍କ ସୁଦୃଢ଼ କରିବାକୁ ଏସ୍ପି ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି।
3: ଇମ୍ପୋର୍ଟାଣ୍ଟ ଜିନିଷଟା ଥିଲା, ଯୋଉଟାକି ଆଗରୁ ମଧ୍ୟ ଆମର ପୋଲିସରେ ଇମ୍ପ୍ଲିମେଣ୍ଟ ହେଉଥିଲା, ସେଟାକୁ କୁହାଯାଏ ବିଟ୍ ପେଟ୍ରୋଲିଂ। ତ ବିଟ୍ ପେଟ୍ରୋଲିଂରେ ଇଚ୍ କନଷ୍ଟେବଲ କି ଇଚ୍ ଆମର ହୋମଗାର୍ଡ ଯାହା ବି ଅଛନ୍ତି, ଷ୍ଟାଫ୍ ଅଛନ୍ତି ଗ୍ରାଉଣ୍ଡରେ, ଆମର ଟାଇମ୍ ଆଣ୍ଡ ଏଗେନ୍ ଯାଇକି ଲୋକାଲ ସେଠିକାର ଡିସ୍ପ୍ୟୁଟ୍, ସେଠିକାର ପ୍ରୋବ୍ଲେମ୍ସ, କିଏ କିଏ ସେଠି ଭିଜିଟ୍ କରୁଛନ୍ତି, କି କି ବାହାର ଲୋକ ଆସୁଛନ୍ତି, ତ ସେ ଉପରେ ଖବର ନେବାର ଇମ୍ପୋର୍ଟାନ୍ସଟା ରହିଆସିଛି। କିନ୍ତୁ ଯଦି ବି ସେଇ ଜିନିଷଟା ଗ୍ରାଉଣ୍ଡରେ ଇଫେକ୍ଟିଭଲି ଇମ୍ପ୍ଲିମେଣ୍ଟ ହେଉନି, ତାକୁ ମଧ୍ୟ ଆମେ ଧ୍ୟାନ ଦେଇକି ଚେଷ୍ଟା କରିବୁ ଯେ ସେ ପାର୍ଟ ଆସିଲେ ନିଶ୍ଚିତ ରୂପରେ କିଛି ନା କିଛି ଏକ୍ସଟ୍ରା ଆମକୁ ଖବର ଏବଂ ଇଣ୍ଟେଲିଜେନ୍ସ ମିଳିବ, ତା ଉପରେ ମଧ୍ୟ ସଠିକ୍ ଆକ୍ସନ୍ ନିଆଯିବ।
0: ଭାରତର ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଅବସରରେ ନୟାଗଡ଼ରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ମେ ମାସ 30 ତାରିଖରୁ ଜୁନ୍ 28 ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରୁଛନ୍ତି। ସଠିକ୍ ତଥ୍ୟ ପ୍ରଦାନ କରି ଏହି ପ୍ରକ୍ରିୟାରେ ସହଯୋଗ କରିବାକୁ ଜିଲ୍ଲାପାଳ ଆହ୍ୱାନ ଜଣାଇଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ୍ ପାଇଥିବା 52 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ଅନ୍ୟାନ୍ୟ ଅତିଥି ଯୋଗ ଦେଇ ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ସିଧାମୂଳା ନେଚର କ୍ୟାମ୍ପରେ ଆୟୋଜିତ 2 ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଯାପିତ ହୋଇଛି। ଏଥିରେ ବିଜେପି ରାଜ୍ୟ ସଭାପତି ଓ ରାଜ୍ୟସଭା ସାଂସଦ ମନମୋହନ ସାମଲ ଯୋଗଦେଇ ଦଳୀୟ ବିଚାରଧାରା, ସାଂଗଠନିକ ସୁଦୃଢ଼ତା ଏବଂ ଜନସେବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ କଣ୍ଟିଲସ୍ଥିତ ଶ୍ରୀ ନୀଳମାଧବ ମନ୍ଦିରରେ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନୟାଗଡ଼ ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳଙ୍କ ସମେତ ଶତାଧିକ କର୍ମୀ ଏଥିରେ ଯୋଗ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
4: ଶୁଣିଲେ ଜିଲ୍ଲା ହାଲଚାଲ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର।
5: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
6: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
5: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
6: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
5: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
6: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି

0: ଥାନ୍ତି ନାହିଁ। ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି। ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
0: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ଅଭିଷିକ୍ତା ରଥ ଏବଂ ମୋନାଲିସା ପଣ୍ଡା।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ହେଟି ଆଜି ମିଶା ମୁଇଁ ଏକା ଆଗ ଆଇଲା ଭଳିଆ ହେଲା ଏଇ ବୈଠକ ଘରକୁ।
2: ଆଇଲି ହେଡ଼ି, କେତେବେଳେ ଆଇଲ?
1: ମୁଇଁ ପଳାଇ ଆଉଛି ହଁ, ବେଳାବେଗି ଏକା।
2: ନାଇଁ କ'ଣ ବୋଲେ, ମୋତେ ଆଜି ଟିକେ ଭଲ ଲାଗୁନି ଏକା। ଦେଖୁଛ ଖରା ଯେମିତି ହଉଥିଲା, ତାପରେ ହଠାତ୍ରେ ଟିକେ ଟିକେ ବର୍ଷା ପକେଇ ଦଉଛି, ସେଟା ପାଇଁ ପରା ଦେହଟା ଟିକେ ବିଗିଡ଼ିକା ଯାଇଛି। ଦେଖା ଦେଖି ଟିକେ କଲି, ଆହୁରି ଆଇଲି ଔଷଧ ପତ୍ର ଟିକେ ଧରିକି, ଟିକେ ଲେଟ୍ ହେଇଗଲା ଆଉ।
1: ହଉ ଭଲ କଲ, ଔଷଧ ପତ୍ର ଆଣିଦେଲ ବୋଲେ ଆଉ ଚିନ୍ତା ନାହିଁ, ଖାଇକିନା ଟିକେ ଜାଗ୍ରତ ହେଇଗଲେ ଦେହଟା ସୁସ୍ଥ ହେଇଯିବ।
2: ସତ କଥା ହେଲେ କଥା ହବା ଯେ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଟିକେ କାର୍ଯ୍ୟକ୍ରମକୁ ସ୍ୱାଗତ କରିଦବା। ଆଜିର ଆମର କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଭଉଣୀ, ଆମର SHG ମା ଭଉଣୀମାନଙ୍କୁ ଆମର ତରଫରୁ
1: ଜୁହାର।
2: ହେଲେ କି ହେଲା ବୋଇଲେ, ଆଜି ମୋତେ ଗୋଟେ ଜିନିଷ ଦେଖିଲି, ବେଶୀ ଦୁଃଖ ଏକା ଲାଗିଲା। ହଉ
1: କି ସ ଦେଖିଦେଲ ଏମିତି
2: କିସ ବୋଇଲେ, ଦେଖ ଆଜିକାଲି ତ ଫାଷ୍ଟ ତ ଇଟା ଯେ ଗଛ ଫଛ ସବୁ କାଟିକିନା ଯୋଉଠି ଦେଖ ଘର ଆଗା ଟେକିବେ, ହେଲେ ସେ ଘର ଯୋଉ ଟେକୁଛନ୍ତି ସାନ ସାନ ପିଲାମାନଙ୍କୁ ମିଶା କାମରେ ଲଗେଇ ଦେଇଥାଉଛନ୍ତି ବୋଲଛ, ହେଲେ ସେଟା ଦେଖିକି ବେଶୀ କଷ୍ଟ ଲାଗିଲା। ଖରାକୁ ଆହୁରି ତାଙ୍କର ବୟସକୁ, ତାଙ୍କମାନେ ସେ କାମ କରିପାରିବେ କି? ଏତେ ସାନ ସାନ ପିଲାମାନେ ବୋଲଛ ସେ କାମରେ ଅଛନ୍ତି।
1: ଆହୁରି ନହେଲେ ଇ ପଇସା ପତ୍ର ଅଭାବ, ଇ ପେଟର ଭୁକ ନ ସହି ପାରିକି ପିଲାମାନେ କାମକୁ ପଳଉଛନ୍ତି ସିନା, ଏଇଟା କରିବା କଥା ଏକା ନାଇଁ
2: ଠିକ? ତ
1: ସେଟା ଲାଗି ତ ଆମେ ସବୁ ବର୍ଷ ବିଶ୍ୱ ଶିଶୁ ଶ୍ରମ ବିରୋଧୀ ଦିବସ ବା ୱାର୍ଲଡ ଡେ ଏଗେନ୍ଷ୍ଟ ଚାଇଲ୍ଡ ଲେବର ବୋଲିକିନା ଏଇ ଦିବସଟା ପାଳନ କରୁଛୁ।
2: ଓହୋ,
1: ହେଲେ ଇ ଦିନ ନେଇକି ଆମେ ସବୁ ବର୍ଷ ଜୁନ 12 ତାରିଖରେ ପାଳନ କରୁଛୁ। ଇ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଶିଶୁ ଶ୍ରମ ବିରୋଧରେ ସଚେତନତା ସୃଷ୍ଟି କରିବା, ଆହୁରି ସମସ୍ତ ଶିଶୁଙ୍କୁ ଶିକ୍ଷା, ସୁରକ୍ଷା ଓ ସୁସ୍ଥ ଶୈଶବର ଅଧିକାର ପ୍ରଦାନ କରିବା।
2: ନାଇଁ ସତ କଥା ତ,
1: ହେଲେ ଆମର ଶିଶୁମାନେ ତ ହେଉଛନ୍ତି ଦେଶର ଭବିଷ୍ୟତ, ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ପରିବର୍ତ୍ତେ ଶିକ୍ଷା ଓ ଉନ୍ନତିର ସୁଯୋଗ ଦେବା ଆବଶ୍ୟକ। ଆହୁରି ଦାରିଦ୍ର୍ୟ, ଅଶିକ୍ଷା ଏବଂ ସାମାଜିକ ସମସ୍ୟା ହେତୁ ଅନେକ ଶିଶୁ ମିଶା ଏହି ଶ୍ରମରେ ନିୟୋଜିତ ହେଉଛନ୍ତି। ଇଟା ସେମାନଙ୍କର ଶାରୀରିକ, ମାନସିକ ଆହୁରି ସାମାଜିକ ବିକାଶକୁ ମିଶା ବାଧା ପହଞ୍ଚାଉଛି। ଶିଶୁ ଶ୍ରମ ନିରାକରଣ ପାଇଁ ସରକାର, ସମାଜ ଓ ପ୍ରତ୍ୟେକ ନାଗରିକଙ୍କର ସହଯୋଗ ଆବଶ୍ୟକ। ତେବେ ଚାଲନ୍ତୁ ଆମେ ସମସ୍ତେ ମିଶି ଶିଶୁ ଶ୍ରମକୁ ବନ୍ଦ କରି ଶିଶୁମାନଙ୍କ ପାଇଁ ଗୋଟେ ସୁନ୍ଦର ଆଉ ନିରାପଦ ଭବିଷ୍ୟତ ଗଢ଼ିବା। ହେଲେ ଜାଣିଛ ନା, ସବୁ ବର୍ଷ ଗୋଟେ ସ୍ଲୋଗାନ ଥାଉଛି, ଏ ବର୍ଷର ସ୍ଲୋଗାନ ହେଉଛି ଶିଶୁଙ୍କ ହାତରେ ପୁସ୍ତକ ରହୁ, ଶ୍ରମର ଭାର ନୁହେଁ।
2: ବଢିଆ କଥା କହିଲ, ସତ କଥା, ବହି ଗୋଟେ ପାଠ ଗୋଟେ ଏମିତି ଜିନିଷ, ପାଠ ପଢିଲେ

0: ପକ୍ଷରୁ ଶିଖିବା ସହିତ ଆମେ କହିଲା ଭଳିଆ ଆସନ୍ତାକାଲିର ନାଗରିକ ହୋଇକିନା ମିଶା ଆମେ ବାହାରି ପାରିବା। କହିଲା ଭଳିଆ ଏଇ କାମ ସବୁ ଛାଡ଼ିକିନା ପାଠ ଟିକେ ପଢ଼ିଲେ ସାନ ସାନ ପିଲା ଯାକ ତାଙ୍କର ପାଇଁ ବି ଭଲ ଆଉ ଆମର ଦେଶ ପାଇଁ ମଧ୍ୟ ଦେଶ ମଧ୍ୟ ଆଗେଇବ।
1: ଆହୁରି ନହେଲେ ଆଜିକାଲି ତ କେତେ ସୁବିଧା ହେଲାଣି ସ୍କୁଲ ମନରେ, ଏଇ ସରକାରୀ ସ୍କୁଲରେ ଏକା ପାଠ ପଢିବା ପାଇଁ ରହିବା ପାଇଁ ମିଶା ସୁବିଧା ହେଲାଣି, ସେଟା ମିଶା ପୁରା ଫ୍ରି ଏକା ହେଲା। ତାଙ୍କୁ ପଢିବା ପାଇଁ ଖାତା ମିଶା ଆଜିକାଲି ସ୍କୁଲରେ ଦଉଛନ୍ତି, ଖାଇବାକୁ ଦଉଛନ୍ତି, ଆହୁରି ତ ପିଲାମାନଙ୍କୁ ପ୍ରୋଟିନ୍ ମିଳୁ ବୋଲିକିନା ସ୍କୁଲରେ ଆଗରେ ମିଳୁନଥିଲା ନା, ଏବେ ଯେ ମାଣ୍ଡିଆର ଲଡୁ ଦିଆହଉଛି, ମାଣ୍ଡିଆରେ ବନା ହଉଥିବା ଖାଇବା ସବୁ ଦିଆହଉଛି, ପ୍ରତି ସପ୍ତାହରେ ଅଣ୍ଡା ଦିଆହଉଛି, ତ କେତେ ସବୁ ସୁବିଧା ରହୁଛି ସେଟା ଖାଇବା ପାଇଁ ପିନ୍ଧିବା ପାଇଁ। ଆହୁରି ସ୍କଲାରସିପ୍ ରହୁଛି ଯୋଉଠି ପିଲା ଟିକେ ଭଲ ପଢିଲେ ପଇସା ମିଶା ଦୁଇ ପଇସା ପାଇପାରୁଛି, କେତେ ସୁବିଧା ରହୁଛି।
0: ନାଇଁ ସତ କଥା, ସେଟା ପାଇଁ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ କହୁଛୁ କି ଛୋଟ ଛୋଟ ପିଲାମାନଙ୍କୁ ଏଇ ସବୁ କାମରେ ନିୟୋଜିତ ନ କରିକି ବରଂ ସ୍କୁଲ ଟିକେ ଛାଡ଼, ସ୍କୁଲ ଛାଡ଼, ତାଙ୍କମାନେ ପାଠ ଟିକେ ପଢିବେ ବୋଇଲେ ଏକା ଆଗକୁ ବଢିବେ, ଦୁଇ କଥା ଶିଖିବେ, ଆହୁରି ନିଜେ ମଧ୍ୟ ନିଜର ଗୋଡରେ ଠିଆ ହେଇପାରିବେ।
1: ହେଲେ ନାନି, ଏବେ ତ ବୋଲଛ ଇ ଖରା ତ ଯାହା ହଉଥିଲା ହଉଥିଲା, ଧୀରେ ଧୀରେ ଯୋଉ ଇ ବର୍ଷା ହଉଛି, ବର୍ଷା ଦିନକୁ ଉତରି ଯିବ କି ଭାବୁଛି ମୁଇଁ।
0: ହଇ ଏମିତି ଏମିତିରେ ତ କହିଲା ପରି ତ ରଜ ବେଳେ ତ ବର୍ଷା ବୋଲି ମୌସୁମୀ ପଳେଇ ଆସୁଛି ବୋଲି କହୁଛନ୍ତି, ଏମିତି ଏମିତିକା ପଳେଇ ଆସିବ ବର୍ଷାଟା ଆଉ, ହେଲେ ମଧ୍ୟ ଏଥର ବର୍ଷା ଟିକେ କମ ଏକା ବୋଲୁଛନ୍ତି।
1: ଯୋଉଟା ବୋଲେ ବୋଲ ନାନି, ବର୍ଷା ଟିକେ ଜଲ୍ଦି ଉତରିଲେ ଏକା ଶାନ୍ତି, ହେଲେ ବର୍ଷା ଉତରିଲେ ଆମର ଚାଷ କାମ ପାଇଁ ଭଲ ଯେ, ମାତ୍ର ବେଶୀ ବର୍ଷା ହେଲେ ମିଶା ଆମର ଧାନ ଫସଲ ନଷ୍ଟ, ସେମିତିରେ ଏକା ଏଇ ଧାନ ଚାଷ କେମିତି କରିବାର, କୋଉ ପ୍ରସେସରେ କଲେ ଟିକେ ଭଲ ଅମଳ ହବ ସେଟା କେମିତି ଜାଣିବା କୁହ।
0: ନାଇଁ ସତ କଥା, ବର୍ଷା ଦିନକୁ ଧାନ ଚାଷ କେମିତି କ'ଣ କରିବାର, ଆଉ କହିଲା ଭଳିଆ ବର୍ଷକୁ ତ ଦୁଇଥର ଧାନ ଚାଷ କରୁଛୁକା, ତ ଖରାଦିନିଆ ଧାନ ଚାଷ, ବର୍ଷାଦିନିଆ ଧାନ ଚାଷ, ଏବେ ବର୍ଷା ଯେମିତି ଟିକେ ଟିକେ ଉତରିଲାଣି, ଏବେଠୁ କେମିତି କ'ଣ ଲଗେଇବା, କେମିତି କ'ଣ କରିବା, ସେ ସାର୍ ଗୁଟେ ଗୁଟେ କିନା କହିଛନ୍ତି, ଚାଲ ଶୁଣିଦବା।
2: ସାର୍ ନମସ୍କାର, ସ୍ୱାଗତ କରୁଛୁ ଆପଣଙ୍କୁ ଆମର କିଷାନବାଣୀ କାର୍ଯ୍ୟକ୍ରମକୁ। ସାର୍ ପ୍ରଥମେ ଆପଣ ଟିକେ ପରିଚୟ ଦେବେ। ସାର୍
3: ମୋ ନାଁ ହଉଛି ବିଶ୍ୱରାଜ ରଥ, ମୁଁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ହିସାବରେ କାର୍ଯ୍ୟରତ ଥିଲି, ବର୍ତ୍ତମାନ ମୁଁ ଅବସର ନେଇକି 2 ବର୍ଷ ହେଲାଣି।
2: ସାର୍ ବହୁତ ବହୁତ ଧନ୍ୟବାଦ ସମୟ ଆମକୁ ଦେଲେ। ଆଜିର ଆମର ବିଷୟ ରହିଛି ସାର୍ କି ବର୍ଷା ଦିନିଆ ଧାନ ଚାଷ ଆମେ କେମିତି କରିପାରିବା, ଯଦି ଜଣେ ଚାହିଁବ କି ମାନେ ଇଣ୍ଟରେଷ୍ଟେଡ ଥିବ ଚାଷରେ ଆଉ ଫାର୍ଷ୍ଟ ଟାଇମ୍ କରିବ ଧାନ ଚାଷଟେ, ଏବେ ତ ବର୍ଷା ଦିନ ଆସିଲାଣି, ତ କେମିତି କଣ କରିବ ଟିକେ ବୁଝେଇକି ଟିକେ କହିଦେବେ ସାର୍।
3: ଆଚ୍ଛା, ଆମର ଧାନ ଚାଷ ହଉଛି ସବୁଠୁ ଚାଷ, ଆମର ଜୟପୁର ହଉଛି ଧାନ ଚାଷର ମୁଖ୍ୟ ଏବଂ ପ୍ରଥମେ ଧାନ ଚାଷ ଜୟପୁର ଅଞ୍ଚଳରୁ ଆରମ୍ଭ ହେଇଥିଲା, ତେଣୁ ଧାନ ଚାଷ ବିଷୟରେ ଆମର ଜୟପୁର ଅଞ୍ଚଳର ବା କୋରାପୁଟ ଜିଲ୍ଲାର ସମସ୍ତ ଚାଷୀ ଭଲ ଭାବରେ ଅବଗତ ଅଛନ୍ତି। ଧାନ ଚାଷ କରିବା ପାଇଁ ଆମକୁ ଚାଷୀ ଭାଇମାନେ ପ୍ରାୟତଃ ସମସ୍ତେ ଧାନ ଚାଷ ଏଠି କରୁଛନ୍ତି, ଏବଂ ଧାନ ଚାଷ କରିବା ପୂର୍ବରୁ ଆମକୁ ଯୋଉ କେତୋଟି ମୁଖ୍ୟ ଜିନିଷ କରିବାର ଅଛି ସେଟା ପ୍ରଥମେ ଆମେ ଦେଖିବା ମାଟି, ଆମର ଯଦି ମାଟି ଠିକ ଅଛି ଏବଂ ମାଟିର କିସମ ମାଟି ପରୀକ୍ଷା କରେଇବେ, ମାଟି ପରୀକ୍ଷା ପ୍ରଥମେ ଯେତେବେଳେ କରେଇବେ ମାଟିର କ'ଣ ଉପାଦାନ ଅଛି, ମାଟିର ଉର୍ବରତା କେତେ ଅଛି, ମାଟିରେ କ'ଣ କ'ଣ ଆମର ବିଭିନ୍ନ ସାରର ପରିମାଣ କେତେ କେତେ ତାହା ମାଟି ପରୀକ୍ଷାରେ ଜଣାପଡ଼ିଯିବ, ଏବଂ ମାଟିର ଅମ୍ଳତା ବା କ୍ଷାରତା ମାଟି ପରୀକ୍ଷାରେ ଜଣାପଡ଼ିଯିବ, ସେହି ଅନୁସାରେ ସେହି ଅନୁପାତରେ ଆମକୁ ସାର ଫାର ପ୍ରୟୋଗ କରିବାର ଅଛି, ଜୈବିକ ଖତ ବି ଆମକୁ ପ୍ରୟୋଗ କରିବାର ଅଛି, ତେଣୁ ମାଟି ପରୀକ୍ଷା ହଉଛି ପ୍ରଥମ। ପ୍ରତ୍ୟେକ ଚାଷୀଙ୍କୁ ମୋର ଅନୁରୋଧ ରହିବ ସେମାନେ ମାଟି ପରୀକ୍ଷା ତାଙ୍କର ନିହାତି ଭାବରେ କରେଇ ଦିଅନ୍ତୁ, ଏବଂ ମାଟି ପରୀକ୍ଷା କଲା ପରେ ଦ୍ୱିତୀୟ ଜିନିଷ ହେଲା ଯେ ଆମର ଜମିର କିସମ, ଆମର 3 ପ୍ରକାର ଜମି ଅଛି, ଉଚ୍ଚା ଜମି, ମଧ୍ୟମ ଜମି ଏବଂ ତଳ ଜମି, ଯେଉଁ ଜାଗାରେ ପାଣି ଅଧିକା ରହିବ ସେଟା ହଉଛି ଖାଲୁଆ ଜମି, ଯେଉଁଥିରେ ପାଣି ମଧ୍ୟମ ସମୟ ପାଇଁ ରହିବ ସେଟା ମଧ୍ୟମ ଜମି, ଏବଂ ଢିପ ଜମି, ଆମର କୋରାପୁଟ ଅଞ୍ଚଳରେ ପ୍ରାୟତଃ ଢିପ ଜମି ବେଶୀ ଦେଖାଯାଏ, ଯୋଉ ଜାଗାରେ କି ଧାନ ଅପେକ୍ଷା ଆପଣଙ୍କର ଅଣଧାନ ଚାଷ କରାଯାଏ, ଯଥା ମାଣ୍ଡିଆ, ମକା ଏବଂ ଏଇ ପ୍ରକାର ଯୋଉ ପନିପରିବା ଚାଷୀମାନେ ବର୍ଷା ଦିନେ କରିଥାନ୍ତି, ତେଣୁ ଆମର ଏଇଟା ହଉଛି ଉଚ୍ଚା ଜମି କଥା। ମଧ୍ୟ ଏବଂ ତଳ ଜମିରେ ଆମେ ଧାନ ଚାଷ ପ୍ରାୟତଃ କରିଥାଉ, ତେଣୁ ଆମର ଜମିର କିସମ ଅନୁସାରେ ଆମେ ଧାନ ବିହନକୁ ଆମେ ଚୟନ କରିବା, ହେଲେ ଆମର ବିଭିନ୍ନ ପ୍ରକାର ଧାନର କିସମର ଅବଧି ଅଛି, ଆମର 60 ଦିନରୁ ଆରମ୍ଭ କରି 200 ଦିନ ପର୍ଯ୍ୟନ୍ତ ଧାନ ଚାଷ ଆମର ହୋଇଥାଏ, ତେଣୁ ସେଇ ପ୍ରକାର ଜମି ଦେଖିକି କୋଉ ଜମିରେ ଆମେ କି ଧାନ କରିବା ଆମେ ସେଗୁଡିକ ଚୟନ କରିବା, ଏବଂ ଧାନ ଚୟନ କରିବା ପୂର୍ବରୁ ଆମେ କୃଷି ଅଧିକାରୀମାନଙ୍କ ସାଙ୍ଗରେ

0: ପରାମର୍ଶ ନେବା ଏବଂ ଆମର ଜମିର କିସମ ଦେଖିକି ଆମେ ଧାନ ବିହନ ସରକାରୀ କେନ୍ଦ୍ରରୁ ହଉ, ଆମର ଲ୍ୟାମ୍ପ ଜରିଆରେ ବିକ୍ରି ହଉଛି ଧାନ, ଏବଂ ବିଭିନ୍ନ ପ୍ରାଇଭେଟ ଡିଲର ବା ସରକାରୀ ସଂସ୍ଥାରୁ ଆମେ ଧାନ କିଣିବା। ଧାନ କିଣିବା ପୂର୍ବରୁ ଆମେ ପ୍ରତ୍ୟେକ ଚାଷୀଙ୍କୁ ମୁଁ ଅନୁରୋଧ କରିବି ସେମାନେ ଗଜା ପରୀକ୍ଷା କରାନ୍ତୁ। ବହୁ ସମୟରେ ଦେଖାଯାଇଛି ଯେ ଧାନ କିଣି ଦେଇଥିବେ, ଧାନ ବୁଣି ଦେଇଥିବେ, ଗଜା ଆସିଲାନି ବୋଲି ବିଭିନ୍ନ ପ୍ରକାର ଆମର ଅଭିଯୋଗ ଆସେ। ସେଇ ଅଭିଯୋଗକୁ ଦୂରେଇବା ପାଇଁ ଆମେ ଧାନ 100 ଟି ନେଇକି ପକେଇବା, ଏବଂ 100ଟି ମଞ୍ଜିରୁ ଯଦି 80ଟି ମଞ୍ଜି ଗଜା ହେଲା ତାହେଲେ ଆମେ ସେଇ ବିହନକୁ ପ୍ରୟୋଗ କରିବା। ଏଟା ହେଲା ଆପଣଙ୍କର ବିହନ, ଏବଂ ଭଲ ବିହନ ସରକାରୀ ସ୍ୱୀକୃତିପ୍ରାପ୍ତ ବିହନ, ଏବଂ ଆମ ବିଭିନ୍ନ ପ୍ରକାର ହାଇବ୍ରିଡ୍ ବିହନ ବି ଆସିଲାଣି, ଏବଂ ଆମେ କୃଷି ଅଧିକାରୀମାନଙ୍କ ସାଙ୍ଗରେ ପରାମର୍ଶ କରିବା। କୃଷି ଅଧିବେଶକ ମାନେ ଅଛନ୍ତି, ଗ୍ରାମ୍ୟ କୃଷି କର୍ମଚାରୀମାନେ ଅଛନ୍ତି, ସେମାନଙ୍କ ସାଙ୍ଗରେ ପରାମର୍ଶ କରି ଆମେ ଭଲ ବିହନ ଚୟନ କରି ଆମେ ଜମିରେ ପକେଇବା।
1: ସାର୍, ସରକାରଙ୍କର ତରଫରୁ ସେମିତି କିଛି ସୁବିଧା ସୁଯୋଗ ମିଳିପାରୁଛି କି ସାର୍?
0: ଆମର ସରକାରଙ୍କ ତରଫରୁ ସୁବିଧା ହେଉଛି କଣ, ଯେ ଆପଣଙ୍କର ପ୍ରତ୍ୟେକ ଗ୍ରାମ୍ୟ କୃଷି କର୍ମଚାରୀ ଏବଂ କୃଷି ଅଧିକର୍ଷ ମାନେ ତାଙ୍କର ନିୟମିତ ଭାବରେ ଜମି ପରିଦର୍ଶନ କରନ୍ତି, ଏବଂ ପରିଦର୍ଶନ ସମୟରେ ଆମକୁ ଦେଖିବାକୁ ପଡିବ ଯେ ଆମେ ସଠିକ ବିହନ ବା ସଠିକ ସମୟରେ ଆମେ ବିହନ ଇଏ କରୁଛୁ କି ନାହିଁ। ତଳି ପକେଇବା ଠୁ ଆରମ୍ଭ କରି ତଳି ରୋଇବା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କାମରେ ସେମାନେ ସହଯୋଗ କରନ୍ତି। ତା ବାଦେ ସରକାରଙ୍କ ତରଫରୁ ବିଭିନ୍ନ ଡେମୋନ୍ଷ୍ଟ୍ରେସନ ଆସେ, ଯୋଉଟାକି ବିହନ ଆମର ନୂଆ ବିହନ ଯାହା ବାହାରିଥାଏ ସେଗୁଡିକ ସାଧାରଣତଃ ଆମର ଚାଷୀମାନଙ୍କୁ ଦିଆଯାଏ, ତାଙ୍କର ଇଏ ଆମର ପରୀକ୍ଷା କରିବା ପାଇଁ ସେଟା ମାଗଣାରେ ଦିଆଯାଇଥାଏ ସାର ବିହନ। ସେଟା ସୀମିତ ଚାଷୀମାନଙ୍କୁ ଦିଆଯାଏ, ଯୋଉମାନେ ବିଭିନ୍ନ ବର୍ଗର ଚାଷୀମାନଙ୍କୁ ତାକୁ ବିଭିନ୍ନ କ୍ରମରେ ଆମର ଯାହା ସରକାରଙ୍କର ନିୟମ ଅଛି ନିୟମ ଅନୁସାରେ ଚାଷୀମାନଙ୍କୁ ଦିଆଯାଇଥାଏ। ଆମର ବିଭିନ୍ନ ପ୍ରକାର ଡେମୋନ୍ଷ୍ଟ୍ରେସନ ଆସେ। ତା ବାଦେ ଆମର ଯଦି ପୋକ ରୋଗ ଲାଗିଲା, ଆମର ବିଭିନ୍ନ ପ୍ରକାର ପୋକ ରୋଗ ଲାଗେ, ପୋକ ରୋଗରେ ନଷ୍ଟ ହୁଏ, ପୋକ ରୋଗ ଲାଗିଲେ ତାକୁ ପରୀକ୍ଷଣ କରିବା ପାଇଁ ବି ଆମର କର୍ମଚାରୀମାନେ ସହଯୋଗ କରନ୍ତି, ଏବଂ ସରକାରଙ୍କ ତରଫରୁ ବି ଅଧା ପଇସାରେ ଆମର ଚାଷୀମାନଙ୍କୁ କୀଟନାଶକ ଔଷଧ ଯୋଗାଯାଏ। ଆଉ ବାକି ରହିଲା ଯୋଉ ସାର କଥା, ସାରରେ ସରକାର ତ ଆପଣଙ୍କର କେନ୍ଦ୍ର ସରକାର ସବସିଡି ଦେଉଛନ୍ତି, ଏବଂ ଆମର ଅଧିକୃତ ବିକ୍ରେତାମାନେ ଯୋଉମାନେ ଅଛନ୍ତି, ଆମର ଲ୍ୟାମ୍ପ ଅଛି, ଆମର ମାର୍କେଟ ଅଛି, ଆମର ବିଭିନ୍ନ ଜରିଆରେ ଚାଷୀମାନଙ୍କୁ ସାର ଯୋଗାଯାଇଥାଏ। ଏବଂ ସାର କିଣିଲା ବେଳେ ସବୁ ଚାଷୀମାନଙ୍କୁ ମୋର ଅନୁରୋଧ ହେବ, ସେମାନେ ରସିଦ ନିଶ୍ଚୟ ମାଗନ୍ତୁ ଏବଂ ସଠିକ ମୂଲ୍ୟରେ କିଣନ୍ତୁ। କଳା ବଜାର ରୋକିବା ପାଇଁ ଚାଷୀମାନଙ୍କର ସହଯୋଗଟା ନିହାତି ଆବଶ୍ୟକ। ବହୁତ ଜାଗାରେ ଦେଖାଯାଏ ସାରର ଅଭାବୀ ବିକ୍ରି ହେଲେ କଳା ବଜାର ହୁଏ, ଏବଂ ବିଭିନ୍ନ ପ୍ରକାର ନକଲି ସାର ବି ବିକିବାର ନଜିର ଅଛି, ତେଣୁ ତାକୁ ଦୂରେଇ ରଖିବା ପାଇଁ ସେମାନେ ସରକାରୀ ଅଧିକୃତ ଦୋକାନରୁ ସାର କିଣନ୍ତୁ ଏବଂ ରଖି ଜାଣନ୍ତୁ, ଏବଂ ସଠିକ ମୂଲ୍ୟରେ ହିଁ କିଣନ୍ତୁ। ଏଇଟା ହଉଛି ସରକାରଙ୍କର ଗୋଟେ ବଡ ପଦକ୍ଷେପ। ମାଟି ପରୀକ୍ଷା କରିବା କଥା, ମାଟି ପରୀକ୍ଷା କରିବା ପାଇଁ ବିନା ମୂଲ୍ୟରେ ସେମାନେ ମାଟି ସଂଗ୍ରହ କରିକି କୃଷି ଅଫିସରେ ଦିଅନ୍ତୁ, ଏବଂ ସେଟା ତାଙ୍କ ମାଟି ପରୀକ୍ଷାର ଗୋଟିଏ କାର୍ଡ ଦିଆଯିବ, ମୃତ୍ତିକା ପରୀକ୍ଷା କାର୍ଡ। ସେଇ କାର୍ଡରେ ତାଙ୍କର ମାଟିର ସମସ୍ତ ବିବରଣୀ ରହିବ, ସେଟା ସରକାରଙ୍କ ମାଗଣା ଉପଲବ୍ଧ ଅଛି।
1: ସାର୍, ଶେଷରେ ଜାଣିବୁ ସାର୍ କି ମିନିମମ କେତେ ଜାଗାରେ ଆଉ କେତେ ଟଙ୍କାରେ ଯଦି ଜଣେ ପ୍ରଥମେ ଆରମ୍ଭ କରିପାରିବ, ଆଉ ଧାନ ଚାଷଟା କେତେ ଲାଭବାନ ବୋଲି ଆପଣ ଭାବୁଛନ୍ତି ସାର୍?
0: ଦେଖନ୍ତୁ, ସେଟା ଆପଣଙ୍କର ପ୍ରଥମେ ଆମର ଦୁଇଟା ଜିନିଷ ରହୁଛି, ଗୋଟେ ହେଲା ଜଳୀୟ, ଗୋଟେ ହେଲା ଅଣଜଳସେଚିତ। ଅଣଜଳସେଚିତ ବର୍ଷାଧାର, ଯୋଉ ବର୍ଷା ଉପରେ ଆମେ ନିର୍ଭର କରିକି ଚାଷ କରିଥାଉ। ଏଇ ବର୍ଷ ଯୋଉ ପାଣିପାଗର ସୂଚନା ଅଛି ଯେ ଏଲିନୋ ପ୍ରଭାବରେ ବର୍ଷା କମ ହେବାର ସମ୍ଭାବନା ଦେଖାଯାଇଛି, ତେଣୁ ବର୍ଷା ଯଦି କମ ହେଇଗଲା, ଧାନ ଯଦି ଫୁଲ ଉଡେଇବା ସମୟରେ ଆପଣଙ୍କର ବର୍ଷା ଅଭାବ ହେବ ତାହେଲେ ଧାନ ନଷ୍ଟ ହେବାର ବହୁତ ସମ୍ଭାବନା ଅଛି। ତେଣୁ ଆମର ଯୋଉ ଅବଧିରେ ଧାନ ଆମେ କରୁଛେ ତାକୁ ଟିକେ ଛୋଟ ଅବଧିକି ଆଣିବା, ଏବଂ ପ୍ରଚୁର ପାଣି ରହିବା ପାଇଁ ଜମିରେ ଆମେ ଜୈବିକ ଖତ ପ୍ରଚୁର ଭାବରେ ପ୍ରୟୋଗ କରିବା, ଏବଂ ଜମିକି ସମତଳ କରିବା, ଯାହାଫଳରେ କି ପାଣି କିଛି ଜଳଧାରଣ କ୍ଷମତା ତାର ବଢିବ, ହେଲେ ଆମର ଧାନ ଚାଷ ନିଶ୍ଚିତ ଭାବରେ ଭଲ ହବ। ଏବଂ ଲାଭଜନକ ଚାଷ ଇଏ, ଗୋଟେ ଏକର ଜମିରେ ଆମର ପାଖାପାଖି 10-12 ହଜାର ଟଙ୍କା ଖର୍ଚ୍ଚ ହବ, ଏବଂ ଉତ୍ପାଦନ 30-40 କ୍ୱିଣ୍ଟାଲ ଯଦି ହେଇଗଲା ତାହେଲେ ଆମେ 15-20 ହଜାର ଟଙ୍କା ଲାଭ ପାଇପାରିବା ଏକର।
1: ଠିକ ଅଛି ସାର୍, ବହୁତ ବହୁତ ଧନ୍ୟବାଦ ସମୟ ଦେଲେ ଆଉ ଆମକୁ କହିଲେ କି କେମିତି ଆମେ କରିପାରିବା, ଖାସ କରିକି ବର୍ଷା ଦିନିଆ ଧାନ ଚାଷଟା। ସମୟ ଦେଲେ ବହୁତ ବହୁତ ଧନ୍ୟବାଦ ସାର୍।
0: ଧନ୍ୟବାଦ।
2: ବାହ, ବଢିଆ କିନା ବୁଝିକିନା କହିଲେ ନେଇକି ଆଜ୍ଞା, ଆଉ ନହେଲେ ଗୋଟେ

0: ଏଇଟାକିନା ସବୁ କହିଛନ୍ତି। ତାର ସହିତରେ ସରକାରୀ ସୁବିଧା ସୁଯୋଗ କ'ଣ କ'ଣ ଅଛି, କେମିତି କ'ଣ, କୋଉଠୁ କ'ଣ, କେତେ କେମିତି ସୁବିଧା, କେତେ ସବସିଡି, ସବୁ କିଛି ସାର୍ ବୁଝେଇକିନା କହିଛନ୍ତି। ଯଦି ଜଣେ ଫାର୍ଷ୍ଟ ଟାଇମ୍ ବି ଅଳ୍ପ ପଇସାରେ ଆଉ ଅଳ୍ପ ଜାଗାରେ କରିବାକୁ ବି ଚାହିଁବ, ସିଏ କରିପାରିବ।
1: ହଇ, ସେଟା ତ ବଢିଆ କଥା କହିଛନ୍ତି ଆଜ୍ଞା। ହେଲେ ଆଜ୍ଞା ସହିତ ତ କଥା ହେଲେ ଗୀତ ଗୋଟେ ଶୁଣିଲେ ସିନା ଏଇ ବୈଠକ ଘର ଟିକେ ଚଳଚଞ୍ଚଳ ଲାଗିବ।
0: ସତ କଥା, ଆସିଲାଠୁ ଖାଲି କଥା ଏକା ହଉଛୁ। ଚାଲ ଗୀତ ଗୋଟେ ଶୁଣିଦବା।

0: ହେଲେ ଗୀତ ତ ଶୁଣିଲୁ, ମନ ହାଲକା ଲାଗିଗଲା। ଚାଷୀ ଭାଇ ଭଉଣୀମାନଙ୍କର ପାଇଁ କଣ କଥାବାର୍ତ୍ତା ଆଣିଛ ଟିକେ ତମେ ଏବେ ଶୁଣ।
1: ହଁ, ଆଜିର ଚାଷୀ ଭାଇରେ ବୋଲଛ, ମୁଇଁ ଗୋଟେ ଭାଇନା ସାଙ୍ଗରେ ମିଶିଲି ରାସ୍ତାରେ, ତାଙ୍କର ନାଁ ଶୁଭମ ଭଟ୍ଟ। ତାଙ୍କେ ବୋଲଛ କେଡେ ସୁନ୍ଦର ଧାନ ଆହୁରି ମକା ଆହୁରି କେତେ ପନିପରିବା ଚାଷ ମାନେ ଲଗେଇଛନ୍ତି, ଆହୁରି ସୀତା ସାଙ୍ଗରେ ତାଙ୍କେ ଇ ଅର୍ଗାନିକ ଫାର୍ମିଂ ବିଷୟରେ ମିଶା ବଢିଆ କିନା ବୁଝେଇକିନା କହିଲେ।
0: ହେଲେ ଆଉ ଡେରି କାଇଁ କରିବା, ଶୁଣିଦେବା। ଚାଲ, ତମେ ଯେମିତି କହିଲଣି ଆଉ ରହି ହଉ ନାହିଁ, ଚାଲ ଶୁଣିଦେବା।
2: ଭାଇନା ନମସ୍କାର, ଭଲ ଅଛ ତ?
3: ହଁ ନମସ୍କାର, ଭଲ ଅଛି, ତମେ କେମିତି ଅଛ?
2: ମୁଇଁ ବଢିଆ। ହେଲେ ଏଇ ଧାନ ପାଚି କିସ୍ କିସ୍ ଲଗେଇଛ ପରା, ପୁରା ବେଢା ଭର୍ତ୍ତି ଆକା ଦୁଶ୍ଚି।
3: ଏଇ ଆମର ବେଢାରେ ଧାନ ଆରି ଡଙ୍ଗର ମକା ଲାଗଛି, ଆସିବାଟି ପନିପରିବା ଲାଗଛି ଆଉ।
2: ହେଲେ ଏଇଟା ସବୁ ବର୍ଷ କରୁଛ?
3: ହଇ ଇ ବର୍ଷା ଯୋଉ ସିଜନ ହଉଛି ସେତେବେଳେ ଖାଲି ଧାନ ହଉଛି ଆଉ ମକା ଟିକେ ହଉଥାଉଛି, ଏବେ ପନିପରିବା ମକା ଧାନ ସବୁ ହଉଛି ଆରି।
2: ହେଲେ କୋଉ ସିଜନରେ କିସ୍ଟା କରୁଛ?
3: ଏବେ ଆମର ଯୋଉ ଖରା ଟାଇମରେ ରବି ଫସଲ ଟାଇମରେ ଆମର ଧାନ ହଉଛି ଆଉ ମକା ହଉଛି ଆଉ ପନିପରିବା ଏଇ ଯୋଉ ତରଭୁଜ ଟିକେ ବୋଇତାଳୁ ଟିକେ ଏସବୁ ଶାଗ ଟିକେ ଏସବୁ ବୁଣିଥାଉଛ ଆଉ।
2: ହେଲେ ଧାନ କରିବାଟା କେମିତି କରୁଛ ଆଜ୍ଞା?
3: ଧାନ ଦେଖ ଆମେ କେମିତି କରୁଛୁ ବୋଲେ, ଫାର୍ଷ୍ଟ ତାକୁ ଶୁଖିଲା କାଶ କରିଥାଉଛୁ ବେଢାକୁ, ତାପରେ ପାଣି ହେଲେ ତାକୁ ମୁଣ୍ଡା ଚଞ୍ଚାଉଛି, ମୁଣ୍ଡା ବନ୍ଧା ହଉଛି, ତାକୁ ଗୋବର ଖତ ଆଗରୁ ଟିକେ ପକେଇ ଥାଉଛୁ ପୋଲା କେରି ମାନଙ୍କୁ ସେମିତି କରିଥାଉଛୁ, ପରେ ପଲା ପକଉଛୁ, ପଲାର କେତେ ଦିନ ପରେ ଆଉ ଥରେ ଆମେ କଷା କଷି ଘାସ ମାନଙ୍କୁ ସବୁ ନିଜା ହଉଛି, ଘାସ ମରା ହଉଛି, ସେ ସବୁ ହେଇଥାଉଛି, ମୁଣ୍ଡା ବନ୍ଧା ହେଇଥାଉଛି, ପାଣି କିନ୍ତି ବେଡ଼ା ଲେଭେଲ କରାହଉଛି, ତାପରେ ନେଇକିନାକା ଚାଷ, ତାପରେ ଏକୋଇଶ ଦିନ ଗଲା ଭିତରେ ପଲା ହେଇଯାଇଥାଉଛି, ପଲା ହେଲା ପରେ ଆଉ ଥରେ କଷିକିନା ଟିକେ ଡିଏପି ଖତ ଟିକେ ଦଉଛୁ, ଡିଏପି ଖତ ଦେଇକି ଧାନ ରୁଆ ହଉଛି ଆଉ।
2: ହେଲେ ଏଇ ଧାନ ରୁଇବାଠୁ ପୁରା ଷ୍ଟାର୍ଟିଂରୁ ଲାଷ୍ଟ ଯାଏ ଏଇଟା କେତେ ଦିନର ପ୍ରୋସେସ ହବ?
3: ଧାନ ବେଶୀ ପ୍ରକାର ଅଛି ନାନୀ, ଆଉ ଧାନ ଆମର ଦେଖ କେତେ ଡଙ୍ଗର ଧାନ ମାନେ 90 ଦିନ ଭିତରେ ହେଇଯାଉଛି, ଆଉ ଏବେ ଆମର କନାଡି ମାନଙ୍କୁ ଧାନ ଆମର 140 ଦିନିଆ ଧାନ କରୁଛୁ, ମିନିମମ 120 ରୁ 140 ଦିନିଆ ଧାନ ବି କରୁଛି ଆଉ।
2: ଆହୁରି ମକା ସେଟାର କିସ୍ଟା ପ୍ରୋସେସ?
3: ମକା ମିଶା ସି 90 ଦିନିଆ ମକା ଅଛି, ସବୁ ଅଛି ଦେଖିକିନା ତମର ପାଣି ସୁବିଧା ହିସାବରେ ସେ ମକା ମାନେ କରାହଉଛି, ଏବେ ନୂଆ ନୂଆରେ ଆମର ଏଇ ବାଟେ କରାହଉଛି ନାନୀ, ଆଗରୁ ଏତେ କରା ହଉନଥିଲା, ଏବେ ଆମର ଏବେ ଏକା ଏଇ ବାଟେ କୋରାପୁଟ ଡିଷ୍ଟ୍ରିକ୍ଟରେ ଟିକେ ମକା ହଉଛି, ମକାରେ ବି ଟିକେ ଲାଭ ମିଳୁଛି ସିନ ସବୁ ହଉଛି।
2: ହେଲେ ପାଣି ପୁଣା ଯଦି ବର୍ଷା ଯଦି ଜବର କିନା ମାରିଲା ବେଲେ ଏଇଟା ତ ବାଧା ଏକା?
3: ହଁ ବାଧା ହେଇଯାଉଛି ନାନି, ଏ ବର୍ଷ ଆମର ଏରିଆରେ ମକା ଯାକ ସବୁ ଢୁଳି ଗଲା ଆରି ବେଶୀ ଟିକେ ନଷ୍ଟ ହେଇଯାଇଛି, ଆଉ ତାକୁ ଆଗରୁ ଟିକେ ଯଦି ଆମେ ଜାଣିଥିଲେ ବର୍ଷା ପାଣି ଏଇ ଯୋଉ ଖରାଦିନିଆ ବର୍ଷା ପବନ ହଉଛି ସେଟା ଟିକେ ଢୁଲି ଯାଉଛି, ଟିକେ ନଷ୍ଟ ହେଇଯାଉଛି,

0: ମାତ୍ର ବର୍ଷା ଦିନ ମକା ଏତେ ଅସୁବିଧା ହଉନି, ସେ ଆରାମସେ କରି ହଉଛି।
1: ହେଲେ ଏଇ ଜମିରେ ଲାଗିବ ପାଣି କେମିତି କରୁଛ ଆଜ୍ଞା? କୋଉ କେନାଲ ରୁ ଏମିତି ବାଟିଆ ଦେଖେଇଛ ନା କେମିତି?
0: ନାଇଁ ନାଇଁ, ଆମର ଗଭର୍ଣ୍ଣମେଣ୍ଟ ନେଇକି ଆମକୁ ଲିଫ୍ଟ ପଏଣ୍ଟ ମାନ ଦେଇଛି। ଆମର ଡଙ୍ଗର ପାଞ୍ଚର ଯୋଉ ନଦୀ ଅଛି ନେଇକି ସେଠୁ ଆମର ପଏଣ୍ଟ ଦେଇଛି। ଗଭର୍ଣ୍ଣମେଣ୍ଟ ସବୁ ଫେସିଲିଟି ଦଉଛି, ସେଠୁ ଆମର ଆସୁଛି, ବେଢାକୁ ଆସୁଛି, ଆଉ କରୁଛୁ। ଆଉ ଯାହାର ଏତେ ସୁବିଧା, ନଦୀ ଟିକେ ଦୂର ଥାଉଛି, ଗଭର୍ଣ୍ଣମେଣ୍ଟ ସେ ବୋରୱେଲ ମିଶା ଦଉଛି, ବୋରୱେଲ ମିଶା ଖୋଳିକି ଚାଷ କରୁଛୁ।
1: ହେଲେ ଧାନ ହେଲା ପରେ ସମାନ ତାକୁ କୋଉଠି ନେଇକିନା ବିକୁଛ? ଆହୁରି କେତେ ଦିନ ଏଇଟା ବିକିବାକୁ ଲାଗୁଛି?
0: ନାଇଁ, ଏବେ ଧାନ ହେଇଗଲା, ଧାନ ହେଇଗଲା ପରେ କାଟୁଛୁ, ତାକୁ ନେଇକି ଭଲିକି ଶୁଖା ହଉଛି, ସେଠୁ କୁଟା ଥିବ, ତାପରେ ଧୂଳି ଥିବ, ଏସବୁ ଉଡା ଉଡି କରୁଛୁ, ଆର ପ୍ୟାକିଂ କରି ରଖାଉଛୁ। ତାପରେ ମାଣ୍ଡି ହଉଛି, ସରକାର ଆମଠୁ 3,100 ଟଙ୍କା ଲେଖା ରେଟ୍ ନଉଛନ୍ତି, କିଣୁଛନ୍ତି।
1: ଓହୋ, ଏମିତି କି ହେଲେ? ହେଲେ ଭାଇନା, ଆଗରେ ଯେମିତି ଚାଷବାସ ହଉଥିଲା ଏବେ ସେମିତି ହଉଛି ନା ନାଇଁ? ଆମେ ତ ଏବେ ଟିକେ ବେଶୀ ଏକା ସାର ଫାର ୟୁଜ କରୁଛେ ପରା।
0: ହଇ, ଆଗରେ ନେଇକି ମୁଇଁ ଦେଖବାଟା, ଆମର ବାପା ମାନେ ଚାଷ କରବାଟା, ତାଙ୍କ ମାନେ ଗୋବର ଖତ କା, ୟୁରିଆ ନଥିଲା, ପଟାସ ନଥିଲା, କିଛି ନାହିଁ, ଏକରକୁ 10 କ୍ୱିଣ୍ଟାଲ 12 କ୍ୱିଣ୍ଟାଲ ହେଲେ ବେଶୀ ହଉଥିଲା ସେତେବେଳେ। ମାତ୍ର ଏବେ ଆମେ ୟୁରିଆ ଦଉଛୁ, ପଟାସ ଦଉଛୁ, ଡିଏପି ଦଉଛୁ, ଆରି ରକମ ରକମର ଉଷ ମାରୁଛୁ। ଏବେ ଲେଡ଼ା ପୋକ ହେଲା ଉଷ ମାରୁଛୁ, କାଣ୍ଡ ବିନ୍ଧା ପାଇଁ ଉଷ ମାରୁଛୁ, ହଳଦୀ ଗଣ୍ଠି ବୋଲି ଉଷ ମାରୁଛୁ, ସବୁ ମାରୁଛୁ। ସେଟା ଆଣି ଏବେ ଧାନ ଟିକେ ହଉଛି 32-35 କ୍ୱିଣ୍ଟାଲ ଲେଖା ମିଶା ଆମର ଧାନ ହଉଛି।
1: ହେଲେ କି କି ସାର ମାନେ ସେଠି ୟୁଜ କରୁଛ, ଆହୁରି କୋଉଠୁ କିଣି ନଉଛ? ତ
0: ଇ ଆମର ରିଟେଲର ବାଲା ମାନେ ଅଛନ୍ତି, ତାଙ୍କ ମାନଙ୍କଠୁ ଆମେ ନଉଛୁ, ୟୁରିଆ ନଉଛୁ। ୟୁରିଆ ଗୋଟେ ଧାନ ପାଇଁ ବେଶୀ ଦରକାର ହଉଛି, ୟୁରିଆ, ପଟାସ, ଡିଏପି, ତାପରେ ଜିଙ୍କ। ଜିଙ୍କ ବୋଲେ ଆମର ଏବେ ତ ସବୁ ଆଉ କୋଉଠି ଜିଆ ଖତ ମିଳୁନାହିଁ କି ଗୋବର ଖତ ମିଳୁନାହିଁ, ଜାଣି ଜିଙ୍କ ଦେଲେ ତାର କଣ କି ତାର ଖାଇବା ଅଂଶ ଯୋଉଟା ମାଟିକୁ ଲୁଡା ସେ ସବୁ ଦବ, ସେଟା ଜିଙ୍କ ଟା ୟୁଜ ହଉଛି ଆଉ।
1: ହେଲେ ପୁରା ବର୍ଷ ଏଇ ଚାଷ କାମରେ ଏକା ଥାଉଛ ପରା? ନେଇକି ଗୋଟେ ପରେ ଗୋଟେ କେସଟା ନହେଲେ କେସଟା ଗୋଟେ ଚାଲି ଥାଉଛି ଏକା।
0: ହଇ, କୃଷକ ଲୋକ ଆଉ କିରା କରିବା, ଆମର ବର୍ଷା ପାଚି ଧାନ ହଉଛି, ତାପରେ ଧାନ ସରିଯାଉଛି, ସେ ଅକ୍ଟୋବର ମାସ ବେଳକୁ କଟା ହେଇଯାଉଛି ଦଶହରା ପରେ, ତାପରେ ଗୋଟେ ମାସ ପରେ ଆଉ ଥରେ ଖରା ଧାନ ଷ୍ଟାର୍ଟ ହଉଛି, ତାପରେ ଖରା ଧାନ ସରିଲା ଭିତରେ ଆମର ଆମ୍ବ ମିଶା, ଆମ୍ବ ଆମର ଆମର ଏରିଆରେ ଆମ୍ବ ଟିକେ ହଉଛି, ସେ ଆମ୍ବ ଚାଷରେ ମିଶା ଲାଗୁଛୁ, ଏମିତି ଚାଷ କରି କରୁଥିବା କଥା ଆଉ।
1: ହେଲେ ଇ ଉପରେ କୋଉଠୁ କୋଉଠୁ ଦେଖିକି ନା ଶିଖୁଛ ନା ଏମିତି କରୁ କରୁ ଗୋଟେ ଅଭ୍ୟାସ ହେଲା, କେମିତି ଜାଣିଲ ଆଜ୍ଞା ଷ୍ଟାର୍ଟିଂରୁ?
0: ନାଇଁ, ଚାଷ ତ କଣ କି ଆମର ପରିବାରରେ ଆଗରୁ କରୁଥିଲେ, ସାନ ବେଳଠୁ ମୁଁ ଦେଖିଥିଲି, ମାତ୍ର କଣ କି ସେଟା ଗୋଟେ ନେଇକି ଆଗ କାଳର ଚାଷ ପଦ୍ଧତି ଥିଲା, ଏତେ ସବୁ ନଥିଲା। ମୁଁ ତାପରେ ପାଠ ପଢୁଥିଲି, ପାଠ ପଢା ସରିଲା ବେଳକୁ ମୋର ଆମର ଗାଁର ଲୋକ ଚାଷ ମାନେ ଦେଖିଲି, ତାପରେ ଟିକେ ଆମର ଗ୍ରାମ ସେବକ ଆଜ୍ଞା ମାନେ ଆସିଲେ, ତାଙ୍କ ମାନେ ତାପରେ ଆମର ଗାଁରେ ଗୋଟେ କେତେ ଜଣ ଅଛନ୍ତି, ତାଙ୍କ ମାନେ ଭଲ ଭଲ ଚାଷୀ ମାନେ, ତାଙ୍କ ମାନେ ତାଙ୍କଠୁ ଶିଖି ଶିଖି ତାପରେ ମୁଁ ମିଶା ଇଣ୍ଟରେଷ୍ଟ ନେଇକି ମୁଁ ମିଶା ଚାଷ କଲି।
1: ହେଲେ ଏଇ ପନିପରିବା ମାନେ ଯୋଉଟା ଲଗେଇବାଟା ଯାକ, ସେଟା କୋଉଠି ନେଇକିନା ବିକିବାର ହଉଛି? ସେଟାକୁ ସେଟା ଲଗେଇବାରେ କି ତାକୁ ବଢେଇବାରେ କି କି ସାର ୟୁଜ କରୁଛ, କେତେ ଦିନ ଲାଗୁଛି ସେଟା ହବାକୁ?
0: ନାଇଁ, ଏବେ ଦେଖ ବାଇଗଣ ହେଲେ ସେ ସବୁଦିନର ପ୍ରାୟ 90 ଦିନ ପରେ ହିଁ ଫଳ ଦିଏ, ଯୋଉ ହେଲେ ଗଛ ପନିପରିବା ଗଛ ସେମିତି, ଆଉ ଦୁଇ ଦିନ ଲଗଉ ଭିତରେ ଆମେ ଲଗଉ ଯୋଉ ପନିପରିବା ଯୋଉ ଖତ ସାର ଦେଇଥାଉଛୁ, ତାପରେ ଆମେ ଯେତେବେଳେ ବାହାରୁଛୁ ଆମର ଲୋକାଲ ମାର୍କେଟରେ ଏକା ବିକା ହଉଛି, ନହେଲେ ଜୟପୁର ମାର୍କେଟକୁ ଆମେ ପଠଉଛୁ। ମାତ୍ର ପନିପରିବାରେ ଏତେ ଲାଭ ହଉନି, କାହିଁକି ନା ଆମର ବର୍ଷା ହେଇଗଲେ ନଷ୍ଟ ହେଇଯାଉଛି। ଏବେ ତରଭୁଜ ଲଗେଇଥିଲୁ, ବର୍ଷା କୁଆପଥର ବର୍ଷା ହେଇଗଲାରୁ ନଷ୍ଟ ହେଇଗଲା, ବୋଇତାଳୁ ଲଗେଇଥିଲୁ ବୋଇତାଳୁ ବି ସେମିତି ନଷ୍ଟ ହେଇଗଲା, କୋଲ୍ଡ ଷ୍ଟୋର ବି ସୁବିଧା ନାହିଁ, ଯାହାଫଳରେ ବେଶୀ ଆମେ ଉତ୍ପାଦନ ହେଲେ ବି ଆମେ ତାକୁ କମ୍ ରେଟ୍ରେ ବିକି ଦଉଛୁ।
1: ହେଲେ ଏଇ ଚାଷ କଲାବେଳେ ଗୋଟେ ଜମିରେ କେତେ ଜଣ ଲାଗୁଥିବେ ଆଜ୍ଞା ଗୋଟେ ଥରରେ କାମିକିଆ ଲୋକମାନେ?
0: ନାଇଁ, ସେମିତି ତ କହି ହବ ନାହିଁ, କାହିଁକି ବୋଲି ଦେଖ ଫାଷ୍ଟ ଦିନରୁ ଧାନ କାଟିକି ନବା ଯାଏ ପ୍ରତିଦିନ ଲୋକ ଦରକାର, ସବୁଦିନ ଆମେ ବୁଲୁଛୁ ବେଢାରେ, କି ପାଇଁ ବୋଇଲେ ଆମର ରୋଗ ପୋକ କେତେବେଳେ ଲାଗିବ କଣ କିଛି ଜଣାପଡ଼ୁନି, ଆଜିକାଲି ସିଜନ ଚେଞ୍ଜ ହଉଛି ସେମିତି। ଆଉ ଦେଖ ତମେ ଫାଷ୍ଟ ଦିନଠୁ ତାପରେ ଧାନ ଆମେ ବେଢା ଲେବେଲ କରୁଛୁ, ମୁଣ୍ଡା ବନ୍ଧା ସେତେବେଳେ ଲୋକ ଲାଗୁଛନ୍ତି, ରୁଆରେ ଲୋକ ସ୍ତ୍ରୀ ଲୋକମାନେ ଲାଗୁଛନ୍ତି, ଆରି ନିଜେ ଯିବା ପାଇଁ ମାଇକିନା ମାନଙ୍କୁ ଡାକୁଛୁ, ଆରେ ଧାନ କାଟୁଛୁ, ଆରେ ଭରା ବାନ୍ଧୁଛୁ, ସେ ସବୁ ଯାକ ଲୋକର ଏକା ହଉଛି ଆଉ।
1: ହେଲେ ଆମର ଏଇ ଟାଉନ ବାଟେ ଅର୍ଗାନିକ ଫାର୍ମିଂ ବୋଲୁଛନ୍ତି, ସେଟା କି ଷ୍ଟା ଆଜ୍ଞା?
0: ନାଇଁ, ଅର୍ଗାନିକ ଫାର୍ମିଂ ବୋଲେ କି ଆଗରେ ଯୋଉ ଆମର ଗୋବର ଖତରେ ଚାଷ କରୁଥିଲେ ସେଟା ଏବେ ଅର୍ଗାନିକ ଫାର୍ମିଂ ବୋଲୁଛନ୍ତି। ହେଲେ ଆମର ଏଇ ବାଟେ ଏବେ ମିଶା ହଉଛି କା, ଏବେ ଆମର ମିଶା ସେ ବଣ ଭିତରେ ଟିକେ ଏରିଆ ମାନେ ଅଛି ଯୋଉଠି ଖାଲି ଗୋବର ଖତରେ ଚାଷ କରୁ, ଆମେ ମିଶା ଖାଇବା ପାଇଁ ଖାଲି ଗୋବର ଖତରେ ଧାନ ଚାଷ କରୁଛୁ କା ଏବେ ମିଶା। ଯେ ଅର୍ଗାନିକ ଫାର୍ମିଂ କଣ କି କଲେ ଅସୁବିଧା, ଆମର ଆଦାୟଟା କମ ହଉଛି, ଯୋଉଟାକି ଚାଷୀ ପାଇଁ ସେତିକି ଟଙ୍କା ଆମକୁ ସୁହାଇବ ନାହିଁ, ସେଟା ଆଣି

0: ଲୋକ ଟିକେ ଅର୍ଗାନିକ ଫାର୍ମିଂ ଆଡ଼େ ଯାଉନାହାନ୍ତି। ଆରେ ଏବେ ତ ଗୋରୁ ଗାଈ ମିଶା କମିଗଲେ, କାହାର ଘରେ ଗୋରୁ ଗାଈ ମିଶା ନାହିଁ, ସେମିତିରେ ଗୋବର ଖତ ବି ମିଳିବାଟା କଷ୍ଟ ହେଇଯାଉଛି। ସେମିତି ହେଇକିନା ଟିକେ ଅର୍ଗାନିକ ଫାର୍ମିଂ ବୋଲେ ଆରି ଆଉ କେତେ ଦିନ ଗଲେ ଆଇବ ପଡ଼ ଲାଗୁଛି। ଗଭର୍ଣ୍ଣମେଣ୍ଟ ଟିକେ ସହାୟତା କଲେ ସେ ଅର୍ଗାନିକ ଫାର୍ମିଂର ପ୍ରଡକ୍ଟକୁ ଆଉ ଟିକେ ଅଧିକ ଟଙ୍କା ଦେଇ କିଣିଲେ ଲୋକ ଯାହା ଅର୍ଗାନିକ ଫାର୍ମିଂ କରିବେ।
1: ହେଲେ ଆଜ୍ଞା, ମୁଇଁ ଏବେ ଚାଷ କରିବି ବୋଲେ ଆମର ଟିକେ ଜାଗା ପଟା ଅଛି ତ ବାଡ଼ି କାନି, ଏମିତି ଧାନ ଫାନ ତ ରୁଇ ପାରିବି ନାହିଁ, କିସ୍ଟା ଲଗେଇଲେ ଭଲ ହବ ଆର ତାକୁ କେମିତି ଜାଗ୍ରତ କରିବି?
0: ଏବେ ଦେଖ, ତମେ ଯଦି ଏବେ ତମର ବାଡି ବାଟେ ଜାଗା ଅଛି ବୋଇଲେ ତମେ ପନିପରିବା ଚାଷ କରିପାରିବ, ମକା ଚାଷ ଟିକେ କରିପାରିବ, ସୁଇଟ କର୍ନ ଲଗେଇ ପାରିବ, ନର୍ମାଲ ମକା ଲଗେଇ ପାରିବ। ତାପରେ ସିଜନାଲ ଏବେ ଦେଖ ଆମର ହାଇବ୍ରିଡ୍ ବାଇଗଣ ଆସୁଛି, ଆମେ ଆମର ଗାଁରେ ଗୋଟେ ଦାଦା ଆମର ଜଗଦଲପୁର ଆଣିକି ଲଗେଇଥିଲେ ବାଇଗଣ ଚାରା, ସେଟା ବହୁତ ବାଇଗଣ ଦେଲା, ବହୁତ ଲାଭ ବି ଦେଲା। ସେମିତି ଟମାଟୋ ମିଶା ଆସୁଛି, ବିନ୍ସ ଝଟା ସବୁ ତ ଆସୁଛି, ଆଉ ସବୁ ତମ ପନିପରିବା ଚାଷଟା କରିପାରିବ ଘର ଭିତରେ ବୋଲେ।
1: ହଁ, ସେମିତି କଲେ ଏକା ହବ ଆଜ୍ଞା।
0: ତମେ ନହେଲେ ଆସ ଆମର ଗାଁରେ, ଦେଖିବ କେମିତି କରୁଛନ୍ତି କିଡ଼ା ନାହିଁ। ଆଉ ଟିକେ ଯିବା, ଆମର ସେ ବାଡ଼ ବାଡ଼ ମାନେ ଅଛି, ଦେଖେଇବି ତମକୁ, ଦେଖିବ ବୁଲିବ ଆଉ ଶିଖି ଯାଇ କର ତମେ ମିଶା।
1: ହଇ, ଶିଖିବା କଥାରୁ ମନ ପଡ଼ିଲା ଆଜ୍ଞା, ଏମିତି କି ଟ୍ରେନିଂ କି ଗଭର୍ଣ୍ଣମେଣ୍ଟ ତରଫରୁ ଏମିତି କିଛିଟା ସଭା ପରାଡ଼ ଏମିତି ଯାକ ହଉଛି କି ଚାଷ କାମକୁ ଆଗକୁ ନେବା ପାଇଁ କି ଶିଖେଇବା ପାଇଁ?
0: ହଁ, ଆମର ଏଇ ଗ୍ରାମ ସେବକ ଆଜ୍ଞା ମାନେ ମଝିରେ ମଝିରେ ମିଟିଂ କରୁଛନ୍ତି, ଡାକ ଥାଉଛନ୍ତି, ଆରେ ତାଙ୍କ ମାନେ ଆମକୁ ନଉଛନ୍ତି କେମିତି ଚାଷ କରିବୁ। ଏବେ ଖାଲି ଧାନ ଚାଷ, ମକା ଚାଷ, ବିରି, ମାଣ୍ଡିଆ, ମୁଗ ଏଇସବୁ ନାହିଁ, ଅଲଗା ମିଶା ସବୁ ଟାଇପ୍ର ଚାଷ ଶିଖଉଛନ୍ତି ଆମକୁ। ଏବେ ମୁଁ ମାଛି କେମିତି ରଖୁଛ ସେଟା ଗୋଟେ ଥର ଶିଖେଇଥିଲେ, ଆହୁରି ଏବେ ଆମର ଆମ୍ବ ଚାଷ ମିଶା କେମିତି ନୂଆ ନୂଆ ଟେକ୍ନୋଲୋଜି ଆଇଲାଣି ତାକୁ କେମିତି ୟୁଜ୍ କରିବ। ତାପରେ ଏବେ ଆମର ଆଗରେ ଟ୍ରାକ୍ଟର ହଳ କୋଷୁଥିଲେ, ପରେ ଟ୍ରାକ୍ଟର ଆଇଲା, ଏବେ ପାୱାର ଟିଲର ମାନେ ଆଇଲା, ସବୁ ସେଟା ମାନେ ମିଶା ସବସିଡ ଗଭର୍ଣ୍ଣମେଣ୍ଟ ଦଉଛି, ସେଟା ବିଷୟରେ ଆଇ କହୁଛନ୍ତି କୋଉଟା କୋଉଟା ଅଫର ଅଛି, କିଡ଼ା କିଡ଼ା ଆମେ ୟୁଜ୍ କରିପାରିବୁ, ସେ ସବୁ ଆମକୁ କହୁଛନ୍ତି ଏବେ।
1: ବଢିଆ ଆଜ୍ଞା, ହେଲେ ତମର ସାଙ୍ଗରେ କଥା ହେଇକିନା ବେଶୀ ଚାଷବାସ ଉପରେ ଟିକେ କେତେ ଜାଣିବାର ହେଲା। ମୁଇଁ
0: ହଇ
1: ମିଶା କେତେବେଳେ ଚାଷ କରିବି ବୋଲେ ତମର ପାଖକୁ କାଇବି।
0: ହଉ ଆସ ତମେ, ଏବେ ଆଉ କେତେ ଦିନ ଗଲେ ତ ଧାନ କଟା ହବ, ତାପରେ ରୋଇଲା ବେଳକୁ ମିଶା ଆସ, ତମେ ଦେଖିବ କେମିତି ଲାଇନ କାଟିକି ରୁଉଛନ୍ତି, ନୂଆ ନୂଆ ଷ୍ଟାଇଲ ରୁଆ ହଉଛି, ସେ ସବୁ ଦେଖିବ ଯିବ ଆଜି କରିବ ତମେ ମିଶା କେତେବେଳେ ହେଲେ।
1: ହଉ ଆଜ୍ଞା, ବଢିଆ ଲାଗିଲା ହେଲେ ତମର ସାଙ୍ଗେ କଥା ହେଇକି, ମୁଇଁ ଆହୁରି ଥରେ ଆଇବି ତମର ଚାଷ ଦେଖିବା ପାଇଁ।
0: ହଉ ନାନୀ, ହଉ ହଉ ଆସ।
2: ବାହ, ତମେ ପଚାରିବାକୁ ତାଙ୍କେ କହିବାକୁ, ଆହୁରି ସବୁଠୁ ଖୁସି ମତେ ଏଇଟା ଲାଗିଲା ଯେ ତାଙ୍କେ ଜୈବିକ ସାର ବ୍ୟବହାର କରୁଛନ୍ତି, ଗାଈ ଖତ ଆଉ ଯୋଉ ଯୋଉଟା ଆମର ଘରୁ ବାହାରି ପାରିବ ସେ ସବୁ ୟୁଜ୍ କରିକିନା ଚାଷ କରୁଛନ୍ତି, ମତେ ବେଶୀ ଭଲ ଲାଗିଲା। କାହିଁକି ନା ଆଜିକାଲି ଯୋଉ ପରିବା ଦେଖ ବଜାରରେ କୋଉଟା ଗୋଟେ ଭଲ ନ ଥାଉଛି, ସବୁ ଭେଜାଲକା ଥାଉଛି।
3: ହଇ ନାନୀ, ହେଲେ ଏମିତି କଥା ହଉଥିବା ନା ଭାରିବା, କାହିଁକି ବୋଲେ ଇ ସନ୍ଧ୍ୟା ବେଳକୁ ବୋଲଚ ଇ ବର୍ଷା ପବନ ଘେରି ଦଉଛି, ଚାଲ ଭାରି ପଡିବା।
2: ସତ କଥା, ଏବେ ତ ବର୍ଷା ଟିକେ ଟିକେ ହେଲାଣି, କାଳ ବୈଶାଖୀ, ଲଘୁଚାପ ସବୁ କହୁଛନ୍ତି, ଭାରି ପଡିବା, ନାଇଁ ବୋଲେ ଆହୁରି ହଇରାଣ ହବାର ହବ। ଚାଲ ଗୋଟେ ଗୋଟେ ଭାରି ପଡିବା ଆକା,
3: ଚାଲ ଚାଲ।

ଶୁଣିଲେ କୃଷି ଓ କୃଷକ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତରେ ଶିଳ୍ପୀ ତୃପ୍ତି ଦାସ, ଗୀତ ରଚନା ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଅମରେନ୍ଦ୍ର ମହାନ୍ତି, ଚଳଚ୍ଚିତ୍ର ବସୁଧା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଉଲ୍କା ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ସୁରେଶ ୱାଡକର, ଗୀତ ସଚି ମହାନ୍ତି, ସଙ୍ଗୀତ ରାଜୁ ମିଶ୍ର ଏବଂ ବିଭୁ ମହାନ୍ତି।

ଏଥର ଶୁଣିବା କଥା ଦେଇଥିଲି ମା'କୁ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ସୋହମ ଏବଂ ଶୈଳଭାମା। ସ୍ୱାମୀ ଅରୂପାନନ୍ଦଙ୍କ ଗୀତ ସଙ୍ଗୀତ କୃଷ୍ଣଚନ୍ଦ୍ର।

ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ। ଏ ମାସର ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ପ୍ରଥମେ ଶିଳ୍ପୀ ହେଲେ ବୀରଞ୍ଚୀ ନାରାୟଣ ବାହିନୀପତି, ରଚନା ବାବାଜୀ ଚରଣ ଜେନା, ସଙ୍ଗୀତ ନିହାର ରଞ୍ଜନ ମହାନ୍ତି।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍।

0: ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପରବର୍ତ୍ତୀ ଶିଳ୍ପୀ ନମିତା ମହାପାତ୍ର। ଗୀତ ରଚନା ବାବାଜୀ ଚରଣ ଜେନା। ସଙ୍ଗୀତ ନିର୍ଦ୍ଦେଶନା ନିହାରଞ୍ଜନ ମହାନ୍ତି।

କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ହେଲେ ବୀରଞ୍ଚି ନାରାୟଣ ବାହିନୀପତି ଏବଂ ନମିତା ମହାପାତ୍ର। ରଚନା ବାବାଜୀ ଚରଣ ଜେନା। ସଙ୍ଗୀତ ନିହାରଞ୍ଜନ ମହାନ୍ତି।

0: ଶୁଣିଲେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀମାନେ ଥିଲେ ବିରଞ୍ଚି ନାରାୟଣ ବାହିନୀପତି ଏବଂ ନମିତା ମହାପାତ୍ର। ଗୀତଗୁଡ଼ିକ ରଚନା କରିଥିଲେ ବାବାଜୀ ଚରଣ ଜେନା। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନିହାର ରଞ୍ଜନ ମହାନ୍ତି। ଆକାଶବାଣୀ ଜୟପୁର।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ୍ ଚଏସ୍।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀବାଦନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ହାନ୍ସ ଧ୍ୱନି।

0: ଶୁଣିଲେ ସ୍ପଟଲାଇଟ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ନାଟକ ଯୁଗ। ମୂଳ ରଚନା ରାଜେନ୍ଦର ଅବସ୍ତି, ବେତାର ରୂପାନ୍ତର ହରିଶ ନୱଲ, ଓଡ଼ିଆ ଅନୁବାଦ ଶିବଚରଣ ମିଶ୍ର, ପ୍ରଯୋଜନା ସୁହାସ ମହାନ୍ତି, ସହଯୋଗିତା କରିଛନ୍ତି ଅଶୋକ ମିଶ୍ର।

0: ବାଡ଼ିଟାରେ କେତେ ଜୋରରେ ବାଡ଼େଇ ପକେଇଲେ ଆଜ୍ଞା?
1: ଶଳାଟା ପଳେଇଲା, କେହି କିଛି ଶୁଣୁନାହାନ୍ତି, ସମସ୍ତେ ସ୍ୱାଧୀନ ନିର୍ଲଜ ଗୁଡ଼ାକ। ଏ ଜସ୍ମିତଟା କୁଆଡ଼େ ଗଲା? କୋଉଠି ଲୁଚିଛୁ ଝିଅ? ଝିଅ ବାହାରି କୁଆ, କାକ୍ଟସ୍ କଣ୍ଟା ଗୋଡ଼ରେ ପଶିଯିବ, ବାହାରିଆ। ଆରେ ଏଠି ତ ନାହିଁ। ଭିତରକୁ ଦେଖେ, ମୁଁ ବଖରାକୁ ଟିକେ ଯାଏ। ଓହୋ, ଏଠି ବି ଶାନ୍ତି ନାହିଁ। ହଉ ଠିକ୍ ଅଛି, ଏଥର ଜସିର ବଖରାକୁ ଯାଏ, ଏଇଠି ଟିକେ ଶାନ୍ତି ତ ଲାଗୁଛି, କିନ୍ତୁ ବଖରାଟା ପୁରାପୁରି ଅସ୍ତବ୍ୟସ୍ତ ହୋଇପଡ଼ିଛି। ବହିଗୁଡ଼ାକ କେମିତି ପଡ଼ିଛି, କୋଉ ଖାତା ଗୋଟେ ଠିକ୍ ଜାଗାରେ ରଖିନି। ଏଇଟା କି ବହି? ବିଚାରି ଝିଅ, ମୁଁ ବି କେମିତିଆ ଗୋଟେ ବୋକା ଲୋକ, କେଜାଣି ବିଚାରା ହରିଆକୁ ଶୂନ୍ୟଟାରେ ବାଡ଼େଇଲି। କେଜାଣି କାହିଁକି ବେଳେବେଳେ ମୋତେ ରାଗ ଲାଗେ, ମୁଁ ବି ବୁଝିପାରେନି। ଆଗରୁ ତ ଏମିତି ହଉନଥିଲା। ହରିଆ, ଆରେ ହରିଆ
2: ଆସୁଛି ଆଜ୍ଞା। ଇଏ ଚା କରୁଥିଲି, ଏଇ ନିଅନ୍ତୁ ଆଜ୍ଞା।
1: ପନିପରିବା ସବୁ ନେଇ ଆସିଲୁ? ଜସ୍ମିର ଏଇନେ ଆସି ପହଞ୍ଚିବ
2: ଆଜ୍ଞା, ନେଇ ଆସି।
1: ସବାସ, ଚାଟା ବଢ଼ିଆ ହେଇଥିଲା, କପ୍ଟା ନେଇଯା। କଣ ଦେଖୁଛୁ ମୋ ଲମ୍ବା ଦାଢ଼ିକି? କେତେ ଚିକଣ ଆଉ କେତେ ମୁଲାୟମ ସେ କଥା ଦେଖୁଛୁ ନା? ଆରେ ଏତେ ଚିକିଣିଆ ଚୁଳ ଜସ୍ମିରର ମୁଣ୍ଡରେ ବି ନାହିଁ, ସିଏ ତ ନୀତି ତା ମୁଣ୍ଡକୁ ଶିକାକାୟରେ ଧୁଏ, ଆଉ ସେଥିରେ ଖାଲି ଅଁଳା ଘଷେ। କିନ୍ତୁ ଦାଢ଼ିଟା ବଡ଼ ଅଦ୍ଭୁତ, ଯେଉଁଦିନ କୁଣ୍ଡେଇବା ଆରମ୍ଭ କରେ ସେଦିନ ମୋତେ ଲାଗେ ଦାଢ଼ିରେ କିଏ ଆଣି ବାଇଡଙ୍କ ଲଗେଇ ଦେଇଛି। ତତେ ଗୋଟେ କଥା କହିବି ହରିଆ, ମୁଁ ଯେତେବେଳେ ବି ଦର୍ପଣରେ ନିଜ ମୁହଁ ଦେଖେ ମୋତେ ଭାରି ବ୍ୟସ୍ତ ଲାଗେ। ଏଇ ଯେଉଁ ଦାଢ଼ିଟା ମୁଣ୍ଡରୁ ପାଦ ଯାଏ ମୋତେ ଏକାଭଳିଆ କରିଦେଇଛି, ମୋତେ ଲାଗୁଛି ଇଏ ବୋଧେ ଲମ୍ବା ଧଳା ଦାଢ଼ି ନୁହଁ, ହସ୍ପିଟାଲର ବ୍ୟାଣ୍ଡେଜ୍ ମୋ ମୁହଁରୁ ତଳ ଯାଏ ଲମ୍ବିଛି। ମୋତେ ସବୁଠୁ ବେଶୀ ଡର ଲାଗେ ହସ୍ପିଟାଲ କଥାରେ, ସେଦିନ ହସ୍ପିଟାଲରେ। ହ୍ୟାଲୋ, ଲେଫ୍ଟନାଣ୍ଟ ସୁରଜିତ ସିଂ ସ୍ପିକିଂ। ୟେସ୍,
3: ହ୍ୱାଟ୍, କଣ କହୁଛନ୍ତି?
1: ହଁ, ୟୁଆର୍ ରାଇଟ୍, ହଁ ହଁ, ସତନାମ, ସତନାମ କର। କିନ୍ତୁ କେମିତି, ଏମର୍ଜେନ୍ସି ୱାର୍ଡ? ଆଚ୍ଛା ଆଚ୍ଛା, ମୁଁ ଏଇ ସାଙ୍ଗେ ସାଙ୍ଗେ ପହଞ୍ଚିବି। ଆଚ୍ଛା ହରିଆ,
2: ଆଜ୍ଞା
1: ଜସି କାହିଁ?
2: ଆଜ୍ଞା ହୋମୱାର୍କ କରୁ କରୁ ଶୋଇଗଲେ, ଏଇ ତୃତୀୟ ଶ୍ରେଣୀରୁ ଏତେ ପାଠ। ରାମ ରାମ ରାମ ରାମ, କ୍ଷୀର ପିଇ ନେଇଥିଲେ ଆଜ୍ଞା। ଆଜ୍ଞା ଆପଣ ଏମିତି ବ୍ୟସ୍ତ କାହିଁକି ହେଉଛନ୍ତି?
1: କିଛି ନୁହେଁ, ତୁ ଟିକେ ଜସ୍ମିରକୁ ଦେଖୁଥିବୁ, ମେମ୍ ସାହେବଙ୍କର ଆକ୍ସିଡେଣ୍ଟ ହେଇଯାଇଛି, ସେ ଜେନେରାଲ ହସ୍ପିଟାଲର ଏମର୍ଜେନ୍ସି ୱାର୍ଡରେ ଅଛନ୍ତି।
2: ଆକ୍ସିଡେଣ୍ଟ? କେମିତି ଆକ୍ସିଡେଣ୍ଟ ହେଲା ଆଜ୍ଞା? ଆଚ୍ଛା ମ୍ୟାମ୍ ସାହେବ ଏବେ କେମିତି ଅଛନ୍ତି ଆଜ୍ଞା?
1: କେମିତି ଅଛନ୍ତି କେଜାଣି, ମୁଁ ଯାଇ ଆର୍ମି ହସ୍ପିଟାଲକୁ ସିଫ୍ଟ କରିଦେବି, ଚିନ୍ତା କରନି, ଫୋନ୍ ପାଖରେ ଥିବୁ।
2: ଆଜ୍ଞା,
1: ଯଦି ଦରକାର ପଡ଼ିବ ମୁଁ ଫୋନ୍ କରିବି।
2: ଆଜ୍ଞା,
1: ସୋକି ଯଦି ଫୋନ୍ କରିବ ତାହେଲେ ତାକୁ କହିବୁ ଟିକେ ସେଇଠିକି ଯିବ। ମୁଁ ତାହେଲେ ଯାଉଛି, ଜସି ଯଦି
2: ଆପଣ ଚିନ୍ତା କରନ୍ତୁନି, ମୁଁ ତ ଘରେ ଅଛି।

0: ଡକ୍ଟର, ମତେ ଟିକେ ତା ସାଙ୍ଗରେ ମିଶିବାକୁ ଦିଅନ୍ତୁ। ଏସବୁ କେମିତି ହେଲା?
1: ଦେଖନ୍ତୁ ସର୍ଦ୍ଦାର ସାହେବ, ଏବେ ଆପଣ ତାଙ୍କ ସାଙ୍ଗରେ ମିଶିପାରିବେନି। ତାଙ୍କ ଦେହରୁ ବହୁତ ରକ୍ତ ବୋହିଛି, ପାଦରେ ଭୀଷଣ ମାଡ଼ ବାଜିଛି, ହାତଟା ଜଖମ ହେଇଯାଇଛି।

0: ଥାଏ ସେ ଫୁଲଟିଏ ପରି। ଆମର ତ ଆଉ ଛୁଆ ହେବାର ନାହିଁ, କରିଅଛି ତ ସେ ସବୁଦିନ ପାଇଁ ଏଇଠି ରହିବ। ଯଶପ୍ରୀତ ତା କଥା ମାନେ ତାକୁ ବହୁତ ପଢ଼େଇବ, ନାଚ ଶିଖେଇବ, ମ୍ୟୁଜିକ୍ ଶିଖେଇବ, ଆଉ ଥରେ କିନ୍ତୁ ବାହା ହେବନି। ଶୁଣୁଛ ନା, ତମର ନୁହେଁ, ତା ବାହାଘର ଖୁବ ଧୁମଧାମରେ କରିବ, ହାତୀ ଘୋଡ଼ା, January 26 ପ୍ୟାରେଡ୍ ସମୟରେ ସେଇ ଓଟୋ ବି, ଟୋକଟା କିନ୍ତୁ ଭଦ୍ର ହେଇଥିବ, ରାଜା ପରି ହେଇଥିବ। ଓହୋ, କଣ ମୋର ହେଉଛି, କଣ ମୋର ହେଉଛି, ମୁଁ କିଛି ଜାଣିପାରୁନି। ଯୋଶୀ କାହିଁ, ଯୋଶୀକୁ ରାକ୍ଷସ ଉଠେଇ ନେଇ ଯାଉଛି, ତାକୁ ଧର, ତାକୁ ରାକ୍ଷସ କବଳରୁ ମୁକ୍ତି ଦିଅ। ସୁଜିତ, ସୁଜିତ, ମୋ ଲେଫ୍ଟ ହ୍ୟାଣ୍ଡ ସର୍ ତ, ସୁଜିତ, ସୁଜିତ,
1: ଡକ୍ଟର କଣ ହେଲା, ଡକ୍ଟର କଣ ହେଲା, ଡକ୍ଟର
2: ସିଷ୍ଟର, ତା ମୁଣ୍ଡଟା ଏମିତି ଢଳି ପଡ଼ିଲା କାହିଁକି, ଡକ୍ଟର
3: ସିଷ୍ଟର, ଅକ୍ସିଜେନ୍ ପୁରା ଖୋଲିଦିଅ, ଲାଇଫ୍ ସେଭିଂ ଡ୍ରଗ୍ ମଗା। ଆରେ ଆପଣ ଦେହ ବାହାରକୁ ଚାଲନ୍ତୁ, ଚାଲନ୍ତୁ ପ୍ଲିଜ। ଆରେ ଅକ୍ସିଜେନ୍ ମାସ୍କ ଖୋଲି ଓରାଲ ସେରା ବି ଦିଅ, ପମ୍ପ କର, ୟେସ୍ ୟେସ୍ ପମ୍ପ କର।
4: ସରି, ଆପଣମାନେ ବାହାରକୁ ଯାଆନ୍ତୁ, ଆଇ ଆମ୍ ସରି ଅଫିସର, ଆମେ ହାରିଗଲୁ, ଆପଣଙ୍କ ସ୍ତ୍ରୀକୁ ବଞ୍ଚେଇ ପାରିଲୁନି।
2: ନୋ ନୋ, ସେମିତି କହନ୍ତୁ ନାହିଁ, ସେଇ ସେଲିଭ ହାଇ ନୋ, ସେଇ ସେଲିଭ
1: ସୁରଜିତ ଦୁର୍ବଳ ହେନା, ଦମ୍ଭରକ ସୁରଜିତ, ଦମ୍ଭରକ, ତତେ ସହିବାକୁ ପଡ଼ିବ।
2: ନୋ ନୋ

0: ଆଜ୍ଞା ଆଜ୍ଞା ଆଜ୍ଞା,
1: କୋଉଠି ହଜିଗଲେ ଆପଣ?
2: ତୋ ମେମ୍ ସାହେବଙ୍କ କଥା ସବୁ ମନେ ପଡ଼ିଗଲା। 11 ବର୍ଷ ବିତିଗଲା ହରିଆ, ମୋର ତ କେବଳ ସେଇ ହିଁ ଥିଲା, ତା କଥା ସବୁ ପୂରଣ କରିବାକୁ ପଡ଼ିବ।
0: ସବୁ ମନେ ଅଛି ଆଜ୍ଞା, ଆପଣ ବି ତପସ୍ୟାରେ ଅଛନ୍ତି, କେତେ ସମ୍ବନ୍ଧ ଆସିଥିଲା।
2: ବୋଧେ ଜସି ଆସିଗଲାଣି। ଆସିଗଲୁ ଜସ୍ମୀର, ଆସିଗଲୁ ମା?
3: ହଁ ପାପା। ପାପା କାଖ କର।
2: ଆ ପୁତ୍ର, ତୋତେ କାଖ କଲେ ଲାଗୁଛି ଏବେ ବି ତୁ ସେଇ 5 ବର୍ଷର କଣ୍ଢେଇଟିଏ ହେଇଅଛୁ।
3: ପାପା ଓହ୍ଲ ହରିଆ, ଜଳଖିଆ କରୁଛୁ?
0: ହଁ ମ୍ୟାମ୍। ସାର୍, ସାପ୍ ବି ଜଳଖିଆ କରୁନାହାନ୍ତି, ଖାଲି ଚା ପିଇଛନ୍ତି।
3: ଖାଲି ଚା ପିଇଛନ୍ତି କାହିଁକି? ପାପା ଟେବୁଲକୁ ଚାଲ, ଜଳଖିଆ କାହିଁକି ଖାଇନ ତମେ?
2: ଆଜି କଲେଜରେ କଣ ହେଲା ମା?
3: ଆଜି ଡିବେଟ୍ ଥିଲା ପାପା।
2: ଆଚ୍ଛା, କି ଡିବେଟ୍?
3: ବିଷୟଟା ଖୁବ ମଜାଦାର ଥିଲା। ବିଷୟଟା ଥିଲା ଆଜିର ଦୁନିଆରେ କିଏ ବଡ଼, ପୁରୁଷ ନା ସ୍ତ୍ରୀ।
2: ଆଚ୍ଛା, ସବୁଠୁ ବଡ଼ ଏଇ ଦୁନିଆ, ଆଜିର ହଉ କି କାଲିର ହଉ,
3: ଏକଦମ ବଣ୍ଡଲ। ତମେ କିଛି ଜାଣନି, ଆଜିର ଦୁନିଆରେ କେବଳ ସ୍ତ୍ରୀ ହିଁ ବଡ଼।
2: ଆଚ୍ଛା
3: ରୁହ, ମୁଁ ଠିଆ ହେଇ ଭାଷଣ ଦେଉଛି।
2: ଆଗ ଜଳଖିଆଟା ଖାଇନେ।
3: ଜଳଖିଆ ଖାଇବା ଗୋଟେ ବଡ଼ କଥା ନୁହେଁ ପାପା, ବଡ଼ କଥା ହେଲା ଏ ଦୁନିଆରେ ସବୁଠୁ ବଡ଼ ସ୍ତ୍ରୀ। ୟତ୍ର ନାରୀସ୍ତୁ ପୂଜ୍ୟତେ ରମନ୍ତେ ତତ୍ର ଦେବତା, ଯେଉଁଠି ସ୍ତ୍ରୀର ପୂଜା ହୁଏ ସେଇଠି ଦେବତାମାନେ ରହନ୍ତି। ପୁରୁଷ ଦାମ୍ଭିକ ଓ ଅନାଚାରୀ, ଆଉ ସ୍ତ୍ରୀ ହେଲା ଦେବୀ, ମାନବୀ ଆଉ ମାତା। ମା ରୂପ ସ୍ତ୍ରୀର ସବୁଠାରୁ ମହାନ ରୂପ, ତାର ତୁଳନା କେବଳ ଧରଣୀ ମା ସାଙ୍ଗରେ କରାଯାଇପାରେ, ଯିଏ ଜନ୍ମ ଦିଏ, ପାଳନ ପୋଷଣ କରେ। ସ୍ତ୍ରୀକୁ ହୀନ ଦୃଷ୍ଟିରେ ଦେଖୁଥିବା ବ୍ୟକ୍ତି ସ୍ୱୟଂ ହୀନ ଗତିକୁ ପ୍ରାପ୍ତ ହୁଅନ୍ତି। ସ୍ତ୍ରୀ ତେଜର ପ୍ରତୀକ, ସ୍ତ୍ରୀ ସୃଷ୍ଟିର ସବୁଠୁ ସୁନ୍ଦର ଉପହାର। ଯଦି

0: ସ୍ତ୍ରୀ ନଥାନ୍ତା ତାହେଲେ ଏଇ ଜଗତ ବି ନଥାନ୍ତା। ମୁଁ ନିଜ ପକ୍ଷ ସମର୍ଥନ କରି ପୁଣି ଥରେ ପ୍ରସ୍ତାବ ଦେଉଛି ଯେ ଆଜିର ଦୁନିଆରେ ସ୍ତ୍ରୀ ହିଁ ସବୁଠାରୁ ବଡ଼।
1: ବହୁତ ସୁନ୍ଦର, ତୁ ତ ବଢିଆ ଭାଷଣ ଦଉଛୁ, ତୁ ଯାହା ସବୁ କହିଲୁ ସବୁ ଠିକ।
0: ହଁ ବାପା, ମତେ ଫାର୍ଷ୍ଟ ପ୍ରାଇଜ୍ ମିଳିଛି, ଆଜି ଇଣ୍ଟର କଲେଜ କମ୍ପିଟିସନ ଥିଲା। ବାପା ଜାଣିଛ, ମୋ ପାଇଁ ନା ଆମ କଲେଜକୁ ସିଲ୍ ମିଳିଲା।
1: କଂଗ୍ରାଚୁଲେସନ୍ସ, ଅଭିନନ୍ଦନ ଜଣାଉଛି ଝିଆ।
0: ଅଭିନନ୍ଦନ ତ ଠିକ ଅଛି, ହେଲେ ପାପା ସେ ନିଜକୁ ନିଜେ କଣ ଭାବୁଛି କି?
1: ସେମାନେ

0: ଆମ କଲେଜକୁ ସିଲ୍ ମିଳିଲା।
1: କଂଗ୍ରାଚୁଲେସନ୍ସ, ଅଭିନନ୍ଦନ ଜଣାଉଛୁ ଝିଅ।
0: ଅଭିନନ୍ଦନ ତ ଠିକ ଅଛି, ହେଲେ ପାପା ସେ ନିଜକୁ ନିଜେ କଣ ଭାବୁଛି କି?
1: ସେମାନେ କିଏ ଝିଅ?
0: ସେମାନେ ପାପା, ସେ ଜସ୍ମିନ୍ଦର, ସେ ମୋ ସାଙ୍ଗରେ ପଢ଼େ। ନିଜକୁ ନିଜ କଣ ଭାବେ କେଜାଣି, କହୁଥିଲା ଏ ଦୁନିଆରେ ପୁରୁଷ ବଡ଼ ଆଉ ଏ ଦୁନିଆରେ ସିଏ ବଡ଼, ଆଜିର ହଉ କି କାଲିର ହଉ, ମୂର୍ଖ ବୋକା। ମୁଁ ବି ଠିକଣା ଜବାବ ଦେଇଛି, ତା ମୁହଁ ପୁରାପୁରି ବଙ୍କା କରିଦେଇଛି, ଆଉ କେବେ ବି ସାହସ କରିବନି।
1: କେହି ବି ସାହସ କରିବନି ମା, ସାବାସ। ହଉ ତୁ ଆରାମ କର, ମୁଁ ମୋ ରୁମକୁ ଯାଉଛି। ଜସ୍ସି, ମୋ ସୁନା ଝିଅ ଜସ୍ମିର, ମୋ ଜୀବନରେ ଜସ୍ମିର ଛଡ଼ା ଆଉ କ'ଣ ଅଛି? ଜସ୍ମିର ମୋ ଜୀବନର ଲକ୍ଷ୍ୟ, ମୋ ସାହାରା। ସେ ଯଦି ନଥାନ୍ତା କିଛି ବି ନଥାନ୍ତା। 11 ଯାଏ ଜସ୍ମିର ଘରେ ମୋ ପାଖରେ ଥାଏ, ତାପରେ କଲେଜକୁ ଚାଲିଯାଏ, ଫେରେ 4 ଫେରେ ପୁଣି ଯିବା ପାଇଁ, ଚାହା ପିଇ ପୁଣି ଚମ୍ପଟ ମାରେ। ସାଙ୍ଗମାନେ ଆସି ପହଞ୍ଚିଯାଆନ୍ତି, ତାଙ୍କ ସାଙ୍ଗରେ ଖେଳିବାକୁ ଚାଲିଯାଏ, ଟେନିସ୍, ବିଲିୟର୍ଡ, ପିଙ୍ଗ ପଙ୍ଗ। ସନ୍ଧ୍ୟାରେ ଫେରେ ତାର ପଢ଼ା ରୁମ୍ରେ ବସିଯାଏ। ଯୁଗ ଠିକ୍ ସେମିତି ଲାଗୁଛି, କିନ୍ତୁ କିଛି ବଦଳିଛି ନିଶ୍ଚୟ, ବଦଳିଛି କେବଳ ମଣିଷ। ଯୁଗ ସେମିତି ସବୁବେଳେ ହସୁଥାଏ, କିନ୍ତୁ ମଣିଷ କାହିଁକି ବୁଢ଼ା ହେଇଯାଏ? ଜସ୍ମିରର ସାଙ୍ଗ ସେମାନେ ଆସନ୍ତି, ତାଙ୍କ ସାଙ୍ଗରେ କଥା ହେବାକୁ କେତେ ଭଲ ଲାଗେ, କିନ୍ତୁ ମୋ କଥାଗୁଡ଼ାକ ଏତେ ଫିକା ହେଇଗଲାଣି ଯେ ଝିଅମାନେ ଶୁଣି ବାରମ୍ବାର ଖାଲି ହସିଦିଅନ୍ତି, ତାପରେ ଚାଲିଯାଆନ୍ତି। ଖାଲି କହନ୍ତି, ଆଚ୍ଛା ପାପା, ଟାଟା ଟାଟା। ଦିନ ଥିଲା ଯେତେବେଳେ ସୁନ୍ଦରୀ ଝିଅମାନେ ମୋ ଚାରିପଟେ ଘୁରି ବୁଲୁଥିଲେ, କିନ୍ତୁ ମୁଁ କାହା ସାଙ୍ଗରେ କଥା ହେଉନଥିଲି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ମୋର ସେଇ ଗୁଣ ପାଇଁ ସମସ୍ତେ ମୋତେ ପସନ୍ଦ କରୁଥିଲେ। ବଗିଚାରେ ଫୁଲ ପରି ସେମାନଙ୍କର ସବୁ ମୁହଁ ଥିଲା, ସେମାନେ ସବୁ କେଉଁଠି ଥିବେ କି ଜାଣି? ଗୋଟାଏ ମୁହଁ ଥିଲା ଖୁବ୍ ସୁନ୍ଦର, ପୁରାପୁରି ସୁନ୍ଦର ଶିଖ ଚେହେରା। ସେ କୁଆଡ଼େ ଚାଲିଗଲା କି ଜାଣି, କାହିଁକି ଚାଲିଗଲା? ଓହ, ଭୀଷଣ ନିରବତା, ଅନ୍ଧାରଠୁ ବି ଗଭୀର। ତା ବିନା ଏଇ ବଡ଼ ବଙ୍ଗଳା, ବଗିଚା, ସବୁକିଛି ନିଷ୍ପ୍ରାଣ। ନା ନା, ନିଷ୍ପ୍ରାଣ କାହିଁକି ହେବ? ସେ ତ ତାର ମୁଁ ପ୍ରେମର ଚିହ୍ନ ଜସ୍ମିରକୁ ଛାଡ଼ି ଦେଇଛି। ଜସ୍ମିର, ଜସ୍ସି, ମା ଛେଉଣ୍ଡ ପିଲା, ଯାର ବାପା ବି ମୁଁ ଆଉ ମା ବି ମୁଁ। ଯଦି ପୁଣି ଥରେ ବାହା ହେଇଥାନ୍ତି, ଏମିତି ଏକଲା ଲାଗୁନଥାନ୍ତା, ମନଟା ଖରାପ ହେଉନଥାନ୍ତା, କିନ୍ତୁ ନା ନା, ମୁଁ କୌଣସି ଭୁଲ ଭୁଲ ତ କରିନି। ଜସ୍ମିରରେ କ'ଣ ହେଇଥାନ୍ତା? ଜସ୍ମିର ଏବେ ଫାର୍ଷ୍ଟ ଇୟର୍ରେ ପଢ଼ୁଛି, ବୟସ 18। ତାର ବୟସ ଭାବେ କ'ଣ, ଖାଇବା ଖେଳିବାର ବୟସ 18-19-20। ହରିଆ, ହରିଆ
2: ଆସିଲି ଆଜ୍ଞା।
1: ଆଚ୍ଛା ଆଜ୍ଞା, ଥର ଆଉ ତିନି ମିଶିଲେ କେତେ କହିଲୁ?
2: ଆଜ୍ଞା 20।
1: ଆଚ୍ଛା ହଉ, ଠିକ୍ ଅଛି, ମୁଁ ଏଇ ସାମାନ୍ୟ ହିସାବ ବି ଭୁଲିଗଲିଣି। 18 ବିତିଗଲା, କିଛି ଜଣାପଡ଼ିଲାନି। ଆଉ 3 ପରେ ସେ ଏମ୍ଏ ପଢ଼ିବ, ତା ପାଇଁ ପୁଣି ପିଲାଟିଏ ଖୋଜିବାକୁ ପଡ଼ିବ। ସିଧା ସାଧା ଆଉ ହସଖୁସିଆ, ଘରେ ଖାଇବା ପିଇବା ଚଳୁଥିବ, ପଇସାବାଲା ହେଇଥିବ, ନା କ'ଣ କହୁଛୁ ହରିଆ?
2: ଆଜ୍ଞା ହଁ, ପଇସାବାଲା ହେଇଥିବ।
1: ବୁଝିଲୁ ହରିଆ, ମୁଁ ଅଭଦ୍ର ପିଲାଙ୍କୁ ମୋଟେ ଭଲ ପାଏନି,

0: ଭଲ ପିଲାଟି ଖୋଜିବାକୁ ହବ।
1: ଆଜ୍ଞା ଖୋଜିବାକୁ ହବ।
0: ପିଲାଟିଏ ଖୋଜିବାକୁ କଷ୍ଟ ହବନି। ଏତେ ବଡ଼ ବଙ୍ଗଳା, ଏତେ ସୁନ୍ଦର ବଗିଚା, ଟଙ୍କା ପଇସା, ଏସବୁର ମାଲିକ ତ ଶେଷରେ ସେ ହିଁ ସାଜିବ ନା?
1: ଆଜ୍ଞା ସେ ହିଁ ମାଲିକ ହବ ନା। ଆଉ
0: ବୁଝିଲୁ ହରିଆ, ଆମ ଝିଅର ବାହାଘର ପୁରା ଧୁମଧାମରେ କରିବା। ମହୀଶୂରରୁ ହାତୀ, ଆଉ ଆଜମେରରୁ ଓଟ ଆଣିବା, ଘୋଡ଼ା ଆସିବ ପଞ୍ଜାବରୁ, ପାଲିଙ୍କି ତିଆରି ହବ ସୁନାରେ, ନା କଣ କହୁଛୁ?
1: ପାଲିଙ୍କି ତିଆରି ହବ ସୁନାରେ ନା। ଆଉ
0: ବରଯାତ୍ରୀରେ ଯେତେ ଲୋକ ଆସିବେ ସମସ୍ତେ ମୋ ସାମ୍ନାରେ ମୁଣ୍ଡ ନଇବେ, ତାଙ୍କୁ ମୁଣ୍ଡ ନଇବାକୁ ପଡ଼ିବ।
1: କାହିଁକି ନ ନଇବେ? ଆଜ୍ଞା
0: ସମସ୍ତଙ୍କ ସ୍ୱାମୀ ମାନେ ମାଲିକ, ମୋ ଝିଅ ଜର୍ସି ନା, ମୁଣ୍ଡ ନଇବେନି କାହିଁକି? ହରିଆ
1: ଆଜ୍ଞା,
0: ଲାଗୁଛି ବୋଧେ ମୋ ବୟସ 10 ବର୍ଷ କମିଗଲା। ଦେଖ ତ ଡାଲିଆ ଫୁଲ ସବୁ କେମିତି ହସୁଛନ୍ତି। ହେଲେ ସବୁଠୁ ସୁନ୍ଦର ଦୃଶ୍ୟ କାକ୍ଟସ୍। ସେଇ କାକ୍ଟସ୍ ମୁଁ ପ୍ୟାରିସ୍ରୁ 15 ବର୍ଷ ଆଗରୁ ଆଣିଥିଲି। 4 ବାଜିଗଲା, ଏଯାଏଁ ଯଶବୀର ଆସିଲାନି, ଚା ସମୟ ହେଇଗଲାଣି। ସେ ତ ସବୁଦିନ ଚାଲି ଆସେ। ଓ ସେ ବୋଧେ ପିକ୍ଚର ଯାଇଥିବ କହୁଥିଲା, ତ୍ରିପୋଲିରେ ଗୋଟେ ନୂଆ ପିକ୍ଚର ପଡ଼ିଛି ବୋଲି। ଆରେ ହରିଆ,
1: ଆଜ୍ଞା
0: ସେ ତା ସାଙ୍ଗମାନଙ୍କ ସାଙ୍ଗରେ ଯାଇଥିବ, ମୁଁ ହିଁ ଫର୍ମାଇସ୍ କରିଥିଲି। ହରିଆ
1: ଆଜ୍ଞା,
0: ଜଳଖିଆ ଲଗା ଡାଇନିଂ ଟେବୁଲରେ।
1: ଆଜ୍ଞା, ଆପଣ କ'ଣ ଏକା ଜଳଖିଆ ଖାଇବେ? ବେବି କଲେଜରେ ପଢ଼ିବା ପରେ ଏମିତି କେତେ ଥର ଆପଣଙ୍କୁ ଏକା ଜଳଖିଆ ଖାଇବାକୁ ପଡ଼ିଲାଣି?
0: ହଁ ହରିଆ, ସେ ଏବେ କଲେଜରେ ପଢ଼ୁଛି, କେବେ ଏକ୍ସଟ୍ରା କ୍ଲାସ, କେବେ ଭାଷଣ, କେବେ ପିକନିକ୍। ଭାଷଣ ଦେବାରେ ସେ କିନ୍ତୁ ଭାରି ପାରଙ୍ଗମ। ହରିଆ, ସେ ପିକ୍ଚର ଚାଲିଗଲା ଭଲ ହେଲା, ନହେଲେ ଏମିତି ଏକାଟିଆ ରହିଲେ ତ ପୁରା ନିଶ୍ୱାସ ବନ୍ଦ ହେଇଯିବ। ସେ କ୍ଲବ ବି ଯିବା କଥା। ଆଚ୍ଛା ହରିଆ,
1: ଆଜ୍ଞା
0: ଜଳଖିଆ ଖାଇ ମୁଁ ଘେରାଇ ବୁଲି ଆସେ, ୟା ଭିତରେ ଯଶବୀର ଚାଲି ଆସିବନି?

0: ଆଜ୍ଞା ଆଜ୍ଞା ଆଜ୍ଞା
1: ହଁ ହରିଆ
0: ଆଜ୍ଞା
1: କଣ ଖାଇବା ରେଡି? ଗୁଡ଼ାଏ ଡେରି ହେଇଗଲା
0: ଆଜ୍ଞା, ଖାଇବା ବାଢ଼ିବି?
1: ହଁ ବାଢ଼ିଦେ
0: ଆଜ୍ଞା। ସେ
1: ଯାହା କହୁଛୁ ଜୋରରେ କହ।
0: ବେବି ଏ ଯାଏଁ ଆସିନାହାନ୍ତି।
1: କଣ ହେଲା? କେତେଟା ବାଜିଲାଣି?
0: 10:30।
1: ତଥାପି ସେ ଯାଏଁ ଆସିନି। ତୁ ଯା, ଏବେ ଖାଇବା ଥାଉ। ଆଚ୍ଛା ଟିକେ ସେ ଝରକାର ପର୍ଦ୍ଦାଟା ଆଡ଼େଇଲୁ।
0: ଆଜ୍ଞା।
1: ଜହ୍ନରାତି ହେଇଛି, ସେ ଗଛ ମୂଳି ଦି ଜଣ କି ଠିଆ ହେଇଛନ୍ତି ନା କଣ? ଟିକେ ଚଷମାଟା ପିନ୍ଧି ଦେଖେ। ଆରେ ଲାଲ ପୋଷାକ, ଆରେ ଇଏ ତ ଜସ୍ମୀର। ଜସ୍ମୀର!
2: ପାପା ଆସୁଛି। ପାପା ପାପା ଆସିଗଲି।
1: ଆର ଜଣଙ୍କ କିଏ ସେଇ ଗଛ ମୂଳେ?
2: ସେ ପିଲା ପାପା।
1: ପିଲା ପିଲା, ତତେ ମରାମତି କରିବ
2: ପାପା।
1: 10:30 ବାଜିଲାଣି
2: ପାପା।
1: ସେଇ ଟୋକା
2: ପାପା,
1: ମାନେ
2: ପାପା,
1: ଇଏ ହେଲା ତୋର ପିକ୍ଚର ଦେଖା ନୁହେଁ
2: ପାପା,
1: ଏଇଟା ତୋ ଭାଷଣ
2: ପାପା,
1: ତୋ ପିକନିକ।
2: ନା ପାପା, ପାପା ମୋ ଚୁଟିଟାକୁ ଏମିତି ଟାଣିକି ଧରୁଛନ୍ତି କାହିଁକି ପାପା? କାଟୁଛି ପାପା।
1: କହ ସେ କି?
2: ସତ୍ପିନ୍ଦର
1: ଏଠି କାହିଁକି ଆସିଛି?
2: ମୋ ସାଙ୍ଗରେ ଆସିଛି।
1: କାହିଁକି ସାଙ୍ଗରେ ଆସିଛି? କହ କହ ସେ କାହିଁକି ଆସିଛି? କହ
2: ପାପା। ପାପା ଆମେ ଦୁହେଁ ବାହା ହେଇ ପଡ଼ୁଛୁ।
1: କଣ ହେଲା? କେବେ ବାହାଲ?
2: ମାସେ ଆଗରୁ।
1: କୋଉଠି ବାହାଲ?
2: କୋର୍ଟରେ।
1: କୋର୍ଟରେ? ତୁ

ଜୟ ଜଗତ ଜୀବନ ହରି ହେ ଜୟ ଭଗତ ଜନଙ୍କ ବନ୍ଧୁ ଜୟ ଜଗତ ଜୀବନ ହରି ହେ ଜୟ ଭଗତ ଜନଙ୍କ ବନ୍ଧୁ

সবান্ধ জয়া জগত দিবানা হরি হে

ଯଥା ଦର୍ପ କଦ କଣେ ଥିଲେ ମାଝି ଚାହିଁ କୁମର କାତର।

0: L, part of the APJ Abdul Kalam Missile Complex, during his visit to Hyderabad in Telangana. Addressing the gathering, Mr. Singh said that the government has undertaken a number of measures over the last 12 years to promote research and development with the objective of realizing the vision of Make in India and Atmanirbhar Bharat in the field of defense technologies. External Affairs Ministry today summoned Shah Jade Affair of the United States, Jason Meeks, and lodged a strong protest regarding continuing attacks by U.S. naval forces on commercial vessels carrying Indian mariners in the Gulf of Oman. The ministry said in a statement that such actions are unacceptable and undermine the safety, security, and stability of international maritime commerce in a sensitive region at a difficult time. The Shah Jade Affair was requested to convey India's strong concerns to his authorities and to ensure that U.S. forces operating in the region take all necessary measures to prevent the loss of civilian life. As Prime Minister Narendra Modi and French President Emmanuel Macron prepare to jointly inaugurate the Bharat Innovate Summit in Nice, France on Sunday, the spotlight is on India's remarkable startup journey over the past 12 years. From around 350 recognized startups in 2014, India has emerged as the world's third largest startup ecosystem with over 2,35,000 DPIIT recognized startups and 131 unicorns. The 19th Mumbai International Film Festival, MIFF 2026, a week-long celebration of documentary, short fiction and animation cinema, is all set up to begin on Monday. Addressing a curtain raiser press conference in Mumbai today, Managing Director of National Film Development Corporation, NFDC, Mr. Prakash Magdum, informed that the competition section will feature 144 films, including 52 international and 92 national entries. In badminton, PV Sindhu has stormed into the women's singles semi-final of the Australian Open tournament in Sydney. The third-seeded Indian outclassed Chinese Taipei's Chen Suyu in a one-sided quarter-final clash today. Sindhu will face top seed Akane Yamaguchi of Japan in the semi-final tomorrow morning. And that is the end of this news bulletin.
1: ଶୁଣିଲେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ସମୟ ରାତି 11:10 ଅଧିବେଶନ ସମାପ୍ତି ପୂର୍ବରୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ 6:05 ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ ସୁବାସ ଦାସ ଭୁବନେଶ୍ୱରୀ ମିଶ୍ର ଏବଂ କ୍ଷିତିପ୍ରକାଶ ମହାପାତ୍ର 6:25 ପ୍ରଚାର କରିବୁ ରାମଚରିତ ମାନସ ଆଜିର ଅନୁଚିନ୍ତା ଶୁଣିବେ 6:35 ରିଞ୍ଜୋଡ଼ି ପ୍ରଚାର କରିବୁ 6:45 ଏଥିରେ ଶୁଣିବେ ସୋରା ସମ୍ପ୍ରଦାୟର ଗୀତ ଶିଳ୍ପୀ କୃଷ୍ଣ ସବର ଏବଂ ସାଥୀ 7:25 ପ୍ରଚାର କରିବୁ ବର୍ଣ୍ଣାଳୀ କ୍ରମରେ ସମ୍ଭାବନା କାର୍ଯ୍ୟକ୍ରମ ସୁରଲହରୀ ପ୍ରଚାର କରିବୁ 8:30 ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ମଧୁମିତା ମହାନ୍ତି 8:45 ଶୁଣିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ 9:00 ଗୀତିଧାରା କ୍ରମରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ 9:30 ଶୁଣିବେ ସପ୍ତଧାରା କ୍ରମରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05 ଦିନ 12:00 ଏବଂ ଦିନ 2:15 ଦିନ 12:30 ପ୍ରଚାର କରିବୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଚୁ ଓଡ଼ିଆରେ ଭକ୍ତିଗୀତ ଶୁଣିବେ ଦିନ 12:50 ଗୀତିଭାରତୀ ପ୍ରଚାର କରିବୁ ଦିନ 1:05 ଦିନ 1:20 ପ୍ରଚାର କରିବୁ କିଶୋର ଭାରତୀ କାର୍ଯ୍ୟକ୍ରମ ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ ଅପରାହ୍ନ 5:30 ପ୍ରଚାର କରିବୁ ଚୈତିଜନ କାର୍ଯ୍ୟକ୍ରମ ଏଥିରେ ହାଲଚାଲରେ ଶୁଣିବେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ସୁବିଧା ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ 6:10 ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ 7:00 ଏବଂ 8:00 6:55 ଆଜିର ପ୍ରସଙ୍ଗ 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ଏବଂ 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ

ଆମ ଘର ଆମ ସଂସାର ଶୁଣିବେ ରାତି 8:10। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:30। ରାତି 9:30 ଶୁଣିବେ ଅଖିଳ ଭାରତୀୟ ସାଂସ୍କୃତିକ ପତ୍ରିକାର କାର୍ଯ୍ୟକ୍ରମ ଏବଂ ରାତି 10:00 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ ସଭା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ସମୟ ରାତି 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ପୁଣି ଥରେ ଆମର ପ୍ରଥମ ଅଧିବେଶନ ଆରମ୍ଭ।